ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ଏଥର ଶୁଣନ୍ତୁ ପୁରାତନ ରଚନାରୁ ଶିଳ୍ପୀ ଜ୍ୟୋତ୍ସ୍ନା ଦାସ ଗାଇଥିବା ଭକ୍ତିଗୀତଟିଏ।

ଏଇଠି ଶେଷ କରୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରୁଛୁ ଆକାଶବାଣୀ।

0: ଚିନ୍ତା ନିବେଦନ କରିଛନ୍ତି ଅଖଣ୍ଡାନନ୍ଦ ସ୍ୱାମୀ।
1: ଶ୍ରୋତାବନ୍ଧୁ ପ୍ରଣାମ। ଗୀତାର ସାର ଶିକ୍ଷା ହିଁ ଶରଣାଗତି। ଦ୍ୱାରିକାଧିପତି ଭଗବାନ ଶ୍ରୀକୃଷ୍ଣ ନିଦ୍ରା ଯାଇଥିବା ସମୟରେ ଅଭିମାନୀ ଦୁର୍ଯ୍ୟୋଧନ ତାଙ୍କ ମସ୍ତକ ପାଖରେ ଦିବ୍ୟ ଆସନରେ ବସି ରହିଥିଲେ ତାଙ୍କର ନିଦ୍ରାଭଙ୍ଗକୁ ଅପେକ୍ଷା କରି। କିନ୍ତୁ ସେହି ସମୟରେ ଭକ୍ତବର ଅର୍ଜୁନ କୃତାଞ୍ଜଳି ପୁଟରେ ବସି ରହିଲେ ଶ୍ରୀକୃଷ୍ଣଙ୍କ ଚରଣ ତଳେ। ନିଦ୍ରାଭଙ୍ଗ ପରେ ଉଭୟଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଯାଇ ନ୍ୟାୟ ଦୃଷ୍ଟିରୁ ଭଗବାନ ପ୍ରଥମେ ପ୍ରଶ୍ନ କରିଥିଲେ ମଧ୍ୟମ ପାଣ୍ଡବ ଅର୍ଜୁନଙ୍କୁ, ତୁମେ କ'ଣ ଚାହଁ ସଖେ, ନିରସ୍ତ୍ର ଶ୍ରୀକୃଷ୍ଣଙ୍କୁ ନା ଅର୍ବୁଦ ସଂଖ୍ୟକ ନାରାୟଣ ସେନାଙ୍କୁ? ସେହି ସମୟରେ ହିଁ ଅର୍ଜୁନ ତାଙ୍କ ସମର୍ପଣର ନମୁନା ଦର୍ଶାଇଥିଲେ। ସେ କହିଥିଲେ, ମୁଁ କେବଳ ଆପଣଙ୍କୁ ଚାହେଁ ପ୍ରଭୁ, ମୋର ଅନ୍ୟ କିଛି ଆବଶ୍ୟକ ନାହିଁ। ଶ୍ରୋତାବନ୍ଧୁ, ଯିଏ ଭଗବାନଙ୍କୁ ଚାହାନ୍ତି ତାଙ୍କୁ ସଂସାରର ତୁଚ୍ଛ ପାର୍ଥିବ ବସ୍ତୁ ପ୍ରାପ୍ତିର ଆସକ୍ତି ବା କାମନା ସ୍ପର୍ଶ କରେ ନାହିଁ। ଭଗବାନ ଶ୍ରୀକୃଷ୍ଣ କହିଲେ, ଅର୍ଜୁନ, ମୁଁ ତୁମର କି କାର୍ଯ୍ୟରେ ଆସିପାରିବି? କାରଣ ମୁଁ ଅସ୍ତ୍ର ଧରିବି ନାହିଁ କି ଯୁଦ୍ଧ କରିବି ନାହିଁ। ତୁମେ ଏପରି ନିଷ୍ପତ୍ତି କାହିଁକି ନେଲ? ଦୁର୍ଯ୍ୟୋଧନ ଶକ୍ତିଶାଳୀ ନାରାୟଣ ସେନାଙ୍କୁ ନେଇ ବିଜୟ କାମନାରେ ଉତ୍ଫୁଲ୍ଲିତ। ଉତ୍ତରରେ ଅର୍ଜୁନ କହିଲେ, ପ୍ରଭୁ, ବିଜୟ ସୁଖ ବା ରାଜ୍ୟଭୋଗ ମୁଁ ଚାହେଁ ନାହିଁ। ଆପଣ ଥିଲେ ମୋର ସବୁକିଛି ଅଛି। ଆପଣ ମୋ ଶରୀର ରଥରେ ସାରଥି ହୋଇ ଏହି ଜୀବନ ସଂଗ୍ରାମରେ ଉପଯୁକ୍ତ ଆଦେଶଦାତା ହୁଅନ୍ତୁ, ମୁଁ ଏତିକି ହିଁ ଚାହେଁ। କୌଣସି ପରିସ୍ଥିତିରେ ମଧ୍ୟ ମୁଁ ଆପଣଙ୍କୁ ମୋ ପ୍ରତିପକ୍ଷରେ ଦେଖିପାରିବି ନାହିଁ। ଏମିତି ଏକ ସମର୍ପଣ ଭକ୍ତିର ନିଦର୍ଶନ ମହାକାବ୍ୟ ରାମାୟଣ ଗ୍ରନ୍ଥରେ ଦେଖିବାକୁ ମିଳେ। ଏକଦା ପ୍ରଭୁ ଶ୍ରୀରାମଙ୍କ ସହିତ ଚାରି ଭାଇ ଖେଳ କୌତୁକ କରିବା ସମୟରେ ଦୁଇ ଦୁଇ ଜଣ ଭାଗ ହେବାକୁ ପଡ଼ିଲା। ବଡ଼ ଭାଇ ଶ୍ରୀରାମ କହିଲେ, ଭରତ ଓ ଶତ୍ରୁଘ୍ନ, ତୁମେ ଏକ ପକ୍ଷରେ ରୁହ ଏବଂ ମୋ ସହିତ ଲକ୍ଷ୍ମଣ ରହିବେ। ଏକଥା ଶୁଣିବା ମାତ୍ରେ ଭରତଙ୍କ ମୁଣ୍ଡରେ ବଜ୍ର ପଡ଼ିବା ପରି ଅନୁଭବ ହୋଇଥିଲା। ସେ ରାଜି ନ ହେବାରୁ ପ୍ରଭୁ ଶ୍ରୀରାମ କହିଲେ, ପ୍ରିୟ ଅନୁଜ, ତୁମେ କ'ଣ ସତରେ ମୋର ବିପକ୍ଷ? ଏଇଟା ତ କେବଳ ଖେଳ ନା କ'ଣ କହୁଛ ଭାଇ ଲକ୍ଷ୍ମଣ? ଲକ୍ଷ୍ମଣ କହିଲେ, ଭାଇ, ତୁମେ ଯାହା କହିବ ମୁଁ ତଦନୁରୂପ ପାଳନ କରିବା ପାଇଁ ସର୍ବଦା ପ୍ରସ୍ତୁତ। କିନ୍ତୁ ଭରତ କହିଲେ, ପ୍ରଭୁ, ଖେଳ କୌତୁକରେ ହେଉ ବା ମିଛ ଅଭିନୟରେ ହେଉ, ମୁଁ କୌଣସି ଅବସ୍ଥାରେ ମଧ୍ୟ ଆପଣଙ୍କର ପ୍ରତିପକ୍ଷ ସହ୍ୟ କରିପାରିବି ନାହିଁ। ଏହି ଉକ୍ତିର ବାସ୍ତବ ଅନୁମେୟ ହୁଏ ସେତେବେଳେ ଯେତେବେଳେ ପ୍ରଭୁ ଶ୍ରୀରାମଙ୍କୁ ଚିତ୍ରକୂଟରୁ ଫେରାଇ ନେବା ପାଇଁ ଭରତ ଅକ୍ଷମ ହୋଇଥିଲେ। ସେତେବେଳେ ପ୍ରଭୁ ଶ୍ରୀରାମଙ୍କ ବକ୍ତବ୍ୟ ଥିଲା, ଶ୍ରଦ୍ଧେୟ ଭରତ, ତୁମେ ମୋ ଆଦେଶ ଅନୁସାରେ ଅଯୋଧ୍ୟାକୁ ଫେରିଯାଇ ମୋ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ରାଜ୍ୟଭାର ବହନ କରିବ। ଯେଉଁଥିପାଇଁ ପ୍ରଭୁ ଶ୍ରୀରାମଙ୍କର ପାଦୁକାକୁ ପାଥେୟ କରି ନିଜେ ଭରତ ବନବାସୀ ବେଶରେ ନିରାଡ଼ମ୍ବର ତ୍ୟାଗପୂତ ଜୀବନ ନିର୍ବାହ କରି ଅପେକ୍ଷା କରିଥିଲେ ସେହି ଶୁଭ ମୁହୂର୍ତ୍ତକୁ, ଯେତେବେଳେ ପ୍ରଭୁ ଫେରିଆସିବେ ପ୍ରଥମେ ଦର୍ଶନ କରିବେ ତାହାଙ୍କୁ। ଏଇଠାରେ ଭକ୍ତବର ଅର୍ଜୁନ ଭଗବାନଙ୍କୁ କହୁଛନ୍ତି, ଆପଣଙ୍କ ବିଯୋଗ ସହ୍ୟ କରିପାରିବି ନାହିଁ ପ୍ରଭୁ। ଜଳ ବିନା ମତ୍ସ୍ୟ ତଥା ମଣି ବିନା ମଣିଚୂଳ ସର୍ପର ଅବସ୍ଥା କ'ଣ ହେବ? ଆତ୍ମାକୁ ଛାଡ଼ି ଶରୀରର ଅବସ୍ଥା କ'ଣ ହେବ ପ୍ରଭୁ? ତେଣୁ

0: ସାତ ଯୁଗରେ ସେହି କଥା ଅର୍ଜୁନ କହି ଗୋବିନ୍ଦ ଶବ୍ଦ ଉଚ୍ଚାରଣ କରିଛନ୍ତି। ଗୋବିନ୍ଦ ଅର୍ଥାତ୍ ଆତ୍ମା। ହେ ଗୋବିନ୍ଦ, ମୋର ରାଜ୍ୟଭୋଗ ବିଜୟ ସୁଖ ଆଦୌ ଆବଶ୍ୟକ ନାହିଁ। ଶରୀରରେ ସବୁକିଛି ଅଳଙ୍କାର ମଣ୍ଡିତ ହୋଇଥିଲେ ମଧ୍ୟ ଯଦି ସେଥିରେ ସ୍ଫୁରଣ ବା ଜୀବନ ଶକ୍ତି ନଥାଏ ତେବେ ତାକୁ କେହି କ'ଣ ପ୍ରିୟ କରିପାରନ୍ତି। ଗୀତା ଉପଦେଶର କାରଣ ସ୍ୱରୂପ ସମର୍ପଣର ସୂତ୍ର ଏହିଠାରେ ହିଁ ଅଙ୍କୁରିତ ହୋଇଥିଲା, ଯାହାକି ଦ୍ୱିତୀୟ ଅଧ୍ୟାୟ ସପ୍ତମ ଶ୍ଳୋକରେ ପରିପୁଷ୍ଟ ହୋଇଛି। ଅର୍ଜୁନ କହିଛନ୍ତି, ହେ ଭଗବାନ, ମୁଁ ଏବେ କୃପଣତା ଦୋଷ ଦ୍ୱାରା ଭୀରୁତାକୁ ପ୍ରାପ୍ତ ହୋଇ ବାସ୍ତବ ଧର୍ମ ବିଷୟରେ ବା କର୍ତ୍ତବ୍ୟ କର୍ମ ଜ୍ଞାନ ବିଷୟରେ ମୂଢ଼ ତଥା ଅଜ୍ଞ ହୋଇଯାଇଛି। ମୋର ଅନ୍ତଃକରଣରେ ଅଜ୍ଞାନ ରୂପକ ମୋହ ଆବରଣ ରହିଯିବାରୁ ମୁଁ ଏବେ ଅନିଶ୍ଚିତ। ମୋ ପାଇଁ ଯାହା ନିଶ୍ଚିତ କଲ୍ୟାଣକାରକ ତାହା ଏବେ ଉପଦେଶ ଦେବା ହୁଅନ୍ତୁ। ମୁଁ ଆପଣଙ୍କଠାରେ ଶିଷ୍ୟ ରୂପରେ ସର୍ବତ ଭାବରେ ଶରଣ ଯାଉଛି। ଏହି କଥାକୁ ଭଗବାନ ତାଙ୍କ ଉପଦେଶର ଅନ୍ତିମ ପର୍ଯ୍ୟାୟରେ କହିଛନ୍ତି, ସର୍ବଧର୍ମାନ ପରିତ୍ୟଜ୍ୟ ମାମେକମ୍ ଶରଣମ୍ ବ୍ରଜ ଅହମ୍ ତ୍ୱମ୍ ସର୍ବପାପେଭ୍ୟୋ ମୋକ୍ଷୈ ଶ୍ୟାମି ମା ଶୁଚଃ। ହେ ଜୀବ ସମୁଦାୟ, ତୁମ୍ଭେମାନେ ନିଜେ ନିଜର ସମସ୍ତ ଇନ୍ଦ୍ରିୟ ଧର୍ମରେ ଅହଂକାରକୁ ପରିତ୍ୟାଗ କରି କେବଳ ମୋର ଶରଣରେ ଆସିଯାଅ। ନିଶ୍ଚିତ ରୁହ, ମୁଁ ତୁମକୁ ପାପଶୂନ୍ୟ କରି ଜନ୍ମ ମୃତ୍ୟୁ ଚକ୍ରରୁ ତଥା ତ୍ରିବିଧ ତାପରୁ ମୁକ୍ତ କରିଦେବି, ଯାହା ପରମ ଶାନ୍ତି, ଅବ୍ୟକ୍ତ ଆନନ୍ଦ ଏବଂ ଚିର ସୁଖ, ଯାହା ସମସ୍ତ ଜୀବନର ଲକ୍ଷ୍ୟ ବା ପରମ ଉଦ୍ଦେଶ୍ୟ ତଥା ଯେଉଁଥିପାଇଁ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ।
1: ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ଅଖଣ୍ଡାନନ୍ଦ ସ୍ୱାମୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 170ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ଦେବତାମାନେ ବିଶ୍ୱରୂପଙ୍କର ପିତୃସ୍ଥାନୀୟ, ଅସୁରମାନେ ମାତୃସ୍ଥାନୀୟ। ସେ ଦେବତାଙ୍କୁ ସର୍ବସମକ୍ଷରେ ଯଜ୍ଞ ଭାଗ ଦେଉଥିଲେ ହେଁ ମାତୃସ୍ନେହ ବଶତଃ ଅଲକ୍ଷ୍ୟରେ ଅସୁରମାନଙ୍କୁ ମଧ୍ୟ ଯଜ୍ଞ ଭାଗ ଦେବାକୁ ଯତ୍ନ କରୁଥିଲେ। ଏହି କପଟ ବ୍ୟବହାର ଦେଖି ଇନ୍ଦ୍ର ତାଙ୍କୁ ହତ୍ୟା କରିଛନ୍ତି। ପୁତ୍ରହନ୍ତା ଇନ୍ଦ୍ରଙ୍କୁ ବଧ କରିବା ଉଦ୍ଦେଶ୍ୟରେ ତୁଷ୍ଟା ଯଜ୍ଞରୁ ଭୀଷଣକାୟ ବୃତ୍ରାସୁରଙ୍କୁ ଉତ୍ପନ୍ନ କଲେ। ଦେବତାମାନେ ତାହାକୁ ଆକ୍ରମଣ କରନ୍ତେ, ସେ ତାଙ୍କର ସବୁ ଅସ୍ତ୍ରଶସ୍ତ୍ରକୁ ଗିଳିଦେଲେ। ତେଣୁ ଦେବତାମାନେ ସର୍ବାନ୍ତର୍ଯ୍ୟାମୀ ଭଗବାନଙ୍କୁ ସ୍ତବ କରୁଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 170ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସେବାରାଣୀ ମହାପାତ୍ର ଏବଂ ସଙ୍ଗୀତା ଗୋସାଇଁ। ବେତାର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ଚାଷୀ ଭାଇ ଓ ଭଉଣୀମାନେ, ବର୍ଷା ପରେ ଚିନାବାଦାମ ଫସଲରେ ମୂଳ ଓ କାଣ୍ଡପଚା ରୋଗ ଲାଗିବାର ସମ୍ଭାବନା ଅଛି। ଏହି ରୋଗକୁ ପ୍ରତିରୋଧ କରିବା ପାଇଁ ବିହନକୁ ବୁଣିବା ଆଗରୁ ପ୍ରତି କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 3 ଗ୍ରାମ କାର୍ବୋସ୍କ୍ରିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ମିଶାଇ ବିଶୋଧନ କରନ୍ତୁ। ଚିନାବାଦାମ ଫସଲରେ ମୂଳ ଓ କାଣ୍ଡପଚା ରୋଗର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର ଭାଲିଡା ମାଇସିନ୍ କିମ୍ବା 300 ଗ୍ରାମ କ୍ୟାପ୍ଟନ୍ ଓ ହେକ୍ସାକୋନାଜୋଲର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁ ଫସଲରେ ମୁଖ୍ୟ ଅଭିବୃଦ୍ଧି ଅବସ୍ଥାରେ ଜୈବିକ ପ୍ରଣାଳୀରେ କାତି ପୋକର ପରିଚାଳନା ପାଇଁ ଯବକ୍ଷାର୍ଜନ ଜାତୀୟ ସାର ଏକାଥରେ ପ୍ରୟୋଗ ନ କରି ଭାଗ ଭାଗ କରି ପ୍ରୟୋଗ କରନ୍ତୁ। ଏକର ପ୍ରତି 1 କିଲୋଗ୍ରାମ ମେଟ୍ରାହାଜିୟମ୍ ଆନିସୋ ପିଲାଇ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଟମାଟୋ ବା ବିଲାତି ବାଇଗଣର ଚାରା ଅବସ୍ଥାରେ ବିହନ ବିଶୋଧନ ପାଇଁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନ ପ୍ରତି 2 ଗ୍ରାମ କାର୍ବୋସ୍କ୍ରିନ୍ ଓ ଥିରାମର ମିଳିତ ଫିମ୍ପିନାଶକ କିମ୍ବା 4 ଗ୍ରାମ ଇମିଡା କ୍ଲୋପ୍ରିଡ୍ ମିଶାଇ ବିଶୋଧନ କରନ୍ତୁ। ବିଶୋଧିତ ମଞ୍ଜିକୁ 2.5 ସେଣ୍ଟିମିଟର ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟର ବ୍ୟବଧାନରେ 1 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ଶୀଘ୍ର ଗଜା ହେବା ପାଇଁ ପଟାଳିକୁ ପାଳ କିମ୍ବା ଶୁଖିଲା ପତ୍ର ଦ୍ୱାରା ଘୋଡ଼ାଇ ଦିଅନ୍ତୁ। ମଞ୍ଜି ବୁଣିବାର 15 ଦିନ ପରେ 2 ଗ୍ରାମ କାର୍ବେଣ୍ଡାଜିମ୍ ସହିତ ମାଙ୍କଜେବକୁ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। 3ରୁ 4 ସପ୍ତାହର ତଳିକୁ ମୁଖ୍ୟ ଜମିରେ ରୋପଣ କରନ୍ତୁ। ଲଙ୍କାମରିଚ ଫସଲର କେତେକ ଉନ୍ନତ କିସମଗୁଡ଼ିକ ହେଉଛି ପୁଷା ସଦାବାହାର, ସୂର୍ଯ୍ୟମୁଖୀ, ସିନ୍ଦୁରୀ, ଉତ୍କଳ ଆଭା, ଉତ୍କଳ ରଶ୍ମି, କାଶୀ ଆଭା, କାଶୀ ଅନମୋଲ, କାଶୀ ରତ୍ନ, କାଶୀ ତେଜ, ପଞ୍ଜାବ ଲାଲ, ଅର୍କ ସୁଫଳା, ଅର୍କ ଲୋହିତ, ଉତ୍କଳ ରାଗିଣୀ ଏବଂ ହାଇବ୍ରିଡ୍ କିସମଗୁଡ଼ିକ ହେଉଛି କାଶୀ ତେଜ, କାଶୀ ଆଭା, କାଶୀ ଅନମୋଲ, କାଶୀ ଗୌରବ, କାନ୍ତି, ସିନ୍ଦୁରା, ସୁଜାତା, ସୂର୍ଯ୍ୟ ଏବଂ ଜ୍ୟୋତି। ଏକ ଏକର ଲଙ୍କା ଚାଷ ପାଇଁ 400ରୁ 600 ଗ୍ରାମ ଅଧିକ ଅମଳକ୍ଷମ କିସମ ଓ 80ରୁ 100 ଗ୍ରାମ ଶଙ୍କର କିସମ ବିହନ ଦରକାର ହୋଇଥାଏ। ମଞ୍ଜି ବୁଣିବା ପୂର୍ବରୁ 2 ଗ୍ରାମ କାର୍ବୋସ୍କ୍ରିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ମିଶାଇ ବିହନକୁ ବିଶୋଧନ କରନ୍ତୁ। 40ରୁ 45 ଦିନ ପୂର୍ବରୁ ମଞ୍ଜି ପକାନ୍ତୁ। 3 ମିଟର ଲମ୍ବ, 1 ମିଟର ଓସାର, 10ରୁ 15 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ତଳିଘେରା ପ୍ରସ୍ତୁତ କରନ୍ତୁ। ଏକ ଏକର ଜମିରେ ତଳି ରୋଇବା ପାଇଁ 40 ବର୍ଗମିଟର ଜମିରେ ତଳିଘେରା ପ୍ରସ୍ତୁତ କରନ୍ତୁ। ବର୍ଗମିଟର ପ୍ରତି 5 କିଲୋଗ୍ରାମ କମ୍ପୋଷ୍ଟ ଏବଂ 50 କିଲୋଗ୍ରାମ 15-15-15 ଏନ୍ପିକେ ମିଶ୍ରିତ ସାର, 100 କିଲୋଗ୍ରାମ କ୍ଲୋରୋପାଇରିଫସ୍ ଗୁଣ୍ଡକୁ 7 ଦିନ ପୂର୍ବରୁ ମିଶାଇ ପ୍ରୟୋଗ କରନ୍ତୁ। ବର୍ଷା ଛାଡ଼ିଗଲା ପରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି, ପୋଟଳ, ଲାଉ ଇତ୍ୟାଦି ଫସଲରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ ନାମକ ଫିମ୍ପିନାଶକ କିମ୍ବା ପ୍ରତି ଲିଟର ପାଣିରେ 3 ଗ୍ରାମ ଫୋଷ୍ଟାଇଲ୍ ଏଲ୍ ନାମକ ଫିମ୍ପିନାଶକ କିମ୍ବା ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ଏବଂ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ସିଞ୍ଚନ କରନ୍ତୁ।
0: ଶୁଣିଲି କୃଷି ସୂଚନା। ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ସତର୍କ ସୂଚନାରୁ ଜଣାଯାଇଛି ଯେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ଘଡ଼ଘଡ଼ି ବଜ୍ରପାତ ସହିତ ଘଣ୍ଟାକୁ 30ରୁ 40 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ଜିଲ୍ଲାମାନଙ୍କରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶୁଣିଲି ପାଣିପାଗର ସୂଚନା।

0: बैंकेभ्यः सौलभ्यं प्रदातुम् अद्य सर्वे सार्वजनिक क्षेत्रस्य बैंक संस्थाः ग्रामीण बैंक संस्थाः च उद्घाटिताः भवन्ति। मन्त्रालयः अवदत् यत् यूनाइटेड फोरम ऑफ बैंक यूनियंस इत्यनेन अस्मिन् मासे 28 30 दिनांक पर्यन्तं आहूताः प्रस्तावित त्रिदिवसीय राष्ट्रव्यापी बैंक प्रदर्शनस्य दृष्ट्या एतत् निर्णयः स्वीकृतः। पुरुष क्रिकेट क्रीडायां भारत वेस्ट इंडीज दलयोः मध्ये तिसृणां क्रीडा श्रृंखलायाः प्रथम एक दिवसीय अंतर्राष्ट्रीय क्रीडा अद्य तिरुवनंतपुरम नगरस्य ग्रीन फील्ड अंतर्राष्ट्रीय क्रीडांगणे भविष्यति। क्रीडा अपराह्ने 2 आरभ्यते इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା ସମୟ 7:00 ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆଜି 7:25 ପ୍ରଚାର କରିବ ପିଲାମାନଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ସ୍ୱର। ହ୍ୟାଲୋ ବାରିପଦା, 8:15 ଆଜି ପୂର୍ବାହ୍ନ 11:00 ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ ପରେ ପରେ ଏହାର ଓଡ଼ିଆ ଭାଷାନ୍ତର ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଝୁମର ଗୀତ ଦିନ 12:00।

ଭକ୍ତି ଗୀତ ସନ୍ଧ୍ୟା 6ଟାରେ 6ଟା ବଜେ 15 ମିନିଟ୍ ଶୁଣିବେ ସୁଗମ ସଙ୍ଗୀତ। ସୂଚନା ଓ ସମ୍ବାଦ ସନ୍ଧ୍ୟା 6ଟା 30 ମିନିଟ୍ରେ। ଆଦିବାସୀ ସଙ୍ଗୀତ କ୍ରମରେ ଆଜି ଶୁଣିବେ ସାନ୍ତାଳୀ ଗୀତ ରାତି 7ଟାରେ। ରାତି 7ଟା ବଜେ 30 ମିନିଟ୍ରେ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଆଜି ଏଥିରେ ରହିଛି ଶ୍ରୋତାବନ୍ଧୁମାନଙ୍କ ଚିଠିପତ୍ରକୁ ନେଇ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। ରାତି 8ଟାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ର ଓଡ଼ିଆ ଭାଷାନ୍ତର ଶୁଣିପାରିବେ। ଶୁଣିବେ ଆଲୋଚନା ବାଟକୁ ଅଡ଼ୁଆ ବୁଢ଼ା ଆଜି ରାତି 8ଟା ବଜେ 30 ମିନିଟ୍ରେ। ରାତି 8ଟା ବଜେ 40 ମିନିଟ୍ରେ ପ୍ରଚାର କରିବୁ ଗୀତ ଅତୀତ। ସୁଗମ ସଙ୍ଗୀତ ରାତି 10ଟା ବାଜି 20 ମିନିଟ୍ରେ। ରାତି 10:30 ମିନିଟ୍ରେ ଶୁଣିବେ ଏକକ ହିନ୍ଦୀ କଥାଚିତ୍ରର ଗୀତ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମର ଘୋଷଣା ଶୁଣିପାରିବେ ଟିକିଏ ପରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କି ବାତ୍ର 138ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହା ସିଧା ପ୍ରସାରଣ କରାଯିବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟର ବନ୍ୟା ପ୍ରଭାବିତ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ନେଇ ଆଜି ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମୀକ୍ଷା କରିବେ। ପରେ କୋରାପୁଟର କୋଟପାଡ଼ ଅଞ୍ଚଳ ଗସ୍ତରେ ଯାଇ ବନ୍ୟା ପ୍ରଭାବିତ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ଏହି ଗସ୍ତରେ ଯିବେ। ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଏବଂ ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ଅବପାତ ସକ୍ରିୟ ରହିଛି। ଆଜି ସୁଦ୍ଧା ଏହା ଦୁର୍ବଳ ହୋଇ ଏକ ସ୍ୱଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ବୈତରଣୀ, ସାଳନ୍ଦୀ, ବୁଢ଼ାବଳଙ୍ଗ, ଜଳକା ସମେତ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାଦ୍ୱାରା ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ କେନ୍ଦୁଝର ଜିଲ୍ଲା ପ୍ରଭାବିତ ହୋଇଛି। ଏ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି
1: 395ଟି ରିଲିଫ ସେଣ୍ଟର 10ଟା ଜିଲ୍ଲାରେ ବର୍ତ୍ତମାନ ଖୋଲା ହୋଇଛି। ଏଥିରେ ଜନସଂଖ୍ୟା ପ୍ରଭାବିତ ହୋଇଛନ୍ତି 73,085 ଲୋକ ପ୍ରଭାବିତ ହୋଇଛନ୍ତି। 80ଟା ବ୍ଲକ ପ୍ରଭାବିତ ହୋଇଛି, 325ଟା ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି, 1071ଟି ଗାଁ ପ୍ରଭାବିତ ହୋଇଛି, 10ଟା ସହରାଞ୍ଚଳର 49ଟା ୱାର୍ଡ ପ୍ରଭାବିତ ହୋଇଛି, 40,329 ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି ବିଭିନ୍ନ ରିଲିଫ ସେଣ୍ଟରମାନଙ୍କୁ।
0: ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରୁ 20ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ସକାଳ 6:00 ସୁଦ୍ଧା ଜଳଭଣ୍ଡାରର ଜଳସ୍ତର 628.19 ଫୁଟ ରହିଥିଲା। ଉପଭୋକ୍ତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଜି ସମସ୍ତ ସରକାରୀ ତଥା ଗ୍ରାମ୍ୟ ବ୍ୟାଙ୍କ ଖୋଲା ରହିବ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆସନ୍ତାକାଲିଠାରୁ ବୁଧବାର ପର୍ଯ୍ୟନ୍ତ ବ୍ୟାଙ୍କ ସଂଘ ମିଳିତ ମଞ୍ଚ ପକ୍ଷରୁ ତିନିଦିନିଆ ବନ୍ଦ ଡାକରା ଦିଆଯାଇଛି। ରାଜ୍ୟ ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲ ଗତକାଲିଠାରୁ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଯାଇଛନ୍ତି। ଭବାନୀପାଟଣା ନିକଟସ୍ଥ ରିସିଗା ଏସ୍ଏନ୍ କଲ୍ୟାଣ ମଣ୍ଡପ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଦଳୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇଥିଲେ। ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନ ପ୍ରସ୍ତୁତି ନେଇ ଦଳୀୟ କର୍ମକର୍ତ୍ତାଙ୍କ ସହ ମତ ବିନିମୟ କରିଛନ୍ତି। ଆଶ୍ୱିନ କୃଷ୍ଣ ପ୍ରତିପଦା ଅବସରରେ ଆଜିଠାରୁ ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ବା ଅପରପକ୍ଷ ଭାବେ ପାଳନ କରାଯାଉଛି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏହି 15 ଦିନ ପର୍ଯ୍ୟନ୍ତ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ। ଶ୍ରୀକ୍ଷେତ୍ର ପୁରୀର ତୀର୍ଥ ପୁଷ୍କରିଣୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ, ତର୍ପଣ ଓ ପିଣ୍ଡଦାନ ଲାଗି ଭିଡ଼ ପରିଲକ୍ଷିତ ହେଉଛି। କଟକ ଜିଲ୍ଲା ଗ୍ରାମାଞ୍ଚଳଗୁଡ଼ିକରେ ଚଳିତ ବର୍ଷର ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କ ଅଧ୍ୟକ୍ଷତାରେ ନେତାଜୀ ସଂସ୍କୃତି ଭବନଠାରେ ଆୟୋଜିତ ବୈଠକରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସମେତ ବିଭିନ୍ନ ଗ୍ରାମାଞ୍ଚଳ ପୂଜା କମିଟିର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ପର୍ଯ୍ୟଟନର ବିକାଶରୁ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ ବାର୍ତ୍ତା ନେଇ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। 1980 ମସିହାଠାରୁ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ଆଜିର ଦିନକୁ ବିଶ୍ୱବ୍ୟାପୀ ପାଳନ କରାଯାଇ ଆସୁଛି। ଦେଶର

0: କରାଇବା ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ପରିଚିତ କରିବା ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଅବସରରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ବିକାଶ ପାଇଁ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହ ଖଣ୍ଡଗିରି ଓ ଉଦୟଗିରି ଆଲୋକ ଓ ଶବ୍ଦ ପ୍ରଦର୍ଶନୀରେ ମଧ୍ୟ ଲୋକାର୍ପଣ ହେବ। କଳାହାଣ୍ଡି ଜିଲ୍ଲା ବିଦ୍ୟାଳୟସ୍ତରୀୟ ବିଜ୍ଞାନ ନାଟକ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ 150ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। 37ତମ ପୂର୍ବାଞ୍ଚଳ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା 2026ରେ କଳାହାଣ୍ଡି ଜିଲ୍ଲାର କ୍ରୀଡ଼ାବିତ୍ ରେଶ୍ମା ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 16 ବର୍ଷର କମ୍ ବାଳିକା ବର୍ଗ ହାଇଜମ୍ପ ପ୍ରତିଯୋଗିତାରେ ସେ ଏହି ସଫଳତା ପାଇଛନ୍ତି। ଜିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଏଥିପାଇଁ ରେଶ୍ମାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଗତ 22ରୁ 24 ତାରିଖ ପର୍ଯ୍ୟନ୍ତ ବିହାରର ପାଟନାଠାରେ ଦୌଡ଼କୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ନବଜାତ ଶିଶୁଙ୍କ ସ୍ନାୟୁ ରୋଗ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ମନୋଜ କୁମାର ରାୟ।
2: ଜନ୍ମ ପରେ ଶିଶୁଟି ଯେତେବେଳେ ହାତ ଗୋଡ଼ ହଲାଇ କୁଆଁ କୁଆଁ ହୋଇ କାନ୍ଦେ, ସେତେବେଳେ ପିତାମାତା, ପରିବାର, ବନ୍ଧୁବାନ୍ଧବ ସମସ୍ତଙ୍କ ମୁହଁରେ ଖେଳିଯାଏ ହସ ଆଉ ଖୁସିର ଆନନ୍ଦ। ମାତ୍ର ବେଳେବେଳେ ଶିଶୁଟିଏ ଜନ୍ମ ନିଏ, ହାତ ଗୋଡ଼ ହଲାଏ ନାହିଁ କିମ୍ବା କାନ୍ଦେ ନାହିଁ, ସେତେବେଳେ ଉପୁଜେ ବିଭିନ୍ନ ସମସ୍ୟା। ତେବେ ଆସନ୍ତୁ ବର୍ତ୍ତମାନ ଜାଣିବା ଏହି ସମସ୍ୟା ବିଷୟରେ। ଆପଣମାନେ ଜାଣି ରଖନ୍ତୁ, ଏହି ସମସ୍ୟା ସ୍ନାୟୁ ଜନିତ। ନବଜାତ ଶିଶୁଙ୍କ ସ୍ନାୟୁ ରୋଗ ବା ମେଡିକାଲ ଭାଷାରେ ନ୍ୟୁରାଲ ଟ୍ୟୁବ୍ ଡିଫେକ୍ଟ ହେଉଛି ଭାରତ ତଥା ବିଶ୍ୱରେ ଶିଶୁ ମୃତ୍ୟୁ ବା ବିକଳାଙ୍ଗତାର ପ୍ରମୁଖ କାରଣ। ସାରା ବିଶ୍ୱରେ 1000 ଜନ୍ମିତ ଶିଶୁରେ ଜଣେ ଏହାର ଶିକାର ହେଉଥିଲା ବେଳେ ଭାରତରେ ଏହାର ସଂଖ୍ୟା 4 ଅଛି। ଏହା ମଧ୍ୟ ଶିଶୁମାନଙ୍କର ମୁଖ୍ୟ ଜନ୍ମଗତ ବୈଷମ୍ୟ ରୋଗ। ଏହି ସମସ୍ୟା ହୁଏ କାହିଁକି? ଗର୍ଭାବସ୍ଥାରେ ମା ଯଦି କିଛି ଅପକାରୀ ଔଷଧ ସେବନ କରିଥାଏ, ରଞ୍ଜନ ରଶ୍ମି କରିଥାଏ ବା ଟକ୍ସୋପ୍ଲାଜମା, ରୁବେଲା ଆଦି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ, ତେବେ ଶିଶୁଙ୍କଠାରେ ଏହି ରୋଗ ଦେଖାଯାଏ। ଅନେକ କ୍ଷେତ୍ରରେ ଫୋଲିକ୍ ଏସିଡ୍, ଭିଟାମିନ୍ ଅଭାବରେ ଶିଶୁ ଏହି ରୋଗର ଶିକାର ହୋଇଥାନ୍ତି। ଗର୍ଭାବସ୍ଥାରେ ଡାଇବେଟିସ୍ ବା ମଧୁମେହ, ବାତ ରୋଗ ଥିଲେ ମଧ୍ୟ ଏପରି ଘଟିଥାଏ। ଗର୍ଭଧାରଣର 1 ମାସ ଭିତରେ ଶିଶୁର ମସ୍ତିଷ୍କ ସୁଷୁମ୍ନା କାଣ୍ଡ ତିଆରି ହୋଇଥାଏ। ଏହି ସମୟରେ ଯଦି କିଛି ଅସୁବିଧା ହୁଏ, ଶିଶୁମାନଙ୍କ ଠାରେ ସ୍ନାୟୁ ରୋଗ ଦେଖାଦିଏ। ଏହି ରୋଗ ମୁଖ୍ୟତଃ 2 ପ୍ରକାରର, ଖୋଲା ବା ଆବରଣ ବିହୀନ ସ୍ନାୟୁ ରୋଗ ଏବଂ ଆବରଣ ଯୁକ୍ତ ସ୍ନାୟୁ ରୋଗ। ରୋଗର ପ୍ରକାର ଅନୁଯାୟୀ ଜନ୍ମଜାତ ଶିଶୁଠାରେ ବିଭିନ୍ନ ଲକ୍ଷଣ ଦେଖାଯାଇଥାଏ। ଶିଶୁ ବେଳେବେଳେ କାନ୍ଦି ନଥାଏ, ହାତ ଗୋଡ଼ ହଲାଇ ନଥାଏ, ମେରୁଦଣ୍ଡ ହାଡ଼ର କିଛି ଅଂଶ ତିଆରି ହୋଇନଥାଏ ଏବଂ ସେହି ବାଟ ଦେଇ ମସ୍ତିଷ୍କ ବା ସୁଷୁମ୍ନା କାଣ୍ଡ ବାହାରକୁ ବାହାରି ଆସିଥାଏ। ଯେହେତୁ ମସ୍ତିଷ୍କ ଓ ସୁଷୁମ୍ନା କାଣ୍ଡ ଓ ଏଥିରୁ ନିର୍ଗତ ସ୍ନାୟୁମାନ ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ନିୟନ୍ତ୍ରଣ କରିଥାନ୍ତି, ଏସବୁର ସଠିକ୍ ବିକାଶ ନହେଲେ ହାତ ଗୋଡ଼ର ମାଂସପେଶୀ କାମ କରିନଥାଏ। ମଳଦ୍ୱାର ବା ପରିସ୍ରା ଦ୍ୱାର ଠିକ୍ ରୂପେ କାମ ନ କରି ଶିଶୁଟି ସବୁବେଳେ ଅଳ୍ପ ଅଳ୍ପ ଝାଡ଼ା ପରିସ୍ରା କରୁଥାଏ ନିୟନ୍ତ୍ରଣ ବିହୀନ ଅବସ୍ଥାରେ। ଏଭଳି ଶିଶୁ ଜନ୍ମ ନେଲେ ପିତାମାତା, ଧାଇ, ଆଶା, ଅଙ୍ଗନବାଡ଼ି କର୍ମୀ, ସେବିକା ବା ଅଭିଭାବକମାନେ ତୁରନ୍ତ ଶିଶୁକୁ ଡାକ୍ତରଖାନା ନେଇ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ। ଯଦି ଆବରଣ ଯୁକ୍ତ ସ୍ନାୟୁ ରୋଗ ଥାଏ, ତେବେ ତାହାକୁ ସଙ୍ଗେ ସଙ୍ଗେ ଅପରେସନ୍ କରାନଯାଇ 6 ମାସରୁ 1 ବର୍ଷ ଭିତରେ ଅପରେସନ୍ କରାଯାଇଥାଏ। ଆବରଣ ବିହୀନ ସ୍ନାୟୁ ରୋଗ ଥିଲେ 3-4 ଦିନ ଭିତରେ ଶିଶୁଟି ସାମାନ୍ୟ ସୁସ୍ଥତା ଲାଭ କରିବା ପରେ ଅପରେସନ୍ କରାଯାଇଥାଏ। ଅପରେସନ୍ ପରେ 50% ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ସବଳ ନିରୋଗ ରହୁଥିଲା ବେଳେ 30% ଶିଶୁ ଅସ୍ତ୍ରୋପଚାର ପରେ ମଧ୍ୟ ବସିବା ଚାଲିବା ଠିକ୍ ଭାବେ କରିପାରନ୍ତି ନାହିଁ, ଝାଡ଼ା ପରିସ୍ରାର ନିୟନ୍ତ୍ରଣ ରହେ ନାହିଁ। ସେ କ୍ଷେତ୍ରରେ ସେମାନଙ୍କୁ ରିହାବିଲିଟେସନ୍ ସେଣ୍ଟର ବା ଦିବ୍ୟାଙ୍ଗ ସହାୟତା କେନ୍ଦ୍ରକୁ ପଠାଯାଇଥାଏ, ଯେଉଁଠି ସେମାନଙ୍କୁ ଆଶାବାଡ଼ି, ଠେଲାଗାଡ଼ି ଏବଂ ଫିଜିଓଥେରାପିର ତାଲିମ ଦିଆଯାଇଥାଏ। ଜୀବନସାରା ଏହା କରିବାକୁ ପଡ଼ିଥାଏ। 20% ଶିଶୁ ଅପରେସନ୍ ପୂର୍ବରୁ ବା ପରେ ମସ୍ତିଷ୍କ ଜ୍ୱର, ବିଭିନ୍ନ ସଂକ୍ରମଣ ଓ ଅନ୍ୟାନ୍ୟ ରୋଗର ଶିକାର ହୋଇ ମୃତ୍ୟୁବରଣ କରିଥାନ୍ତି। ଏଭଳି ଏକ ଜଟିଳ ଶିଶୁ ରୋଗର ସମ୍ପୂର୍ଣ୍ଣ ଚିକିତ୍ସା ନଥିଲା ବେଳେ ଏହି ରୋଗ ପାଇଁ ନିରାକରଣ ବ୍ୟବସ୍ଥା ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ। ଗର୍ଭାବସ୍ଥାର 3 ମାସ ପୂର୍ବରୁ ଏବଂ ଗର୍ଭାବସ୍ଥାର ପ୍ରଥମ 3 ମାସ ସମୟରେ ଫୋଲିକ୍ ଏସିଡ୍ 400 μg ଗୋଟିଏ ଲେଖା ବଟିକା ପ୍ରତିଦିନ ମା ମାନେ ଖାଇବା ଉଚିତ, ଯାହା ସମସ୍ତ ସରକାରୀ ଡାକ୍ତରଖାନା, ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣାରେ ମିଳିଥାଏ। ଯଦି ପ୍ରଥମ ପିଲା ଏହି ରୋଗରେ ସଂକ୍ରମିତ ହୋଇଥାଏ, ତେବେ ଦ୍ୱିତୀୟ ପିଲା 3-4 ବର୍ଷ ପରେ କରିବା ଉଚିତ। ଏହା ସହିତ ଡାକ୍ତରଙ୍କ ପରାମର୍ଶ ନେଇ ମା ମାନେ 4 mg ଗୋଟିଏ ଲେଖା ଫୋଲିକ୍ ଏସିଡ୍ର ବଟିକା ପୂର୍ବ ପରି ଖାଇବା ଦରକାର। ଗର୍ଭାବସ୍ଥାର 3 ମାସ ଏବଂ 5 ମାସରେ ଅଲ୍ଟ୍ରାସାଉଣ୍ଡ କରିବା ଦ୍ୱାରା ଶିଶୁଟି ଏହି ରୋଗ

0: ଶିକାର ହୋଇଛି କି ନାହିଁ ଜଣାପଡ଼ିଥାଏ। ଯଦି ଏହି ରୋଗ ଜଟିଳ ଥାଏ ତେବେ ଗର୍ଭ ନଷ୍ଟ କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଏ। ସବୁ ବାପା ମା ଅଭିଭାବକ ମାନଙ୍କୁ ପରାମର୍ଶ, ସେମାନେ ଏହି ରୋଗ ବିଷୟରେ ଜାଣନ୍ତୁ। ମା ମାନେ ଗର୍ଭାବସ୍ଥାର ପ୍ରଥମ 3 ମାସରେ ନିଶ୍ଚୟ ଡାକ୍ତରୀ ପରୀକ୍ଷା କରାନ୍ତୁ, ଫୋଲିକ୍ ଏସିଡ୍ ବଟିକା ସେବନ କରନ୍ତୁ ଏବଂ ଜନ୍ମ ପରେ ଶିଶୁଙ୍କୁ ଡାକ୍ତରଖାନା ନେଇ ଶିଶୁ ଶଲ୍ୟ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ।
1: ଆମର ସ୍ୱାସ୍ଥ୍ୟରେ ନବଜାତ ଶିଶୁଙ୍କ ସ୍ନାୟୁ ରୋଗ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ବନଜ କୁମାର ରାୟ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସୀମାପାର ଆତଙ୍କବାଦ ବିଶ୍ୱ ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ୱାନ କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଗ୍ରାହକଙ୍କ ସୁବିଧା ପାଇଁ ଆଜି ଖୋଲା ରହିବ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ଓଡ଼ିଶା ସମେତ 7 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠାରୁ ଖେଳାଯିବ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଦୂରଦର୍ଶନ ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଆଜି ଦିନିକିଆ କେରଳମ୍ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଆଜି ପୂର୍ବାହ୍ନରେ ଥିରୁଅନନ୍ତପୁରମ୍ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ଅମୃତାନନ୍ଦମୟୀ ମଠ ପରିଦର୍ଶନ କରିବେ। ପରେ ଶ୍ରୀ ରାଧାକୃଷ୍ଣନ୍ ଅମୃତାନନ୍ଦମୟୀ ମଠର ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ଅପରାହ୍ନରେ ବଳରାମପୁର ଗସ୍ତ କରିବେ। ଉପରାଷ୍ଟ୍ରପତି ଏସ୍ୟୁଟି ଏକାଡେମୀର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବର୍ତ୍ତମାନର ସଂଘର୍ଷମୂଳକ ପରିସ୍ଥିତି ମଧ୍ୟରେ ସମସ୍ତ ପକ୍ଷ ସଂଯମତା ରକ୍ଷା କରିବା ସହ ଲୋକମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆବଶ୍ୟକ। ଜାତିସଂଘ ମହାସଭାକୁ ସମ୍ବୋଧିତ କରି ଡକ୍ଟର ଜୟଶଙ୍କର ଶକ୍ତି ଏବଂ ବାଣିଜ୍ୟ ଶୃଙ୍ଖଳ ଜାରି ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ରୁଷ, ୟୁକ୍ରେନ୍ ଏବଂ ଅନ୍ୟ ଦେଶଗୁଡ଼ିକ ମଧ୍ୟରେ ଚାଲିଥିବା ଉତ୍ତେଜନାମୂଳକ ପରିସ୍ଥିତି ଯୋଗୁଁ ବିଶ୍ୱ ପ୍ରଭାବିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୁଦ୍ଧ ପରିସ୍ଥିତି ସମାପ୍ତି ଆହ୍ୱାନକୁ ଦୋହରାଇବା ସହ ବାଣିଜ୍ୟିକ ଜାହାଜ ଏବଂ ନାବିକମାନଙ୍କ ଉପରେ ହେଉଥିବା ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପରୁ ନିଜକୁ ସୁରକ୍ଷିତ ରଖିବା ଓ ଏହାର ମୁକାବିଲା ଲାଗି ଭାରତର ସମ୍ପୂର୍ଣ୍ଣ ଅଧିକାର ରହିଛି। ସୀମାପାର ଆତଙ୍କବାଦ ବିଶ୍ୱ ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ୱାନ ବୋଲି ସେ କହିଛନ୍ତି। ଆତଙ୍କବାଦୀମାନଙ୍କୁ ଅର୍ଥ ଯୋଗାଣ ଉପରେ ପ୍ରତିବନ୍ଧକ ଜାରି କରିବା ଆବଶ୍ୟକତା ଉପରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଯୋଗଦେବେ। ସାବରମତୀ ରେଳ ନିର୍ମାଣ କାରଖାନାରେ ନବନିର୍ମିତ ୱାଗନ୍ 12 ପରିଚାଳନା କେନ୍ଦ୍ରକୁ ଉଦ୍ଘାଟନ କରିବା ସହ ମନ୍ତ୍ରୀ ଶ୍ରୀ ଶାହା ଉଚ୍ଚଶକ୍ତିସମ୍ପନ୍ନ ୱାଗନ୍ 12 ଇଲେକ୍ଟ୍ରିକ୍ ଲୋକୋମୋଟିଭ୍ର ଶୁଭାରମ୍ଭ କରିବେ। ପରେ ଶ୍ରୀ ଶାହା ସାବରମତୀ ରେଳ ଷ୍ଟେସନ୍ ଯାଇ ବିଭିନ୍ନ ପୁନଃ ବିକଶିତ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରଥମ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଶକ୍ତି ସମ୍ପନ୍ନ ଡେମୋ ଟ୍ରେନ୍ର ଶୁଭାରମ୍ଭ କରିବେ। 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଦେଶ ଅଗ୍ରସର ହେଉଛି। ସରକାର ସେବା ଏବଂ ସୁଶାସନ ନୀତି ଦ୍ୱାରା ପରିଚାଳିତ ହୋଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଜରିଆରେ ଦେଶର ନାଗରିକମାନଙ୍କ ଆର୍ଥିକ ତଥା ସାମାଜିକ ବିକାଶ ଲାଗି କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ସ୍ୱାବଲମ୍ବୀ ହେବା ସହ ଦେଶର ଆର୍ଥିକ ଅଗ୍ରସର ଦିଗରେ ସହାୟକ ହୋଇଛି। ଦେଶର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଛୋଟ ବ୍ୟବସାୟୀ ଏବଂ ସ୍ୱରୋଜଗାରୀଙ୍କୁ

0: ଏହି ମ୍ୟାଚ୍ ଖେଳିବା ପାଇଁ ଭାରତୀୟ ଦଳରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ସାମିଲ କରାଯାଇଛି। ସୁମନ ଗିଲ୍ ଭାରତୀୟ ଦଳର ନେତୃତ୍ୱ ନେଇଥିବା ବେଳେ ସାଇ ହୋପ୍ ୱେଷ୍ଟଇଣ୍ଡିଜ୍ ଦଳର ନେତୃତ୍ୱ ନେଉଛନ୍ତି। ଏହି ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା 30 ତାରିଖ ଦିନ ଗୁଆହାଟୀରେ ଏବଂ ତୃତୀୟ ମ୍ୟାଚ୍ ଅକ୍ଟୋବର 3 ତାରିଖ ଦିନ ନୂଆ ଚଣ୍ଡିଗଡ଼ଠାରେ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣିଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ସୀମାପାର ଆତଙ୍କବାଦ ବିଶ୍ୱ ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ୱାନ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଗ୍ରାହକଙ୍କ ସୁବିଧା ପାଇଁ ଆଜି ଖୋଲା ରହିବ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ। ଓଡ଼ିଶା ସମେତ 7 ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା। ଏବଂ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଆଜିଠାରୁ ଖେଳାଯିବ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ସମୟ 7:25 ଆରମ୍ଭ କରୁଛୁ କିଶୋର ସ୍ୱର। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରୁଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ।

0: ହଁରେ ପିଲାଏ, କାଳିଆ ଠାକୁର ସେ ଜଗତ ଈଶ୍ୱର, ଏ ସାରା ଜଗତ ତ ତାଙ୍କରି ସୃଷ୍ଟି, ଏ ମାଟିରୁ ଆକାଶ ଯାଏ ଯେତେ ଯାହା ସବୁ ରହିଛି ସବୁ ତାଙ୍କରି ଦାନ, ଏଇ ଯେମିତି ଦିନରାତି ପୁଣି ଭିନ୍ନ ଭିନ୍ନ ଋତୁର ମନଲୋଭା ସଭା, ଆଉ ପିଲାଏ ଏବେ ଆସିଛି କେଡ଼େ ସୁନ୍ଦର ଶରତର ସଭା, ଧରାବକ୍ଷରେ ଶରତ ପୁଣି ଦିଗେ ଦିଗେ ଶାରଦୀୟ ଶୁଭ୍ର ସଭା, ପକ୍ଷୀମାନଙ୍କର କଳକଳ ରାବରେ ଦିଗ୍ବଳୟ ମୁଖରିତ, ଜଳ ଦର୍ପଣରେ ଶୁଭ୍ର ମେଘର ଛବି, ପୁଣି କଣ ଜାଣିଛ ପିଲେ, ଡାଳେ ଡାଳେ ବଧୁଲି ଫୁଲର ଲୋହିତ ସଭା, ଶାଖା ଶାଖାରେ ଫୁଟନ୍ତା କଦମ୍ବର କାନ୍ତି, ଲତାକୁଞ୍ଜରୁ ମାଳତୀ ଫୁଲର ଚାହାଣୀ, ପଲ୍ଲୀପଥର ଧାରେ ଧାରେ ଗଙ୍ଗଶିଉଳିର ସଭା, ସତେ କେତେ ମନଲୋଭା।
1: ହଁ ରେ ପିଲାଏ, ସରସୀ ମଧ୍ୟରେ ପଦ୍ମ ଫୁଲ ପୁଣି କଇଁ ଫୁଲର।

ସୌନ୍ଦର୍ଯ୍ୟ କେଡ଼େ ଅନୁପମ ନୁହେଁ କି? ହୁଁ, ଜ୍ୟୋତ୍ସ୍ନା ବିଧୌତ ରଜନୀ, ପୁଣି ଛାୟାପଥର ରୋଷଣୀ, ପଡ଼ାରେ ପଡ଼ାରେ ପର୍ବ ପାଳନ, ପଲ୍ଲୀ ଜୀବନର ଆନନ୍ଦମୟ ଜୁଆର ସତେ ସତରେ ପିଲାଏ। ଚତୁର୍ଦ୍ଦିକରେ ଏହି ଶରତ ଶ୍ରୀ ସତେ ଯେପରି ଜଗଜ୍ଜନନୀ ନାରାୟଣୀଙ୍କର ଆଶ୍ୱିନ ଉତ୍ସବ ଲାଗି ତାର ଏହି ପୂର୍ବ ପ୍ରସ୍ତୁତି ନୁହେଁ କି? ତେବେ ପିଲାଏ, ଶରତ ଋତୁକୁ ନେଇ ଆସ ଶୁଣିବା ଏକ ସୁନ୍ଦର ସଙ୍ଗୀତ ରୂପକଟିଏ। ଆସିଲାଣି ଶରତ।

ଏଇଠି ଶେଷ କରୁଛୁ ଆଜିର କାକଳି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ। ଆକାଶବାଣୀ ବାରିପଦା। ଆଧୁନିକ ଗୀତଟିଏ ଶୁଣନ୍ତୁ। ଗାଇଛନ୍ତି କଣ୍ଠଶିଳ୍ପୀ କୁମାର ବାପି, ଗୀତ ରଚନା ପ୍ରଭାଂଶୁ ସାହୁ।

ଗୀତିକାର ପ୍ରଭାଂଶୁ ସାହୁଙ୍କ ରଚନାରୁ ଆଧୁନିକ ଗୀତଟିଏ ଗାଇଥିଲେ କଣ୍ଠଶିଳ୍ପୀ କୁମାର ବାପି, ଆକାଶବାଣୀ ବାରିପଦା। ସମୟ ସକାଳ 8ଟା ବାଜିବାକୁ ଯାଉଛି।

ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣମାନେ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ସମାଚାର ପ୍ରଭାତ।

ଆକାଶବାଣୀ ବାରିପଦାର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା ପରିସରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଶ୍ରୋତା ବନ୍ଧୁ ନମସ୍କାର, ଆସନ୍ତୁ ଆଜି ଯେଉଁମାନେ ଫୋନ୍ କରୁଛନ୍ତି ତାଙ୍କ ସହିତ କଥା ହେବା ଆଉ ଅନୁରୋଧର ଗୀତ ଶୁଣିବା। ହ୍ୟାଲୋ, କୋଉ ଗାଁରୁ କହୁଥିଲେ ଗଣେଶ ଭାଇ? ଗଣେଶ ଭାଇ କଣ କରନ୍ତି ଆପଣ? ଆଚ୍ଛା, ଏ ବର୍ଷ କେମିତି କଣ ଚାଷବାସ ପରିସ୍ଥିତି କେମିତି ବର୍ତ୍ତମାନ ଆପଣଙ୍କର ଚାଷ? ଆଚ୍ଛା, କେତେ ଏକର ଚାଷ କରିଛନ୍ତି ଆପଣ? କେବଳ ଜଳଧନ ଚାଷ କରନ୍ତି ନା ଆଉ ସବୁ କଣ କରନ୍ତି ତାପରେ ପରେ? ତେବେ କେବଳ ଏଇ ଜଳଧନରେ ସେମିତି ଆଉ ରବି ଫସଲ କିଛି କରନ୍ତିନି? ଆଚ୍ଛା, ଆପଣଙ୍କର ପାଣିର ବ୍ୟବସ୍ଥା ନଥିବ? ତେବେ ସେଇ ବର୍ଷା ଦିନ ହିଁ ବାଲଟିଆ ପାଣି ଆସେ ନା ଅଲଗା ଦିନରେ ବି ଆସେ? ଅଲଗା ଦିନରେ ଏତେ ପରିମାଣରେ ପାଣି ଆସିପାରେନି, ନାଇଁ କି? ଆଚ୍ଛା ଆଚ୍ଛା, କୁହନ୍ତୁ ତେବେ କଣ ଶୁଣେଇବା ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମରୁ? ବର୍ଷା ଚଳଚ୍ଚିତ୍ରର ଗୀତଟି କଣ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଠିକ ଅଛି, ତେବେ ଗଣେଶ ଭାଇ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର
0: ନମସ୍କାର
1: ମୋର ପରିଚୟ ଦେଇ ଦଉଛେ ଆଜ୍ଞା
0: ନିହାତି
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡିଂ ଗାଁ ପାକେଲପଡା ନା ରେଡିଓ ସାଥୀ କ୍ଷମା ସାଗର ସାହୁ
0: ଆଚ୍ଛା କ୍ଷମା ସାଗର ଭାଇ କେମିତି ଅଛନ୍ତି
1: ଆଜ୍ଞା ପ୍ରଭୁଙ୍କର ଦୟାରୁ ମୁଇଁ ଭଲ ଅଛେ ଆଉ ଆପଣ କେମିତି ଅଛନ୍ତି
0: ମୁଁ ମଧ୍ୟ ଭଲ ଅଛି ଆପଣଙ୍କ ଅଞ୍ଚଳରେ କଣ ସବୁ ଚାଲିଛି ଏବେ ଆପଣ କଣ କରୁଛନ୍ତି କୁହନ୍ତୁ
1: ଆଜ୍ଞା ଆମର ଇଆଡ଼େ ତ ବର୍ଷା ଝିପି ଝିପି ଲାଗି ରହିଛେ ହେଲା ତାପରେ ଚାଷବାସ କାମଟା ଚାଲିଛେ ଆଉ ମୁଇଁ ଜଣେ କପଡା ଦୋକାନୀ ଥାଏ ବଜାର ବଜାର କପଡା ବିକି ଯାଏସି ଆଉ ଏନ୍ତା ଉପରଓଳି ଆସିଲେ ଚାଷ କାମରେ କେନ୍ କ୍ଷେତ ଖଳାକେ ଟିକେ ବୁଲି ଯାଏସି ତାର ବଦଳରେ ଗୀତଟେ ଲେଖ୍ସି କବିତାଟେ ଲେଖ୍ସି
0: କେତେ ଚାଷ କରିଛନ୍ତି ଏ ବର୍ଷ
1: 2 ଏକର କରିଛେ ଆଜ୍ଞା ଜମି ତ ଦେଶି ନାହିଁ ଆମର
0: ଫସଲ ଠିକ ଭାବରେ ହେଇଛି
1: ହଁ ଆଜ୍ଞା ଏଇ ବର୍ଷ ତ ବର୍ଷା ପ୍ରଥମରୁ ହେଇଛେ ମାନେ ଚାଷ ଭଲ ହେଇଛେ ଏକା
0: ଆଚ୍ଛା ତେବେ ଆପଣଙ୍କର ଗଡାଣିଆ ଜମି ନା ଉଚ୍ଚା ଜମି ନା ମଧ୍ୟମ ଧରଣର ନା କେମିତି ଜମି
1: ମଧ୍ୟମ ଧରଣର ଆଜ୍ଞା
0: ଯଦି ଅତିରିକ୍ତ ବର୍ଷା ହଉଥିବ ତେବେ ପାଣି ଗଡି ଯାଉଥିବ ନାଇଁ କି
1: ହଁ ହଁ ଆଜ୍ଞା ସେଟା ନାଲି କରିକରି ପାଣି ଛାଡ଼ବାର ଲାଗି ସୁବିଧା କରାହେଇଛେ ସେଟା ଆଉ
0: ଆଚ୍ଛା ଆଚ୍ଛା କୁହନ୍ତୁ ତେବେ କ୍ଷମା ସାଗର ଭାଇ କଣ ଶୁଣେବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ
1: ଫୁଲ ଚନ୍ଦନ ଏଇ ଯେ ବନଲତା ପାହାଡ ଆହାରେ ଦିଶେ କେଡେ ସୁନ୍ଦର
0: ଆଚ୍ଛା କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି
1: ଗୀତଟା ଡେଡିକେଟ୍ କର୍ମା ଆଜ୍ଞା ମନୋଜ ପୁଟେଲ ମୁନା ପଣ୍ଡା ପଙ୍କଜ ମିଶ୍ର ସୀମାଞ୍ଚଳ ସବର ତାମାନେ ଛାଡି ହେଇଛେ ସବକେ ଡେଡିକେଟ୍ କର୍ମା ଆଉ
0: ବହୁତ ବଢିଆ ତେବେ କ୍ଷମା ସାଗର ଭାଇ ଆପଣଙ୍କ ପସନ୍ଦର

0: ତ ଆମେ ଶୁଣାଉଛୁ, ଧନ୍ୟବାଦ। ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର, ସମାକୁଣ୍ଡ ବ୍ଲକ।
1: ଆଜ୍ଞା ଆଜ୍ଞା,
0: ଏବେ କଣ ସବୁ ଚାଲିଛି ଆପଣଙ୍କ ଅଞ୍ଚଳରେ?
1: ଏବେ ତ ବର୍ଷା ଚାଲିଛି, ବର୍ଷା ତ ଘନ ଘନ ହଉଛି ଆଜି ଆଉ।
0: ସମାକୁଣ୍ଡ ବ୍ଲକରେ ଯେହେତୁ ଆପଣଙ୍କର ସେଠି ଶିମିଳିପାଳ ପାଖ, ବର୍ଷା ନିଶ୍ଚିତ ଭାବରେ ଟିକେ ଅଧିକା ପରିମାଣରେ ହୁଏ
1: ଅନ୍ୟ ଏରିଆ। ବନ୍ୟା ବି ଦୁଇ ତିନି ଥର ହେଇଗଲାଣି।
0: ତେବେ ଆଶାନୁରୂପ ସଫଳତା ଲାଭ କରିବେ ଚାଷୀ ଭାଇମାନେ? ପରିବା ଚାଷୀ ଯୋଉମାନେ ସେମାନେ ଟିକେ ଲସ୍ର ସମ୍ମୁଖୀନ ହେବେ, କାହିଁକି ନା ବର୍ଷା ଯେତିକି ଆବଶ୍ୟକତା ରହିଛି ପରିବା ପାଇଁ, ତାଠୁ ଯଦି ଅଧିକା ବର୍ଷା ହେଲା ନିଶ୍ଚିତ ଭାବରେ କ୍ଷତି ହେବା ସମ୍ଭାବନା ରହିଛି। ତେବେ ରତିକାନ୍ତ ଭାଇ କୁହନ୍ତୁ, କଣ ଶୁଣେଇବା ହେଲୋ ଆୟୁର୍ବେଦ କାର୍ଯ୍ୟକ୍ରମରୁ?
1: ଆଜି ଗୋଟେ ଶୁଣେଇବେ ଫୁଲ ଚନ୍ଦନ ଫିଲ୍ମ ଗୀତ।
0: ଗୀତଟି କଣ କହିଦିଅନ୍ତୁ? କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି? ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ଆଜ୍ଞା ନମସ୍କାର।
0: ନମସ୍କାର।

0: ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ।
1: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର
1: ଆଜ୍ଞା, ମୁଁ ରେଡିଓ ପାର୍ଟନର ଚିତ୍ରସନ ସବର କହୁଛି ଆଜ୍ଞା। ନୂଆଖାଇ ଜୁହାର।
0: ନୂଆଖାଇ ଜୁହାର। ଆପଣ କଳାହାଣ୍ଡି ଜିଲ୍ଲା
1: ଭବାନୀପାଟନା ଜଗତନାଥପୁର?
0: ଆଜ୍ଞା ଆଜ୍ଞା, ମୁଁ ଜାଣିପାରୁଛି ଆପଣ ଚିତ୍ରସେନ ଭାଇ କହୁଛନ୍ତି। ନୂଆଖାଇ ଥିଲା, କେମିତି କଟେଇଲେ, ନାଚ ଫାଚ କଲେ ନା ନାହିଁ, କଣ କିଛି ଆଉ
1: ଧୁମଧାମରେ ଚାଲିଲା ଆଜ୍ଞା?
0: ଆପଣ କଣ କଲେ, ନୂଆ ବସ୍ତ୍ର ଆପଣ ନାଚରେ ଭାଗ ନେଇ ନାହାନ୍ତି? ଚିତ୍ରସେନ ଭାଇ କୁହନ୍ତୁ, ତେବେ କଣ ଶୁଣେଇବା ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
1: ଆଜି ଶୁଣେଇଦେବେ ଆଜ୍ଞା ଅର୍ପଣ ଅର୍ପଣ।
0: ଅର୍ପଣ ଫିଲ୍ମର ଗୀତଟି କଣ କୁହନ୍ତୁ?
1: ଲିଖନା ବାଲା ହେଇକି ତ ଶୁଣେଇଦେବେ ଆଉ।
0: ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆଉ ଆମର ମନୋଜ ପଟେଲ ଅଛନ୍ତି ଆଜ୍ଞା। କଥା
0: ମନୋଜ ପଟେଲ
2: ଜୁହାର ଆଜ୍ଞା।
0: ଜୁହାର, ଆଉ
2: କେମିତି ଅଛନ୍ତି?
0: ହଁ ମୁଁ ମଧ୍ୟ ଭଲ ଅଛି, ଆପଣ କେମିତି ଅଛନ୍ତି? ମନୋଜ ଭାଇ ଆପଣ ଚିତ୍ରସେନ ଭାଇଙ୍କ ପାଖରେ ଅଛନ୍ତି, ଶୁଣି ଖୁସି ଲାଗିଲା। ତେବେ ସିଏ ତ ଅର୍ପଣ ଚଳଚ୍ଚିତ୍ର ଗୀତ ଅନୁରୋଧ କରିଛନ୍ତି, ଆପଣ ସେଥିରେ ସହମତ ଅଛନ୍ତି? ନାମ ଯଦି ଆପଣ ନେବା ପାଇଁ ଚାହାନ୍ତି ତ ନେଇ ନିଅନ୍ତୁ। ଠିକ ଅଛି, ତେବେ ଆପଣଙ୍କ ଦୁଇ ଜଣଙ୍କର ପସନ୍ଦ ଲେଖିନେ ବୋଲେ ଏ ଯୋଉ ଗୀତଟି ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା। ନମସ୍କାର।
0: ନମସ୍କାର।

0: ନମସ୍କାର
1: ଆଜ୍ଞା ସାର୍, ମୁଁ ଖୁଣ୍ଟା ସିଲଗଛରୁ ପୂଜାରାଣୀ କହୁଛି।
0: କଣ କରନ୍ତି ପୂଜାରାଣୀ ଭଉଣୀ?
1: ଆଜ୍ଞା ସାର୍, ପ୍ରୋଗ୍ରାମ।
0: କଣ ପ୍ରୋଗ୍ରାମ କରନ୍ତି?
1: ପ୍ରୋଗ୍ରାମ ମାନେ ଭଜନ ୱିଥ୍ ଅର୍କେଷ୍ଟ୍ରା।
0: ଆଚ୍ଛା, ଅର୍କେଷ୍ଟ୍ରାରେ ଆପଣ ଭାଗ ନିଅନ୍ତି? ତେବେ ଅର୍କେଷ୍ଟ୍ରାରେ ଗୀତ ଗାଆନ୍ତି?
1: ଆଜ୍ଞା।
0: କେବଳ ଭଜନ ଗାଆନ୍ତି ନା ଅଲଗା କିଛି ବି ହୁଏ?
1: ଭଜନ ବି ଗାଏ ସାର୍, ଆଉ ଅର୍କେଷ୍ଟ୍ରା ବି ଗାଏ ଆଲବମ୍ ସବୁ।
0: ଆଚ୍ଛା, ଆପଣଙ୍କର ଗୁରୁ କିଏ?
1: ହଁ ସାର୍ ଅଛି।
0: କେତେ ବର୍ଷ ଧରିକି ଶିଖିଥିଲେ? କୋଉ ବର୍ଷରୁ?
1: ସ୍କୁଲରେ ପଢୁଥିଲି ଯେତେବେଳେ, ବ୍ଲାଇଣ୍ଡ ସ୍କୁଲରେ ଶିଖିଥିଲି, ତିନି ଚାରି ବର୍ଷ ଶିଖିଥିଲି।
0: ଆଚ୍ଛା, ତେବେ ସେତିକିରେ ହେଇଗଲା ନା ତାପରେ ପୁଣି ଏବେ ବି ଶିକ୍ଷା ଜାରି ରହିଛି?
1: ଆଜ୍ଞା।
0: ଆଚ୍ଛା, ଗୀତ ଯେଉଁଗୁଡା ସବୁ ଗାଆନ୍ତି, ସବୁ ଗୀତ ଭିତରେ କୋଉ ଗୀତ ଗୁଡା ମାନେ ଭଲ ଲାଗେ? ଯେମିତିକି ଆଧୁନିକ ଗୀତ ନା ଭଜନ ନା କଣ ଆଲବମ୍ ଫାଲବମ୍, କୋଉ ଟାଇପ୍ ର ଗୀତ ଆପଣଙ୍କୁ ବେଶୀ ଭଲ ଲାଗେ?
1: ଆଲବମ୍ ବି ମତେ ଭଲ ଲାଗେ ସାର୍, ଆଉ ଭଜନ ବି ଭଲ ଲାଗେ।
0: ସବୁଠୁ ବେଶୀ କୋଉଟା ଭଲ ଲାଗେ?
1: ବେଶୀ ସାର୍ ଭଜନ ଟିକେ ଭଲ ଲାଗେ।
0: ଆଚ୍ଛା, ଭଜନ ଗୋଟେ ଶୁଣେଇବେ କି? ତାର ମୁଖୁଡ଼ାଟା ହେଲେ ବି
1: ଗୀତ ଶୁଣେଇବି?
0: ମୁଖୁଡ଼ାଟା ହେଲେ ବି ଗାଇକି ଶୁଣନ୍ତୁ, ଆମର ଶ୍ରୋତା ବନ୍ଧୁ ମାନେ ଶୁଣିଲେ ଖୁସି ହେବେ।
1: ଆଜ୍ଞା ଆଜ୍ଞା।

0: ବହୁତ ବଢିଆ ବହୁତ ବଢିଆ। ପୂଜା ଭଉଣୀ କୁହନ୍ତୁ କଣ ଶୁଣେଇବା ହେଲୋ ବାରିପଦା।
1: ସାର୍ ହେଲୋ ବାରିପଦା, ମୁଁ ଶୁଣିବାକୁ ଚାହୁଁଥିଲି ତୁମ ସୁନା ଚଢ଼େଇ ଫିଲ୍ମରେ ଓ ସାଥୀ ଓ ସାଥୀ ପାଖେ ଥାଆନ୍ତୁ ଏମିତି।
0: ଆଚ୍ଛା, କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ସମସ୍ତଙ୍କୁ, ଯେତିକି ଶ୍ରୋତା ବନ୍ଧୁ ସମସ୍ତଙ୍କୁ, ଆଉ ଅଛନ୍ତି ମୋ ହଜବେଣ୍ଡ ତାଙ୍କୁ ବି।
0: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ। ଧନ୍ୟବାଦ।
1: ଆଜ୍ଞା ସାର୍, ନମସ୍କାର
0: ନମସ୍କାର।

0: ହ୍ୟାଲୋ
1: ଆଜ୍ଞା ନମସ୍କାର।
0: ନମସ୍କାର
1: ଆଜ୍ଞା, ବରଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ସ୍ୱର୍ଣ୍ଣପ୍ରଭା ଭଉଣୀ, ଏବେ କଣ ସବୁ ଚାଲିଛି? ଆପଣଙ୍କର ତ ନୂଆ ଖାଇକି ସବୁ କିଛି ଯୋଉ ନୂଆ ଖାଇର ଯୋଉ କାର୍ଯ୍ୟକ୍ରମ ସବୁ ସାରିଦେଲେ?
1: ଆଜ୍ଞା, ସବୁ ଫ୍ରି ଚାଲିଛି। ନୂଆ ଖାଇ ତ ଭଲ କରି ସବୁ ସରିଲା। ନୂଆ ଖାଇ ଖାଇଲୁ, ପରିବାର ସହିତ ମିଶିଲୁ, ସବୁ ଭଲ ହେଲା। ତାପରେ ଏବେ ତ ଚାଲିଛି, ସବୁ ଫ୍ରି ଚାଲିଛି। ଆଜ୍ଞା,
0: ହୀରାକୁଦ ବନ୍ଧ ଆପଣଙ୍କ ଘରଠୁ କେତେ ବାଟ? କେତେ ଥର ଯାଇଛନ୍ତି ବୁଲାବୁଲି କରିବା ପାଇଁ?
1: ଅଛି ଆଜ୍ଞା, 50-60 କିଲୋମିଟର ହେଇଯିବ। ଆଜ୍ଞା,
0: ବୁଲାବୁଲି କରିବା ପାଇଁ ଯାଆନ୍ତି?
1: ହଁ, ଯାଇଥିଲୁ ଆଜ୍ଞା, ବହୁତ ଦିନ ଯାଇଥିଲୁ। ସାଙ୍ଗସାଥି ମେଳରେ କି କେମିତି ପିକନିକ ଗଲେ ସାଙ୍ଗରେ ଦେଖି ହବ। ଥରେ ଦି ଥର ଆଜ୍ଞା ସ୍କୁଲରେ ପଢିଲା ବେଳେ ଆମେ ପିକନିକ ଯାଇଥିଲୁ, ତ ଆଉ ଯାଇ
0: ହଉନି। ଏମିତି ତେବେ କଥା କୁହନ୍ତୁ, ତେବେ କଣ ଶୁଣେଇବା ଆପଣଙ୍କୁ ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ଆଜ୍ଞା, ଆଜି ଶୁଣିବା ଆଜ୍ଞା ହିନ୍ଦୀ ଫିଲ୍ମର ଗୀତ ଶୁଣିବା, ବାଜିଗର ଫିଲ୍ମର ଗୀତ ଶୁଣିବା, ଆଉ

0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଆଜ୍ଞା, ସମସ୍ତଙ୍କୁ କରିବା, ପ୍ରଥମେ ଆପଣଙ୍କୁ, ତାପରେ ଆମର ବରଗଡ଼ର ଶ୍ରୋତା ମାନଙ୍କୁ, ରବୀନ୍ଦ୍ର ନାଥ ମେହେର, ସୁବନ ସାହୁ, ରାଧାକାନ୍ତ ଭୋଇ, ମୁରଲୀ ମେହେର, ଜୟପୁର ପଙ୍କଜ ମିଶ୍ର, ତାପରେ ଆପଣଙ୍କର ବାରିପଦାର କେ ନାରାୟଣ ପାତ୍ର, ଜଗତସିଂହପୁର ମୁନା ପଣ୍ଡା, ଦନୁ, ସବିତା, ମାମିନା, ସବୁ ଭଉଣୀ ମାନେ ସମସ୍ତଙ୍କୁ ଏ ଗୀତ
0: ନିଶ୍ଚିତ ଭାବରେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। धन्यवाद।
1: नमस्कार
0: नमस्कार।

0: ଆକାଶବାଣୀ ବାରିପଦାରୁ କହୁଛି। ହ୍ୟାଲୋ।
1: ହ୍ୟାଲୋ ବାରିପଦା,
0: ନମସ୍କାର
1: ସାର। ନମସ୍କାର, ମୁଁ ପୁନା ସିଂ କହୁଥିଲି।
0: ଟୁନା ଭାଇ, କଣ କରନ୍ତି ଆପଣ?
1: ଚାଷବାସ କରେ ସାର।
0: ଚାଷ କରିଛନ୍ତି? କେତେ ଜମି?
1: ଆଚ୍ଛା,
0: ତିନି ମାଣରେ କେବଳ ଗୋଟିଏ ପ୍ରକାର ଧାନ ଦେଇଛନ୍ତି ନା ବିଭିନ୍ନ ପ୍ରକାର ଦେଇଛନ୍ତି? ଆଚ୍ଛା, କଳା ଚମ୍ପାଟା ବେଶୀ ଅମଳ ହବ ଭାବୁଛନ୍ତି ନା ସ୍ୱର୍ଣ୍ଣ? ସ୍ୱର୍ଣ୍ଣଟା କେତେ ପରିମାଣରେ ଦେଇଛନ୍ତି, କେତେ ଏକର? ଠିକ ଅଛି। ଆପଣଙ୍କର ଏ ଯୋଉ ଭାତ ଖାଇବା ପାଇଁ ନିଜର ଯେତିକି ବର୍ଷକୁ ଯେତିକି ଖର୍ଚ୍ଚ, ସେଗୁଡା କଣ, କୋଉ ଧାନଟାକୁ ଆପଣ ରଖନ୍ତି? ବଳକା ଯେତିକି ଧାନ ହୁଏ କଣ କରନ୍ତି? ଆଚ୍ଛା, ଏଇ ଚାଷଟା ଧରାଯାଉ ଉଠିଗଲା, ତାପରେ ଆଉ ବର୍ଷ ସାରା କଣ କରନ୍ତି? ରବି ଚାଷ କଣ କଣ କରନ୍ତି ସବୁ? ଆଚ୍ଛା, କୁହନ୍ତୁ କଣ ଶୁଣେବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ? ମାନିନୀ ଚଳଚ୍ଚିତ୍ର କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ମୋ ସ୍ତ୍ରୀ ସୁରମଣି ସିଂ।
0: ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣଉଛୁ। ଧନ୍ୟବାଦ।
1: ଆଜ୍ଞା, ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ସାର୍ ନମସ୍କାର
0: ନମସ୍କାର
1: ମୋ ନାଁ ସମ୍ବିତ ଛତ୍ର ମତେ ଡାକନ୍ତି ସମସ୍ତେ ବାବା
0: ଆଚ୍ଛା କୋଉଠୁ କହୁଛନ୍ତି
1: ମୟୂରଭଞ୍ଜ
0: ବାସିପିଠାରୁ
1: ଆଜ୍ଞା
0: ସମ୍ବିତ ଭାଇ କଣ ସବୁ କରୁଛନ୍ତି ଆପଣ
1: ଚାଷବାସ କାମ ଚାଲିଛି
0: ଏଇ ଯୋଉ ଅତିରିକ୍ତ ବର୍ଷା କେତେବେଳେ କେମିତି ହେଇଯାଉଛି ସେ ଚାଷବାସ ପାଇଁ ଯେତିକି ଦରକାର ସେତିକି ହଉଛି ନା ଅଧିକା ହେଇଯାଉଛି ବର୍ଷା ଏବେ ସିନା ବର୍ଷା ହଉଛି ଯେତେବେଳେ ବର୍ଷା ନ ହବ ଆପଣଙ୍କର ଚାଷ ଜମିରେ କେମିତି ପାଣି ବ୍ୟବସ୍ଥା କରନ୍ତି
1: ଆଜ୍ଞା ସାର୍ ଏପଟେ ଟିକେ ପାଣିର ସୁବିଧା ନାହିଁ ସାର୍ ଯଦି କେନାଲ ପାଣି ଆସେ ବଡ଼ ଡ୍ୟାମରୁ ତେବେ ସୁବିଧା ହୁଏ
0: କେନାଲ ଅଛି ତେବେ
1: ହଁ କେନାଲ ତ ଅଛି ଗୋଟେ
0: ସେ ଯୋଉ କେନାଲରେ କୋଉଠୁ ପାଣି ଆସେ କୋଉ ଡ୍ୟାମରୁ
1: ହରିକୁଳ ଡ୍ୟାମ ସେ
0: ଆଚ୍ଛା ଜଳଧନ ଚାଷ ଆପଣ କରୁଛନ୍ତି ତାପରେ ଆଉ କଣ କରନ୍ତି
1: ତାପରେ ଆଉ ସାର୍ ବାଡ଼ିରେ ଯାହା ଅଛି ଆମର ଜହ୍ନି ଫନି
0: ଆଚ୍ଛା
1: ବାଇଗଣ
0: ସେଗୁଡା କରନ୍ତି ଯେ ସେଗୁଡା ଘରେ ଖାଇବା ପାଇଁ ନା ଆପଣ
1: ଘରେ ଖାଇବା ପାଇଁ
0: ଏଇ ଯୋଉ ଚାଷଟା ଉଠିଗଲା ପରେ ରବି ଫସଲ କରିବା ବିଭିନ୍ନ ପ୍ରକାର ତୈଳ ବୀଜ ଡାଲି ଜାତୀୟ ଫସଲ ସେଗୁଡା ସବୁ କରନ୍ତି ନା କେବଳ ଏଇ ପନିପରିବା ଆଚ୍ଛା ଆଚ୍ଛା ଠିକ ଅଛି ତେବେ କୁହନ୍ତୁ କଣ ଶୁଣେଇବା ହେଲୋ ଅର୍ପିତ କାର୍ଯ୍ୟକ୍ରମରୁ
1: ଓଡ଼ିଆ ଚଳଚ୍ଚିତ୍ର ହିରୋର ଗୋଟେ ଥିଲା ଏମିତି ଜୀବନ ଦେଲ ମତେ କାହିଁ ଅନ୍ଧାରେ ଖୋଜୁଛି ଆଜି ଆଲୋକ ଏଇ ଗୀତ ଟିକେ ଶୁଣିବା
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି
1: ଆମ ଗାଁବାସୀ ସାଙ୍ଗସାଥି ମା ଭଉଣୀ ଭାଇ ସମସ୍ତଙ୍କ ପାଇଁ
0: ଠିକ ଅଛି ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ ଧନ୍ୟବାଦ।

ଏଇଠି ଶେଷ କରୁଛୁ ହେଲୋ ବାରିପଦା କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଅଶୋକ କୁମାର ଦତ୍ତ ଆକାଶବାଣୀ ବାରିପଦା। ସମୟ ସକାଳ 9 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆପଣମାନେ ଅଳ୍ପ ସମୟ ମଧ୍ୟରେ। ରିଲେ କରୁଛୁ ବିବିଧ ଭାରତୀ ପ୍ରସାରଣ ସେବାରୁ।

0: ଦିଲ୍ଲୀ କେନ୍ଦ୍ରରୁ ଏବେ ଆସନ୍ତୁ ଶୁଣିବା ମନ୍ କି ବାତ୍ ଶୀର୍ଷକରି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11 ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ର ସେପ୍ଟେମ୍ବର ମାସ ଅଧ୍ୟାୟରେ ପୁଣି ଥରେ ଆପଣମାନଙ୍କ ସହ ଭେଟିବାର ସୁଯୋଗ ମିଳୁଛି। ମୁଁ ଦେଶର ସମସ୍ତ ଲୋକଙ୍କୁ ସ୍ୱାଗତ କରୁଛି। ମନ୍ କି ବାତ୍ରେ ଆମେ ଦେଶବାସୀଙ୍କର ସକାରାତ୍ମକ ପ୍ରଚେଷ୍ଟାକୁ ମଞ୍ଚ ପ୍ରଦାନ କରିଥାଉ, ଦେଶର ଉପଲବ୍ଧିଗୁଡ଼ିକ ବିଷୟରେ କଥା ହୋଇଥାଉ। ଭାରତର ଏହିଭଳି ଏକ ବଡ଼ ଐତିହାସିକ ଉପଲବ୍ଧିକୁ ଦିନକ ପରେ 10 ବର୍ଷ ପୂରଣ ହେବାକୁ ଯାଉଛି। ଏହି ଉପଲବ୍ଧି ହେଉଛି ସର୍ଜିକାଲ ଷ୍ଟ୍ରାଇକ୍। 10 ବର୍ଷ ପୂର୍ବେ 2016 ସେପ୍ଟେମ୍ବର ମାସ 28-29 ତାରିଖ ଦିନ ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ। ଏଲ୍ଓସି ସେପାରି ଯାଇ ଆମର ବୀର ଯବାନମାନେ ଆତଙ୍କବାଦ ବିରୁଦ୍ଧରେ ଯେତିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାହା ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପୂର୍ଣ୍ଣ ଭାବେ ବିଶ୍ୱ ଆଗରେ ଭାରତର ଆତଙ୍କବାଦ ବିରୋଧୀ ନୀତିର ଗୋଟିଏ ନୂଆ ଉଦାହରଣ ସୃଷ୍ଟି କରିଥିଲା। ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଦୀର୍ଘ ସମୟ ଧରି ଯେଉଁ ଯନ୍ତ୍ରଣା ସହିଥିଲା, ସର୍ଜିକାଲ ଷ୍ଟ୍ରାଇକ୍ ସେହି ଯନ୍ତ୍ରଣା ବିରୁଦ୍ଧରେ ଆମର ନିର୍ଣ୍ଣାୟକ ପ୍ରତିକ୍ରିୟା ଥିଲା। ବିଗତ ଦଶନ୍ଧିରେ ବାଲାକୋଟର ଏୟାର ଷ୍ଟ୍ରାଇକ୍ଠାରୁ ଆରମ୍ଭ କରି ଅପରେସନ ସିନ୍ଦୁର ପର୍ଯ୍ୟନ୍ତ ଭାରତ ବାରମ୍ବାର ଏହି ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଯଦି ଆତଙ୍କବାଦୀ ଭାରତ ଉପରେ କୁଦୃଷ୍ଟି ପକାଇବେ ତେବେ ତାହାର ଦୃଢ଼ ଜବାବ ଦିଆଯିବ। ବନ୍ଧୁଗଣ, ଆତଙ୍କବାଦୀ ଆକ୍ରମଣଗୁଡ଼ିକ ଭାରତକୁ ଦୀର୍ଘ ସମୟ ଧରି କ୍ଷତି ପହଞ୍ଚାଇଛି। ଦିନ ଥିଲା ଯେବେ ଭାରତରେ ସିରିଆଲ ବ୍ଲାଷ୍ଟ ଘଟିବା ଗୋଟିଏ ସାଧାରଣ କଥା ହୋଇଯାଇଥିଲା। ଏହି ସେପ୍ଟେମ୍ବର ମାସରେ ଅର୍ଥାତ୍ 2008 ସେପ୍ଟେମ୍ବର 13 ଦିନ ଦିଲ୍ଲୀଠାରେ ହୋଇଥିବା ସିରିଆଲ ବ୍ଲାଷ୍ଟରେ ଅନେକ ନିର୍ଦ୍ଦୋଷ ଲୋକ ମୃତ୍ୟୁବରଣ କରିଥିଲେ। ଏହାର କିଛି ସପ୍ତାହ ପରେ ହିଁ ମୁମ୍ବାଇରେ 26/11 ଦିନ ଏକ ବଡ଼ ଧରଣର ଆକ୍ରମଣ ହୋଇଥିଲା। ବନ୍ଧୁଗଣ, ଆଗରୁ ମଧ୍ୟ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା, କିନ୍ତୁ ତାହା ଉପରେ ସେତେଟା ଦୃଷ୍ଟି ଦିଆଯାଉନଥିଲା। ସମୟ ଗଡ଼ିବାର ପ୍ରତୀକ୍ଷା କରାଯାଉଥିଲା। କିନ୍ତୁ ଆଜି ଭାରତ ଆତଙ୍କବାଦ ବିରୁଦ୍ଧରେ ଜିରୋ ଟଲେରାନ୍ସ ପଲିସି ଧରି ଚାଲିଛି ଏବଂ ଆମେ ଏହାର ପରିଣାମ ମଧ୍ୟ ଦେଖୁଛୁ। ବନ୍ଧୁଗଣ, ଚଳିତ ବର୍ଷ ନଭେମ୍ବର 9 ଦିନ ଆତଙ୍କବାଦୀ ଆକ୍ରମଣକୁ ମଧ୍ୟ 25 ପୂରଣ ହେଉଛି। ଆମେରିକାର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରରେ ଯେଉଁ ନିର୍ଦ୍ଦୋଷ ଲୋକେ ନିଜ ଜୀବନ ହରାଇଥିଲେ ସେଥିରେ ଆମେରିକୀୟଙ୍କ ପରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିଲା। ମୋର ମନେ ଅଛି 2014 ପ୍ରଧାନମନ୍ତ୍ରୀ ହେବା ପରେ ଯେତେବେଳେ ମୁଁ ଆମେରିକା ଯାଇଥିଲି ସେତେବେଳେ ନ୍ୟୁୟର୍କରେ ମୁଁ ଏହି ନିର୍ଦ୍ଦୋଷ ନାଗରିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚି ଯାଇଥିଲି। ଆଉ ଆଜି ପୁଣି ଥରେ ମୁଁ ଭାରତର କୋଟି କୋଟି ନାଗରିକଙ୍କ ତରଫରୁ ସେହି ପୀଡ଼ିତ ପରିବାରମାନଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଏବେ ଦେଶର ଗୋଟିଏ ପ୍ରଭାବଶାଳୀ ଛବି ପ୍ରସ୍ତୁତ ହେଉଛି। ଏହି ଛବିରେ ଆପଣ ମଧ୍ୟ ରହିଛନ୍ତି, ଆପଣଙ୍କ ପରିବାର ମଧ୍ୟ ରହିଛି, ଆପଣଙ୍କ ପାଖ ପଡ଼ୋଶୀ ଲୋକ ମଧ୍ୟ ଅଛନ୍ତି। ମୁଁ କହୁଛି ଭାରତର ଜନଗଣନା ବିଷୟରେ। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାୟତଃ ଶେଷ ହୋଇଯାଇଛି। 32 କୋଟିରୁ ଅଧିକ ପରିବାର ସମ୍ପର୍କରେ ସୂଚନା ପଞ୍ଜୀକୃତ କରାଯାଇଛି। ଆଜିକାଲି ଲଦାଖ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡର ଦୁର୍ଗମ ଏବଂ ବରଫାବୃତ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟ ଚାଲିଛି। ସେଠାରୁ ଅନେକ ପ୍ରେରଣାଦାୟୀ ଅନୁଭୂତି ଆମ ଆଗକୁ ଆସିଛି। ଉତ୍ତରାଖଣ୍ଡରେ ଜନଗଣନାର ଶୁଭାରମ୍ଭ ଚମୋଲିର ମାଣା ନାମକ ଏକ ଗାଁରୁ ହୋଇଥିଲା। ମାଣାକୁ ଦେଶର ପ୍ରଥମ ଗାଁ ବୋଲି କୁହାଯାଏ। ମାଣାରେ ସବୁଠାରୁ ପ୍ରଥମେ 83 ପୂର୍ଣ୍ଣିମା ରାୱତଜୀଙ୍କଠାରୁ ଏହାର ଶୁଭାରମ୍ଭ ହୋଇଥିଲା। ଉତ୍ତରକାଶୀର ବଗୋରୀ ନାମକ ଏକ ଗାଁରେ ହୋମ୍ଷ୍ଟେ ଚଳାଉଥିବା ହରଦେବ ସିଂ ରାଣାଜୀ ଡିଜିଟାଲ ମାଧ୍ୟମରେ ନିଜ ସମ୍ପର୍କରେ ସୂଚନା ନିଜେ ପ୍ରଦାନ କରିଛନ୍ତି। ବନ୍ଧୁଗଣ, ଜନଗଣନା ଆମ ସମସ୍ତଙ୍କର ଜାତୀୟ କର୍ତ୍ତବ୍ୟ। ମୁଁ ଏଥିପାଇଁ ସମୟ ବାହାର କରିବାକୁ 15 ଦିନ ମଧ୍ୟ ଦେଶବାସୀଙ୍କୁ ଅନୁରୋଧ କରିଥିଲି। ଜନଗଣନା ପାଇଁ ନିଜ ସମ୍ପର୍କରେ ସୂଚନା ନିଜେ ପଞ୍ଜୀକରଣ କରିବାର ଏହି ସୁବିଧା ବହୁତ ସହଜ। ଆପଣ ନିଜ ମୋବାଇଲ ମାଧ୍ୟମରେ ହିଁ ନିଜର ଏବଂ ନିଜ ପରିବାର ସମ୍ପର୍କରେ ସୂଚନା ପ୍ରଦାନ କରିପାରିବେ। ଏହି ସୁବିଧା ହିନ୍ଦୀ ସହିତ 16 ଭାଷାରେ ଉପଲବ୍ଧ। ବନ୍ଧୁଗଣ, ଏଥିପାଇଁ ଆପଣଙ୍କୁ ଜନଗଣନାର ଅନଲାଇନ୍ ପୋର୍ଟାଲକୁ ଯିବାକୁ ହେବ। ଏହି ପୋର୍ଟାଲ ହେଉଛି se.census.gov.in। ଏହି ପୋର୍ଟାଲକୁ ଯାଇ ଆପଣ ନିଜ ମୋବାଇଲ ନମ୍ବର ମାଧ୍ୟମରେ ଲଗ୍ଇନ୍ କରନ୍ତୁ, ନିଜର ସ୍ଥାନ ବିଷୟରେ ସୂଚନା ଦିଅନ୍ତୁ।

ନିଜ ପରିବାର ସମ୍ପର୍କରେ ସୂଚନା ପୂରଣ କରନ୍ତୁ ଏବଂ ଏହାକୁ ସବମିଟ୍ କରିଦିଅନ୍ତୁ। ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପ୍ରାୟ 15ରୁ 20 ମିନିଟ୍ ସମୟ ଲାଗିଥାଏ। ଏଥିପାଇଁ ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟ ମଧ୍ୟ ଅପଲୋଡ୍ କରିବାକୁ ପଡ଼ିନଥାଏ। ସୂଚନା ସବମିଟ୍ ପରେ ଆପଣଙ୍କୁ ଗୋଟିଏ ବିଶେଷ ଆଇଡି ମିଳିବ। ଯେତେବେଳେ ଗଣନା କର୍ମୀ ଆପଣଙ୍କ ଘରକୁ ଆସିବେ ସେତେବେଳେ ଆପଣ ତାଙ୍କୁ ଏହି ଆଇଡି ଜଣାଇ ପାରିବେ। ଆପଣଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ନିଶ୍ଚିତ ହେବା ପରେ ଏହା ଜନଗଣନାର ଅଂଶ ପାଲଟିଯିବ। ବନ୍ଧୁଗଣ, ଏଯାବତ୍ ମୋବାଇଲ ମାଧ୍ୟମରେ 2,60,00,000ରୁ ମଧ୍ୟ ଅଧିକ ଲୋକ ଜନଗଣନା ପୋର୍ଟାଲରେ ନିଜର ସୂଚନା ପ୍ରଦାନ କରିସାରିଛନ୍ତି, ସ୍ୱଗଣନା କରିସାରିଛନ୍ତି। ଆପଣଙ୍କର ମଧ୍ୟ ଏଥିରେ ଅଳ୍ପ କିଛି ସମୟ ଖର୍ଚ୍ଚ ହେବ, କିନ୍ତୁ ଦେଶ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆପଣଙ୍କ ସଠିକ୍ ସୂଚନା, ଆପଣଙ୍କ ପରିବାରର ସଠିକ୍ ସୂଚନା ଦେଶର ଭବିଷ୍ୟତ ପାଇଁ ସଠିକ୍ ଛବି ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସେପ୍ଟେମ୍ବର 27 ଦିନଟି ଏକ ବିଶେଷ କାରଣରୁ ଆହୁରି ବିଶେଷ ହୋଇଯାଇଛି। ଆଜି ଏଭଳି ଜଣେ ମହାନୁଭବଙ୍କ 100ତମ ଜନ୍ମ ଜୟନ୍ତୀ, ଯିଏ ସଂସ୍କୃତି, ସମାଜ ଏବଂ ରାଷ୍ଟ୍ର ପାଇଁ ନିଜର ସାରା ଜୀବନ ସମର୍ପିତ କରିଦେଇଥିଲେ। ମୁଁ କହୁଛି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅନ୍ତଃରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରଦ୍ଧେୟ ସ୍ୱର୍ଗୀୟ ଅଶୋକ ସିଂହଲଜୀଙ୍କ ବିଷୟରେ। 1926 ସେପ୍ଟେମ୍ବର 27 ଅର୍ଥାତ୍ ଆଜି ଦିନରେ ହିଁ ସେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ। ସେ ସମାଜରେ ରହି ସନ୍ନ୍ୟାସୀମାନଙ୍କ ପରି ଜୀବନଯାପନ କଲେ। ସେ ରାମ ଜନ୍ମଭୂମି ଆନ୍ଦୋଳନକୁ ଯେଉଁ ଦିଗ ପ୍ରଦାନ କଲେ, ଯେଉଁ ଶକ୍ତି ପ୍ରଦାନ କଲେ, ଆଜି ତାହାର ପରିଣାମ ସ୍ୱରୂପ ଆମେ ଅଯୋଧ୍ୟାରେ ଭବ୍ୟ ମନ୍ଦିରକୁ ସାକ୍ଷାତ ଭାବେ ଦେଖୁଛୁ। ମୋର ତ ବହୁତ ବଡ଼ ସୌଭାଗ୍ୟ ଯେ ମୁଁ କେବଳ ତାଙ୍କ ଜୀବନକୁ ନିକଟରୁ ଦେଖିପାରିଲି, ସେତିକି ନୁହେଁ, ବରଂ ମୋତେ ତାଙ୍କ ସହିତ ଏହି ମିଶନରେ ଯୋଡ଼ି ହେବାର ମଧ୍ୟ ସୁଯୋଗ ମିଳିଲା। ଯେତେବେଳେ ମୁଁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରୁଥିଲି, ସେତେବେଳେ ମଧ୍ୟ ମୋତେ ବାରମ୍ବାର ଅଶୋକଜୀଙ୍କ କଥା ମନେ ପଡ଼ିବା ସ୍ୱାଭାବିକ ଥିଲା। ବନ୍ଧୁଗଣ, ଅଶୋକଜୀଙ୍କ ବିଷୟରେ ଏଭଳି ଅନେକ କଥା ରହିଛି ଯାହା ବିଶେଷ ଭାବେ ଆଲୋଚିତ ହୋଇନଥାଏ। ରାମ ମନ୍ଦିର ଆନ୍ଦୋଳନ ସଙ୍ଗେ ସଙ୍ଗେ ସେ ସାମାଜିକ ଭେଦଭାବ ଏବଂ ବିଷମତା ବିରୁଦ୍ଧରେ ମଧ୍ୟ ଏକ ବଡ଼ ସଂଗ୍ରାମ ଲଢ଼ିଥିଲେ। ତାଙ୍କ ଜନ୍ମ ଏକ ଅତି ସମୃଦ୍ଧ ପରିବାରରେ ହୋଇଥିଲା। ତାଙ୍କ ପିତା ଜଣେ ସିଭିଲ ସର୍ଭିସ ଅଧିକାରୀ ଥିଲେ। ତାଙ୍କ ଭାଇ ଭଉଣୀମାନଙ୍କ ମଧ୍ୟରେ ବି ଅଧିକାଂଶ ଲୋକ ବଡ଼ ବଡ଼ ପଦବୀରେ ରହିଥିଲେ। ସେ ନିଜେ ମଧ୍ୟ IIT BHU ର ସ୍ନାତକ ଥିଲେ, କିନ୍ତୁ ଏସବୁ ସତ୍ତ୍ୱେ ସେ ସମାଜ ଏବଂ ସଂସ୍କୃତି ପାଇଁ ନିଜ ଜୀବନ ସମର୍ପିତ କଲେ। ଏହା ହିଁ ମହାନ ବ୍ୟକ୍ତିମାନଙ୍କର ପରିଚୟ ହୋଇଥାଏ। ଆଜି ମୁଁ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ କୋଟି କୋଟି ପ୍ରଶଂସକମାନଙ୍କ ତରଫରୁ ତାଙ୍କୁ ପ୍ରଣାମ ଜଣାଉଛି। ମୋ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଚଳିତ ବର୍ଷର ଶୁଭାରମ୍ଭ ଆମେ ସ୍ୱାଭିମାନର ଏକ ମହାପର୍ବ ସହ କରିଥିଲୁ। ଏହି ପର୍ବ ଥିଲା ସୋମନାଥ ସ୍ୱାଭିମାନ ପର୍ବ। ଆଜିଠାରୁ 1000 ବର୍ଷ ପୂର୍ବେ 1026 ଖ୍ରୀଷ୍ଟାବ୍ଦରେ ମହମ୍ମଦ ଗଜେନୀ ପ୍ରଥମ ଥର ସୋମନାଥ ମନ୍ଦିରକୁ ଧ୍ୱଂସ କରିଥିଲେ। କିନ୍ତୁ ଯେଉଁ ଲୋକ ସୋମନାଥକୁ ଭାଙ୍ଗି ଭାରତର ପରିଚୟ ଲିଭାଇବାକୁ ଆସିଥିଲେ, ଆଜି ତାଙ୍କର ନିଜର କୌଣସି ଅସ୍ତିତ୍ୱ ନାହିଁ ଏବଂ ସୋମନାଥ ମନ୍ଦିର ସମ୍ପୂର୍ଣ୍ଣ ଭବ୍ୟତା ସହ ବିଶାଳ ସାଗର ତଟରେ ଭାରତର ଅମରତ୍ୱ ପାଇଁ ଆଶୀର୍ବାଦ ପ୍ରଦାନ କରୁଛି। ସେଥିପାଇଁ ଆମେ ଗର୍ବର ସହିତ ଏହି ବର୍ଷ ସୋମନାଥ ସ୍ୱାଭିମାନ ପର୍ବ ପାଳନ କଲୁ। ବନ୍ଧୁଗଣ, ଏହି ବିଷୟରେ ଆଜି ମନ୍ କି ବାତ୍ରେ ମୁଁ ପୁଣି ଥରେ କାହିଁକି ଆଲୋଚନା କରୁଛି, ତାହାର ମଧ୍ୟ ଏକ ବିଶେଷ କାରଣ ରହିଛି। 1026 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଗଜେନୀ ଦ୍ୱାରା ସୋମନାଥ ମନ୍ଦିର ଧ୍ୱଂସ ହୋଇଥିଲା, ସେହି ବର୍ଷ ଗୁଜରାଟର ମୋଢେରାଠାରେ ସୁପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହାକୁ ଭଙ୍ଗା ଯାଇଥିଲା, ଅର୍ଥାତ୍ ମୋଢେରା ମନ୍ଦିର ବିଧ୍ୱଂସକୁ ମଧ୍ୟ 1000 ବର୍ଷ ପୂରଣ ହୋଇଛି। ଅଥଚ ସେତେବେଳେ ସେହି ମନ୍ଦିର ନିର୍ମାଣକୁ ମାତ୍ର 1 ବର୍ଷ ପୂରଣ ହୋଇଥିଲା। 1025 ଖ୍ରୀଷ୍ଟାବ୍ଦରେ ରାଜା ଭୀମଦେବ ଏହି ମନ୍ଦିର ନିର୍ମାଣ କରାଇଥିଲେ। ବନ୍ଧୁଗଣ, ଆପଣ ସେହି କାଳଖଣ୍ଡ ସମ୍ପର୍କରେ ଚିନ୍ତା କରନ୍ତୁ, ଯେତେବେଳେ ଏତେ ବଡ଼ ଧରଣର ଆକ୍ରମଣ ହୋଇଥିବ, ସୋମନାଥ ମନ୍ଦିର ଭଳି ଆସ୍ଥାର ଏତେ ବଡ଼ କେନ୍ଦ୍ରକୁ ଖଣ୍ଡିତ କରାଯାଇଥିବ ଏବଂ ଆହୁରି ଅନେକ ସ୍ଥାନରେ ମଧ୍ୟ ଆକ୍ରମଣ ହୋଇଥିବ। ଏହିଭଳି ଆକ୍ରମଣ ଦ୍ୱାରା ଯେକୌଣସି ସମାଜ କିମ୍ବା ପ୍ରଶାସନର ମନୋବଳ ଭାଙ୍ଗିବା ସ୍ୱାଭାବିକ। କିନ୍ତୁ ରାଜା ଭୀମଦେବ ପ୍ରଥମ କେବଳ ଯେ ଗଜନୀର ଆକ୍ରମଣର ମୁକାବିଲା କରିନଥିଲେ, ବରଂ ମାତ୍ର କିଛି ସମୟ ମଧ୍ୟରେ ମୋଢେରା ସୂର୍ଯ୍ୟ ମନ୍ଦିରର ପୁନଃ ନିର୍ମାଣ ମଧ୍ୟ କରାଇଥିଲେ। ଏହିଭଳି ଉତ୍ସାହ ଯୋଗୁଁ ସୋମନାଥ ମନ୍ଦିର ବାରମ୍ବାର ବିଧ୍ୱଂସ ହେବା ସତ୍ତ୍ୱେ ଏହାର ପୁନର୍ନିର୍ମାଣ ହୋଇଚାଲିଥିଲା। ବନ୍ଧୁଗଣ,
ମୋଢେରା ସୂର୍ଯ୍ୟ ମନ୍ଦିର ଉପରେ ମଧ୍ୟ ସେହି କାଳଖଣ୍ଡରେ ଆକ୍ରମଣ ଅଟକି ନଥିଲା। ପରବର୍ତ୍ତୀ ସମୟରେ ଆଲାଉଦ୍ଦିନ ଖିଲଜୀ ଦ୍ୱାରା ମଧ୍ୟ ବାସ୍ତୁକଳାର ଏହି ଭବ୍ୟ ମନ୍ଦିରକୁ ଭଙ୍ଗା ଯାଇଥିଲା। କିନ୍ତୁ ବନ୍ଧୁଗଣ, ଆମେ ଭାରତ

ଭାରତୀୟ ସୂର୍ଯ୍ୟ ଉପାସନା କେବଳ ବାସ୍ତୁ ଏବଂ ମନ୍ଦିର ମାଧ୍ୟମରେ କରିନଥାଉ। ଆମ ସୂର୍ଯ୍ୟ ଉପାସନାର ଅନ୍ୟ ଏକ ଅର୍ଥ ହୋଇଥାଏ ଆଲୋକ, ଶକ୍ତି, ବିଜ୍ଞାନ ଏବଂ ନିରନ୍ତରତାର ପ୍ରେରଣା। ସେଥିପାଇଁ ମୋଢେରା ମଧ୍ୟ ଆଜି କେବଳ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ ତାହା ନୁହେଁ, ବରଂ ଗୁଜରାଟର ଏହି ଗାଁ ଦେଶର ପ୍ରଥମ ସୂର୍ଯ୍ୟ ଗ୍ରାମ ବା ସୋଲାର ଭିଲେଜ ହୋଇସାରିଛି। ମୋଢେରା ଆଜି ସମ୍ପୂର୍ଣ୍ଣ ଭାବେ ସୌର ଶକ୍ତିରେ ପରିଚାଳିତ ଏବଂ ଏହା ଦେଶ ଆଗରେ ସଷ୍ଟେନେବିଲିଟିର ଏକ ଉଦାହରଣ ସୃଷ୍ଟି କରିଛି। ମୋଢେରାରେ ପର୍ଯ୍ୟଟକମାନଙ୍କ ପାଇଁ ଅନେକ ଆକର୍ଷଣ ଏବଂ ସୁବିଧାଗୁଡ଼ିକର ଶୁଭାରମ୍ଭ ମଧ୍ୟ ହୋଇଛି। ଜାନୁଆରୀରେ ମକର ସଂକ୍ରାନ୍ତି ପରେ ସେଠାରେ ମୋଢେରା ନୃତ୍ୟ ମହୋତ୍ସବ ମଧ୍ୟ ଆୟୋଜିତ ହୋଇଥାଏ। ଏଥିରେ ଭାରତର ସାଂସ୍କୃତିକ ଏବଂ ଶାସ୍ତ୍ରୀୟ ନୃତ୍ୟଗୁଡ଼ିକର ଚମତ୍କାର ପରିବେଷଣ ହୋଇଥାଏ। ମୁଁ ଚାହୁଁଛି ଯେ ଆପଣ ସମସ୍ତେ ମଧ୍ୟ ଥରେ ନିଶ୍ଚୟ ମୋଢେରା ଯାଆନ୍ତୁ ଏବଂ ଭାରତର ଏହି ଗୌରବପୂର୍ଣ୍ଣ ଐତିହ୍ୟକୁ ଦର୍ଶନ କରନ୍ତୁ। ବନ୍ଧୁଗଣ, ଅତୀତ ସହିତ ଆମର ସମ୍ପର୍କ ଆଜି ମଧ୍ୟ ବହୁତ ଜୀବନ୍ତ। ଏହା ପଛରେ ସେହି ଲୋକମାନଙ୍କର ସମର୍ପଣ ଏବଂ ପରିଶ୍ରମ ରହିଛି ଯେଉଁମାନେ ତାକୁ ଆହୁରି ଅଧିକ ଯୋଡ଼ି ରଖିଛନ୍ତି। ତାମିଲନାଡୁର ତିରୁଚିରାପଲ୍ଲୀରେ ମନପାରୈଠାରେ ଏହିଭଳି ଏକ ନୂତନ ପ୍ରୟାସ ହେଉଛି। ଗୋଟିଏ କଲେଜର ତାମିଲ ଷ୍ଟଡିଜ୍ ବିଭାଗର ଏ ସେଲଭାରାଜୁ ନାମକ ବ୍ୟକ୍ତି ଏହାକୁ ଆଗେଇ ନେଉଛନ୍ତି। ଗୋଟିଏ ଲେକ୍ଚର ଦେଉଥିବା ସମୟରେ ତାଙ୍କୁ ନିଜର ଜଣେ ଛାତ୍ରଠାରୁ କିଛି ପ୍ରାଚୀନ ପ୍ରତିମା ସମ୍ପର୍କରେ ସୂଚନା ମିଳିଥିଲା। ଏହି ବିଷୟରେ ଆଲୋଚନା ପରେ ସେ ସେହି ସ୍ଥାନକୁ ଦେଖିବାର ଯୋଜନା କଲେ। ଏହି ଯାତ୍ରା ମଧ୍ୟରେ ଭିନ୍ନ ଭିନ୍ନ ଜାଗାରେ ଅନେକ ପ୍ରତିମା ମିଳିଲା ଏବଂ ପ୍ରାଚୀନ ମନ୍ଦିର ମଧ୍ୟ ମିଳିଲା। ଅତୀତ ସହିତ ଯୋଡ଼ି ହେବାର ଏହା ଏକ ଆକର୍ଷଣୀୟ ପ୍ରୟାସ ଥିଲା। ଏହିଭଳି ଭାବରେ ଆମେ ଆମ ଐତିହ୍ୟକୁ ଭଲ ଭାବରେ ଜାଣିପାରିବା। ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହିଭଳି ପ୍ରୟାସ କରାଯାଇପାରେ। ଏହାଦ୍ୱାରା ଆମକୁ ଆମ ଇତିହାସକୁ ଅତି ନିକଟରୁ ଦେଖିବା ଏବଂ ଜାଣିବାର ସୁଯୋଗ ମିଳେ। ମୋର ପ୍ରିୟ ଦେଶବାସୀଗଣ, ଏହି କିଛିଦିନ ପରେ ଅକ୍ଟୋବର 2 ତାରିଖ ପୂଜ୍ୟ ବାପୁଙ୍କ ଜୟନ୍ତୀ। ବାପୁ ଆମକୁ ଜୀବନର ଅନେକ ମନ୍ତ୍ର ଦେଇଛନ୍ତି, ସ୍ୱଚ୍ଛତା ମଧ୍ୟ ସେଗୁଡ଼ିକ ମଧ୍ୟରେ ଅନ୍ୟତମ। ଆମେ ପ୍ରାୟ ନିଜ ଆଖପାଖରେ ସ୍ୱଚ୍ଛତା ପାଇଁ ଉଦ୍ଦିଷ୍ଟ ଅନେକ ପ୍ରୟାସ ଦେଖୁଛନ୍ତି। ଏହି ପ୍ରୟାସଗୁଡ଼ିକ ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ଉତ୍ସାହବର୍ଦ୍ଧକ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହିଭଳି ଫଟୋ, ଭିଡ଼ିଓ ଏବଂ ରିଲ୍ଗୁଡ଼ିକ ବାରମ୍ବାର ଆମର ଧ୍ୟାନ ଆକର୍ଷଣ କରେ। ବର୍ତ୍ତମାନ ସମୟରେ ମୁଁ ଏହିଭଳି ଅନେକ ପ୍ରୟାସ ଦେଖିଛି। ମଧ୍ୟପ୍ରଦେଶରେ କେଉଁଠି କିଛି ଯୁବକ ନଦୀକୁ ପରିଷ୍କାର କରୁଛନ୍ତି, ସେମାନଙ୍କର ଏହି ଛୋଟ ପ୍ରୟାସ ସହିତ ପୁରା ସମାଜ ଯୋଡ଼ି ହୋଇଯାଇଛି। ସେହିଭଳି ଆନ୍ଧ୍ରପ୍ରଦେଶରେ ଯୁବକମାନେ ପୁରୁଣା ବାମ୍ଫି ଏବଂ କୂଅଗୁଡ଼ିକୁ ପରିଷ୍କାର କରୁଛନ୍ତି। ଏହାଦ୍ୱାରା ଆମର ପ୍ରାଚୀନ ଐତିହ୍ୟଗୁଡ଼ିକୁ ପୁଣି ଥରେ ପରିଷ୍କୃତ କରାଯାଇପାରୁଛି। ମୁମ୍ବାଇରେ କିଛି ଯୁବକ ସମୁଦ୍ର କୂଳକୁ ସ୍ୱଚ୍ଛ କରିବାର ପ୍ରଚେଷ୍ଟା କରୁଛନ୍ତି। ପ୍ରତି ସପ୍ତାହରେ କୌଣସି ନା କୌଣସି ବିଚ୍ରେ ଶହ ଶହ ଯୁବ ବନ୍ଧୁ ଏକତ୍ରିତ ହେଉଛନ୍ତି ଏବଂ ସ୍ୱଚ୍ଛତା ମାଧ୍ୟମରେ ସେବା କରୁଛନ୍ତି। ଏଠି ଦିଲ୍ଲୀରେ ମଧ୍ୟ ପିଲା ଏବଂ ଯୁବକମାନେ ଆବର୍ଜନାକୁ ଅଲଗା ଅଲଗା ରଖିବା ଏବଂ ନିଜ ଚତୁଃପାର୍ଶ୍ୱ ସଫା ରଖିବା ପାଇଁ ସଚେତନ କରୁଛନ୍ତି। ପଶ୍ଚିମବଙ୍ଗରେ ଯୁବକମାନେ ଛାତ୍ର ଏବଂ ସ୍ଥାନୀୟ ଲୋକଙ୍କ ସହିତ ମିଶି ବଣଭୋଜିସ୍ଥଳ ଏବଂ ପାଖ ବଜାରଗୁଡ଼ିକର ସଫେଇ କରୁଛନ୍ତି। ବନ୍ଧୁଗଣ, ଏହି ସମସ୍ତ ପ୍ରଚେଷ୍ଟା ଭିତରେ ଗୋଟିଏ କଥା ଅତି ସହଜରେ ଦେଖାଯାଉଛି। କେଉଁଠି ଜଣେ ବ୍ୟକ୍ତି କାମ ଆରମ୍ଭ କଲେ, ପୁଣି କିଛି ଲୋକ ଯୋଡ଼ି ହେଲେ, ଆଉ ସଂଖ୍ୟା ବଢ଼ି ଚାଲିଲା। ଏହା ହିଁ ତ ଜନଭାଗିଦାରୀ। ସ୍ୱଚ୍ଛତା ହିଁ ବାପୁଙ୍କ ପ୍ରତି ଆମର ସବୁଠାରୁ ସୁନ୍ଦର ଶ୍ରଦ୍ଧାଞ୍ଜଳି ହେଉ। ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ପରିବେଶ ରକ୍ଷା କରୁଛେ। ଏହାଦ୍ୱାରା ଖାଲି ଗଛଲତା ବା ଜୀବଜନ୍ତୁଙ୍କୁ ବଞ୍ଚାଉଛେ ସେତିକି ନୁହେଁ, ବରଂ ଆମେ ସମ୍ପୂର୍ଣ୍ଣ ଜୀବନ ବ୍ୟବସ୍ଥାକୁ ଦୃଢ଼ କରୁଛେ। ଦେଶର ଭିନ୍ନ ଭିନ୍ନ ଭାଗରେ ହେଉଥିବା ଏହିଭଳି କିଛି ପ୍ରୟାସ ଏହି ଭାବନାକୁ ଅତି ସୁନ୍ଦର ଭାବରେ ପ୍ରକାଶିତ କରୁଛି। ବନ୍ଧୁଗଣ, ଆସାମରେ ସୋନାଇ ରୂପାଇ ବନ୍ୟଜୀବ ଅଭୟାରଣ୍ୟ ରହିଛି। ସମୟ ଥିଲା ଯେତେବେଳେ ଏଠାରେ ହାତୀମାନଙ୍କର ଘର ଥିଲା, କିନ୍ତୁ ଧୀରେ ଧୀରେ ଜଙ୍ଗଲ ଜମି ଉପରେ ମଣିଷମାନଙ୍କର ଦଖଲ ବଢ଼ିବାକୁ ଲାଗିଲା, ଯାହାଦ୍ୱାରା ହାତୀମାନେ ଏହି ଅଞ୍ଚଳଠାରୁ ଦୂରକୁ ଚାଲିଗଲେ। 3 ବର୍ଷ ପୂର୍ବେ ଏହି ଜମିକୁ ଅତିକ୍ରମଣ ମୁକ୍ତ କରାଗଲା ଏବଂ ଏବେ ତାର ଅଦ୍ଭୁତ ପରିଣାମ ଦେଖିବାକୁ ମିଳୁଛି। ହାତୀମାନେ ପୁଣି ଏଠାକୁ ଫେରି ଆସିଲେଣି। ଯେଉଁ ଅଞ୍ଚଳରେ ବର୍ଷ ବର୍ଷ ଧରି ସେମାନଙ୍କର ଗହଳି ନଥିଲା, ଆଜି ସେହିଠାରେ ଦଳ ଦଳ ହାତୀ ଦେଖାଯାଉଛନ୍ତି। ବନ୍ଧୁଗଣ, ଆସାମରେ ହିଁ ଆଉ ଗୋଟିଏ ସୁନ୍ଦର ପ୍ରଚେଷ୍ଟା ହୋଇଛି। ଗୋଟିଏ ଅତି କ୍ଷୁଦ୍ର ଜୀବ ପିଗ୍ମି ହକ୍କୁ ବଞ୍ଚାଇବା ପାଇଁ ଏହି ପ୍ରଚେଷ୍ଟା ଥିଲା। ଗୋଟିଏ ସମୟରେ ଏହି ଜୀବର ଅସ୍ତିତ୍ୱ ଉପରେ ସଙ୍କଟର ବାଦଲ ଦେଖାଯାଇଥିଲା। ସେତେବେଳେ ମାତ୍ର 6ଟି ପିଗ୍ମି ହକ୍କୁ ନେଇ ଏକା ସଙ୍ଗରେ ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ସେମାନଙ୍କୁ ପୁଣି ଜଙ୍ଗଲରେ ଛଡ଼ାଗଲା। ସେମାନଙ୍କ ରହିବା ପାଇଁ ଘାସ ପଡ଼ିଆ ମଧ୍ୟ ତିଆରି କରାଗଲା। ଏହି କାର୍ଯ୍ୟକ୍ରମ ଯୋଗୁଁ ଆଜି ପିଗ୍ମି ହକ୍ ମାନଙ୍କ ସଂଖ୍ୟା

190ରୁ ଅଧିକ ହୋଇଯାଇଛି। ବନ୍ଧୁଗଣ, ପ୍ରକୃତି ସହିତ ଆମର ସମ୍ବନ୍ଧ ଖାଲି ତାର ସଂରକ୍ଷଣ ପର୍ଯ୍ୟନ୍ତ ସୀମିତ ନୁହେଁ। ଅନେକ ସମୟରେ ଆମେ ପ୍ରକୃତିର ରକ୍ଷା କରୁଛେ, ସେହି ପ୍ରକୃତି ଆମ ଜୀବନର ଆଶ୍ରୟ ହୋଇପାରୁଛି। ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ କେତେକ ମହିଳା ଏହାକୁ ଏକ ପ୍ରେରଣାଦାୟୀ ଉଦାହରଣ ଭାବେ ପ୍ରସ୍ତୁତ କରୁଛନ୍ତି। ଝାରଖାଲିର ଏହି ମହିଳାମାନେ ହେନ୍ତାଳବନ ପ୍ରସ୍ତୁତ କରୁଛନ୍ତି। ଏମାନଙ୍କ

ପ୍ରସ୍ତୁତ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସେହି ମହିଳାମାନେ ଅଛନ୍ତି ଯେଉଁମାନଙ୍କ ସ୍ୱାମୀ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସ୍ୱାମୀଙ୍କୁ ହରାଇବା ପରେ ସେମାନଙ୍କୁ ସୁନ୍ଦରବନରୁ ହିଁ ଜୀବନ ଧାରଣର ଉପାୟ ମିଳିଲା। ସେମାନଙ୍କ ଦ୍ୱାରା ସ୍ଥାପିତ ହେନ୍ତାଳବନ ଆଜି ଗାଁମାନଙ୍କ ପାଇଁ ଏକ ପ୍ରାକୃତିକ ସୁରକ୍ଷା କବଚ ସାଜିଛି ଏବଂ ଏଗୁଡ଼ିକୁ ଲଗାଇ ମହିଳାମାନଙ୍କ ରୋଜଗାର ମଧ୍ୟ ହେଉଛି। ବନ୍ଧୁଗଣ, ଆମେ ପରିବେଶକୁ ରକ୍ଷା କରିବା, ପ୍ରକୃତିର ସନ୍ତୁଳନକୁ ସମ୍ମାନ ଦେବା ଏବଂ ତାର ବିବିଧତାକୁ ସୁରକ୍ଷିତ ରଖିବା, ଆମର ଏହିଭଳି ପ୍ରତ୍ୟେକ ପ୍ରୟାସ ଭବିଷ୍ୟତ ପିଢ଼ି ପାଇଁ ଆମମାନଙ୍କର ଦାୟିତ୍ୱ। ମୋର ପ୍ରିୟ ଦେଶବାସୀଗଣ, ଏହି ନିକଟରେ ଦେଶର ଲକ୍ଷ ଲକ୍ଷ ଯୁବକ ନିଶା ବିରୁଦ୍ଧରେ, ଡ୍ରଗ୍ସ ବିରୁଦ୍ଧରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ ନେଇଛନ୍ତି। ଯୁବକମାନେ ନିଜେ ମଧ୍ୟ ନିଶାଠାରୁ ଦୂରେଇ ରହିବାର ପ୍ରତିଜ୍ଞା କରିଛନ୍ତି ଏବଂ ଏହି ବାର୍ତ୍ତାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ମଧ୍ୟ ନେଇଛନ୍ତି। ନିଶାମୁକ୍ତି ଯୁବ ଅଭିଯାନ ଦ୍ୱାରା ଏସବୁ ହେଉଛି। ଏହି ଅଭିଯାନ 100 ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିରେ ମାଇ ଭାରତର ସ୍ୱେଚ୍ଛାସେବୀମାନେ ସମ୍ମିଳିତ ଅଛନ୍ତି। ଏନ୍ଏସ୍ଏସ୍ ସହିତ ସଂଯୁକ୍ତ ହୋଇଥିବା ଆମର ଯୁବକମାନେ ମଧ୍ୟ ଏହି ଅଭିଯାନର ଅଂଶ। ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏହା ସହିତ ମିଶିଛନ୍ତି ଏବଂ ଅନେକ ସାମାଜିକ, ଆଧ୍ୟାତ୍ମିକ ସଂସ୍ଥା ମଧ୍ୟ ଏହି କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି। ଗତ କିଛି ଦିନ ମଧ୍ୟରେ ହିଁ ସାରା ଦେଶରେ ହଜାର ହଜାର ସଂକଳ୍ପ ସମାରୋହ ଏବଂ ସଚେତନତାର କାର୍ଯ୍ୟକ୍ରମ ହୋଇଛି। ବନ୍ଧୁଗଣ, ଏହି ଅଭିଯାନରେ ଗୋଟିଏ କଥା ମୋତେ ବିଶେଷ ଭାବରେ ଭଲ ଲାଗିଲା, ତାହା ହେଉଛି ନିଶାମୁକ୍ତିର ବାର୍ତ୍ତା। ଆମର ଯୁବକମାନେ ସ୍ୱୟଂ ନିଜ ଭାଷାରେ, ନିଜ ଉପାୟରେ ଏହି ବାର୍ତ୍ତାକୁ ଆଗକୁ ବଢ଼ାଉଛନ୍ତି। ମୁଁ ମନ୍ କି ବାତ୍ରେ ମଧ୍ୟ ଯୁବବନ୍ଧୁମାନଙ୍କୁ ଅନୁରୋଧ କରିଥିଲି ଯେ ନିଜର ସୃଜନାତ୍ମକତା ମାଧ୍ୟମରେ ଏହି ଅଭିଯାନ ସହିତ ଯୋଗ ଦିଅନ୍ତୁ। ମୁଁ ବହୁତ ଖୁସି ଯେ ହଜାର ହଜାର ଯୁବକ ଏହି ଆହ୍ୱାନ ଦ୍ୱାରା ଆଗେଇ ଆସିଛନ୍ତି। ମାଇ ଭାରତରେ ଆନ୍ଥେମ୍, ସ୍ଲୋଗାନ ରାଇଟିଂ ଏବଂ ପଥପ୍ରାନ୍ତ ନାଟକ ଭଳି ଭିନ୍ନ ଭିନ୍ନ ପ୍ରତିଯୋଗିତାଗୁଡ଼ିକ ମଧ୍ୟ ହୋଇଛି। ସେହିଭଳି ସାମାଜିକ ଗଣମାଧ୍ୟମରେ ଆମ ଯୁବବନ୍ଧୁମାନେ ହାସ୍ଟ୍ୟାଗ୍ ନଶାମୁକ୍ତ ୟୁବା ସହିତ ନିଜର ସୃଜନାତ୍ମକ ବିଷୟଗୁଡ଼ିକୁ ସେୟାର କରୁଛନ୍ତି। ଅର୍ଥାତ୍ ସନ୍ଦେଶ ମଧ୍ୟ ଯୁବବର୍ଗର, ମାଧ୍ୟମ ବି ଯୁବବର୍ଗର ଏବଂ ଏହାକୁ ଆଗକୁ ନେଇଯିବାର ଶକ୍ତି ମଧ୍ୟ ଯୁବବର୍ଗର। ଆଗାମୀ ଦିନରେ ଏହି ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଧ୍ୟାନ ଶିବିର ଭଳି ଗତିବିଧି ମଧ୍ୟ ହେବ। ବନ୍ଧୁଗଣ, ଖୁବ୍ ଶୀଘ୍ର ଆମର ଅନେକ ପର୍ବ ଏବଂ ଉତ୍ସବଗୁଡ଼ିକ ମଧ୍ୟ ଆସିବ। ଏଥର ଉତ୍ସବର ଆନନ୍ଦ ଭିତରେ ଆମେ ଆମର ଚତୁଃପାର୍ଶ୍ୱକୁ ମଧ୍ୟ ନଜର ରଖିବା। ଯଦି କୌଣସି ଯୁବବନ୍ଧୁ ଖରାପ ଅଭ୍ୟାସ ଆଡ଼କୁ ବଢ଼ୁଥାନ୍ତି ତେବେ ତାଙ୍କ ସହିତ କଥା ହୁଅନ୍ତୁ। ଯଦି କେହି ନିଶାରୁ ମୁକ୍ତ ହେବାକୁ ଚେଷ୍ଟା କରୁଛି ତାହେଲେ ତାକୁ ସହଯୋଗ କରନ୍ତୁ। ନିଶାମୁକ୍ତ ଯୁବ ସମାଜ ସହିତ ବିକଶିତ ଭାରତର ସଂକଳ୍ପକୁ ଆମେ ସମସ୍ତେ ମିଶି ଆଗକୁ ବଢ଼ାଇବା। ମୋର ପ୍ରିୟ ଦେଶବାସୀଗଣ, ଲାଲକିଲ୍ଲାରୁ ଏଥର ମୁଁ ସ୍ପୋର୍ଟସ୍ ପାଇଁ ଟ୍ୟାଲେଣ୍ଟ ହଣ୍ଟ ଅଭିଯାନର ଘୋଷଣା କରିଛି। ଭାରତ ନିରନ୍ତର ତାର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖୁ ସେଥିପାଇଁ ଗାଁ ଏବଂ ଛୋଟ ଛୋଟ ସହର ପର୍ଯ୍ୟନ୍ତ ପହଞ୍ଚି ସ୍ପୋର୍ଟିଂ ଟ୍ୟାଲେଣ୍ଟକୁ ଖୋଜିବା ବହୁତ ଆବଶ୍ୟକ। ସେଠି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି କାମ ପାଇଁ ନିଜକୁ ସମର୍ପିତ କରିଦେଇଛନ୍ତି। ତାଙ୍କର ଗୋଟିଏ ପ୍ୟାସନ୍ ହେଉଛି ଟ୍ୟାଲେଣ୍ଟକୁ ଖୋଜିବା ଓ ସେମାନଙ୍କ ପ୍ରତିଭାକୁ ବିକଶିତ କରିବା। ଆମ ପଞ୍ଜାବରେ ଏହି କାମ ରାଜେନ୍ଦର ସିଂ ମହୋଦୟ କରୁଛନ୍ତି। ରାଜେନ୍ଦର ସିଂ ଏପରି ଜଣେ ବ୍ୟକ୍ତି ଯାହାଙ୍କ ନାମ ସହିତ ସିନିୟର ମଧ୍ୟ ଯୋଡ଼ା ହୋଇଛି। 1980 ମସିହାରେ ଅଲମ୍ପିକରେ ଭାଗ ନେଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବା ହକି ଟିମ୍ର ସେ ସଦସ୍ୟ ଥିଲେ। 1982ରେ ଆୟୋଜିତ ୱାର୍ଲ୍ଡ କପ୍ରେ ସେ ଚର୍ଚ୍ଚାରେ ରହିଥିଲେ। 2001 ମସିହାରେ ଭାରତ ପ୍ରଥମ ଥର ପାଇଁ ମେନ୍ସ ଜୁନିୟର ୱାର୍ଲ୍ଡ କପ୍ରେ ବିଜୟ ଲାଭ କରିଥିଲା। ଠିକ୍ ସେହିପରି 2003 ମସିହାରେ ଆମ ଦେଶ ସିନିୟର ଏସିଆ କପ୍ ଟାଇଟଲକୁ ବି କରାୟତ କରିଥିଲା। ଏହି ଉଭୟ ଟୁର୍ଣ୍ଣାମେଣ୍ଟରେ ସେ କୋଚ୍ ଭୂମିକା ତୁଲାଇଥିଲେ। ବର୍ତ୍ତମାନ ସେ ରାଉଣ୍ଡ ଗ୍ଲାସ୍ ହକି ଏକାଡେମୀ ଜରିଆରେ ନିଜ ପାସନକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ତାଙ୍କ ପ୍ରଚେଷ୍ଟାରେ ଗାଁମାନଙ୍କରେ ନୂତନ ହକି ଆଷ୍ଟ୍ରୋଟର୍ଫ ନିର୍ମାଣ କରାଯାଉଛି। ରାଜେନ୍ଦରଜୀଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ। ଏପରି ଗାଁମାନଙ୍କୁ ଯାଇ ପିଲାମାନଙ୍କୁ ଚିହ୍ନଟ କରିବା ଯେଉଁଠି ଉତ୍କୃଷ୍ଟ କୋଚିଂର ସୁବିଧା କମ୍ ମାତ୍ରାରେ ଉପଲବ୍ଧ। ଏପରି ପ୍ରଚେଷ୍ଟା ଦ୍ୱାରା ଅନେକ ଖେଳାଳି ଭାରତର ଜୁନିୟର ଓ ସିନିୟର ଲେଭେଲରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିପାରିଛନ୍ତି। ରାଜେନ୍ଦର ସିଂଜୀଙ୍କର ଏପରି ସମର୍ପଣକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍। ମୋର ପ୍ରିୟ ଦେଶବାସୀଗଣ, ଅଁଳା ଆମ ସମସ୍ତଙ୍କର ଖୁବ୍ ପରିଚିତ। ଅଧିକାଂଶ ଘରେ ଏଥିରୁ ପ୍ରସ୍ତୁତ ଆଚାର ଓ ମୁରବାକୁ ବ୍ୟବହାର କରାଯାଏ। ବହୁତ ଲୋକ ଅଁଳା ଜୁସ୍କୁ ପସନ୍ଦ କରନ୍ତି। ଶୀତଦିନେ ଚ୍ୟବନପ୍ରାସ ଆମ ଦିନଚର୍ଯ୍ୟାର ପ୍ରମୁଖ ଅଂଶ ହୋଇଯାଏ। ଆମ ପୂର୍ବପୁରୁଷମାନେ ପିଢ଼ି ପିଢ଼ି ଧରି ଅଁଳାର ଗୁଣ ବିଷୟରେ କହି ଆସିଛନ୍ତି। ବନ୍ଧୁଗଣ, ଏହି ଅଁଳା ଆଜି ଆମ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ନୂତନ ସମ୍ଭାବନାର ମାଧ୍ୟମ

ହୋଇଛି। ପ୍ରତାପଗଡ଼ ଓ ଅଁଳାର ସମ୍ପର୍କ ଖୁବ୍ ପୁରୁଣା। ପିଢ଼ି ପିଢ଼ି ଧରି ଏଠାକାର ଚାଷୀ ଅଁଳା ଚାଷ କରିଆସୁଛନ୍ତି। ଅଁଳା ପ୍ରତାପଗଡ଼କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି, ଆଉ ଏବେ ଏହି ପୁରୁଣା ପରିଚୟ ଏଠାକାର କୃଷକ ଓ ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ନେଇ ଆସିଛି। ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ଅର୍ଥାତ୍ ODOP ମାଧ୍ୟମରେ ଏଠି ଅଁଳା ସହିତ ଜଡ଼ିତ ସ୍ଥାନୀୟ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳୁଛି। ଆଜି ପ୍ରତାପଗଡ଼ରେ ଅଁଳା ପ୍ରୋସେସିଂ ସହ ଜଡ଼ିତ ପାଖାପାଖି 100 ୟୁନିଟ୍ କାମ କରୁଛନ୍ତି, ଆଉ ଏଥିରେ ସେଲ୍ଫ ହେଲ୍ପ ଗ୍ରୁପ୍ ସହ ଜଡ଼ିତ ମହିଳାମାନେ ବି ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଏପରି ଏକ ସମୂହ ହେଉଛି ଦେବଗଡ଼ କମାସି ଗାଁର ସାବିତ୍ରୀ ଫୁଲେ ସେଲ୍ଫ ହେଲ୍ପ ଗ୍ରୁପ୍। ଏହି ଗ୍ରୁପ୍ ସହ ଜଡ଼ିତ ମହିଳାମାନେ ଅଁଳାରୁ କ୍ୟାଣ୍ଡି, ମୁରବା ଓ ଜୁସ୍ ପ୍ରସ୍ତୁତ କରୁଛନ୍ତି। ODOP ଜରିଆରେ ଏସବୁ ନୂତନ ବଜାରମାନଙ୍କରେ ପହଞ୍ଚି ପାରିବା ଫଳରେ ଏମାନଙ୍କର ଆୟରେ ବି ବୃଦ୍ଧି ଘଟିଛି। ଏହିପରି ଅନ୍ୟ ଏକ ଗାଁରେ ବିନ୍ଧ୍ୟବାସିନୀ ସେଲ୍ଫ ହେଲ୍ପ ଗ୍ରୁପ୍ ରହିଛି। ଏହି ଗ୍ରୁପ୍ର ମହିଳାମାନେ ଅଁଳାରୁ ଆଚାର, ଡାଇଜେଷ୍ଟିଭ୍ ପାଉଡର ଭଳି ଅନେକ ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହି ମହିଳାମାନଙ୍କୁ ମେସିନାରୀ ମିଳିଛି, ଲୋନ୍ର ସୁବିଧା ମିଳିଛି, ସ୍ଥାନୀୟ ବ୍ୟବସାୟିକ ମେଳାରେ ଯୋଗ ଦେବାର ସୁଯୋଗ ମଧ୍ୟ ମିଳିଛି, ଆଉ ଦେଖୁ ଦେଖୁ ସେମାନଙ୍କ ଆୟ ବି ଖୁବ୍ ବଢ଼ିଯାଇଛି। ବନ୍ଧୁଗଣ, ଆମ ଦେଶର ପ୍ରତ୍ୟେକ ଅଞ୍ଚଳରେ ଏପରି କିଛି ନା କିଛି ବିଶେଷତ୍ୱ ନିଶ୍ଚୟ ରହିଛି। କେଉଁଠି ବିଶେଷ ପ୍ରକାରର ଫଳ ରହିଛି, କେଉଁଠି ପାରମ୍ପରିକ କଳା ରହିଛି, ତ କେଉଁଠି ଅନନ୍ୟ କୌଶଳ ରହିଛି। ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ହେଉଛି ଏହି ବିଶେଷତ୍ୱଗୁଡ଼ିକୁ ଆଗକୁ ବଢ଼ାଇବାର ଅଭିଯାନ। ଆମର ପ୍ରଚେଷ୍ଟା ଏହା ହେବା ଦରକାର ଯେ ଆମ ଗାଁ ଓ ଛୋଟ ସହରଗୁଡ଼ିକର ପରିଚୟ ଖାଲି ସ୍ଥାନୀୟ ବଜାର ପର୍ଯ୍ୟନ୍ତ ସୀମିତ ନ ରହୁ, ତାହା ଦେଶର ଅନ୍ୟାନ୍ୟ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚୁ ଓ ବିଶ୍ୱ ବଜାର ପର୍ଯ୍ୟନ୍ତ ବି ଯାଉ। ଏହାଦ୍ୱାରା ଭୋକାଲ ଫର୍ ଲୋକାଲ ଅଭିଯାନକୁ ବି ବଳ ମିଳିଥାଏ। ଏହା ଦେଶକୁ ଆତ୍ମନିର୍ଭର କରିବା ପାଇଁ ମଧ୍ୟ ପ୍ରେରଣା ଯୋଗାଇଥାଏ। ଆଗକୁ ଆସୁଥିବା ପର୍ବପର୍ବାଣୀରେ ଆମେ ଭୋକାଲ ଫର୍ ଲୋକାଲ ମନ୍ତ୍ରକୁ କେବେ ହେଲେ ବି ଭୁଲିଯିବା ନାହିଁ। ମୋର ପ୍ରିୟ ଦେଶବାସୀଗଣ, ସେପ୍ଟେମ୍ବର ମାସ କୁପୋଷଣ ସହ ଲଢ଼ିବା ପାଇଁ ସମର୍ପିତ। ପୋଷଣ ମାସରେ ଭିନ୍ନ ଭିନ୍ନ କ୍ଷେତ୍ର ସହ ଜଡ଼ିତ ଲୋକ ଓ ସଂସ୍ଥାମାନେ ଏହି ମହତ୍ କାମକୁ ମିଳିମିଶି କରିଛନ୍ତି। କୁପୋଷଣକୁ ମୁକାବିଲା କରିବା ପାଇଁ ଚଳିତ ବର୍ଷ ଅନେକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି। ଛତିଶଗଡ଼ ହର୍ ଘର୍ ମୁନ୍ଗା ଘର୍ ଘର୍ ମୁନ୍ଗା ଅଭିଯାନ ଆରମ୍ଭ କରିଛି। ଏହାଦ୍ୱାରା ଲୋକମାନଙ୍କୁ ପୁଷ୍ଟିକର ସଜନା ଛୁଇଁ ଅର୍ଥାତ୍ ମୋରିଙ୍ଗାକୁ ନିଜ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଗୁଜୁରାଟ ବି ୱାଙ୍ଗି ପ୍ରତିଯୋଗିତା ଅର୍ଥାତ୍ ମିଲେଟ୍ସରୁ ପ୍ରସ୍ତୁତ ବ୍ୟଞ୍ଜନଗୁଡ଼ିକର ପ୍ରତିଯୋଗିତା ଆରମ୍ଭ କରିଛି। ଏହି ପଦକ୍ଷେପ ଜରିଆରେ ଶସ୍ତା ଓ ପୁଷ୍ଟିକର ସ୍ଥାନୀୟ ଖାଦ୍ୟପେୟକୁ ପ୍ରୋତ୍ସାହିତ କରାଯାଉଛି। ବର୍ତ୍ତମାନ ସୁଦ୍ଧା 2 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇସାରିଲେଣି। ଏ କ୍ଷେତ୍ରରେ ମହାରାଷ୍ଟ୍ର ବି ପ୍ରଶଂସନୀୟ ଉଦ୍ୟମ ଜାରି ରଖିଛି। ସେଠି ଟିଚର୍ସ, ଅଙ୍ଗନବାଡ଼ି କର୍ମୀ ଓ ପିଲାମାନଙ୍କର ବାପା ମା ସଚେତନତା ଅଭିଯାନ ସହ ଯୋଡ଼ି ହେଉଛନ୍ତି। ମିଜୋରାମରେ ବି ଏହି ବର୍ଷ ଲୋକମାନେ ମିଳିମିଶି ପୋଷଣ ବାଟିକାଗୁଡ଼ିକର ଯତ୍ନ ନେବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହା ମିଜୋ ସମାଜର ତଲ୍ଲୋ ମଡ଼ିଆନା ପରମ୍ପରା ସଦୃଶ। ଏହାର ଅର୍ଥ ହେଲା ନିଃସ୍ୱାର୍ଥପର ସେବା ଓ ଅନ୍ୟକୁ ସାହାଯ୍ୟ କରିବାରେ ସର୍ବଦା ଆଗରେ ରହିବା। ଏପରି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ଅଙ୍ଗନବାଡ଼ି କେନ୍ଦ୍ର ସହ ଜଡ଼ିତ ସେହି ଲୋକଙ୍କୁ ନେଇ ମୁଁ ଗର୍ବିତ, ଯେଉଁମାନେ ଏପରି ପଦକ୍ଷେପରେ ନିଜକୁ ସାମିଲ କରିଛନ୍ତି। ଏହି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବର୍ତ୍ତମାନ ପୋଷଣ ଟ୍ରାକର ଦ୍ୱାରା ଡିଜିଟାଲି ଯୋଡ଼ି ହୋଇସାରିଛନ୍ତି। ପାଖାପାଖି 9 କୋଟି ହିତାଧିକାରୀ ଏଥିରେ ପଞ୍ଜୀକୃତ ହୋଇସାରିଛନ୍ତି। ଏହାଦ୍ୱାରା ଶିଶୁମାନଙ୍କର, ଗର୍ଭବତୀ ମହିଳାମାନଙ୍କର ଓ ସ୍ତନ୍ୟପାନ କରାଉଥିବା ମା ମାନଙ୍କର ଉଚିତ ଯତ୍ନ ନେବା ସମ୍ଭବ ହୋଇପାରିଛି। ଆମକୁ କୁପୋଷଣ ବିରୁଦ୍ଧରେ ଲଢ଼େଇକୁ ଏପରି ଭାବରେ ଆଗକୁ ନେବାର ଅଛି। ଆମକୁ ଆମ ସମାଜକୁ କୁପୋଷଣଠାରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରିବାର ଅଛି। ବନ୍ଧୁଗଣ, ଆମେ ସମସ୍ତେ ଏହି ମାସରେ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ଉତ୍ସାହର ସହ ଗଣେଶ ପୂଜା ପାଳନ କଲେ। ସାରା ଦେଶରେ ଭକ୍ତିର ସହ ଗଣପତି ବପାଙ୍କ ସ୍ୱାଗତ କରାଗଲା। ଏହି ପବିତ୍ର ଅବସର ସମ୍ପୂର୍ଣ୍ଣ ବାତାବରଣକୁ ଆନନ୍ଦ ଉଲ୍ଲାସରେ ଭରିଦିଏ। ବନ୍ଧୁଗଣ, ବିଘ୍ନହର୍ତ୍ତା ଭଗବାନ ଶ୍ରୀ ଗଣେଶ ହେଉଛନ୍ତି ଜ୍ଞାନ, ବୁଦ୍ଧି ଓ ଶୁଭ କାର୍ଯ୍ୟ ଆରମ୍ଭର ପ୍ରତୀକ। ତାଙ୍କ ପ୍ରତି ଅଗାଧ ଶ୍ରଦ୍ଧା କେବଳ ଭାରତରେ ନୁହେଁ, ଅନ୍ୟତ୍ର ଯେପରି ଶ୍ରୀମାନ ପନ୍ଥୁନ୍ ଥିର୍ଖାନୋନ୍ ମହୋଦୟଙ୍କ କଥା ଦେଖନ୍ତୁ, ଦେଖିବାକୁ ଗଲେ ସେ ଥାଇଲାଣ୍ଡର ଅଧିବାସୀ। ସେଠି ଭଗବାନ ଶ୍ରୀ ଗଣେଶଙ୍କ ପୂଜା ଫ୍ରା ଫିକାନେତ୍ ରୂପରେ କରାଯାଏ, ଆଉ ଯେତେବେଳେ ସେ 19 ବର୍ଷର ହୋଇଥିଲେ ସେତେବେଳେ ତାଙ୍କ ବାପା ତାଙ୍କୁ ଭଗବାନ ଶ୍ରୀ ଗଣେଶଙ୍କର ଏକ ଫଟୋ ଉପହାର ସ୍ୱରୂପରେ ଦେଇଥିଲେ। ଏଇଠୁ ତାଙ୍କ ମନରେ ଅଗାଧ ଭକ୍ତି ଜାତ ହୋଇଥିଲା। ସେ ଭଗବାନ ଶ୍ରୀ ଗଣେଶଙ୍କ ସହ ଜଡ଼ିତ ପରମ୍ପରାର ଅଧ୍ୟୟନରେ 4 ଦଶନ୍ଧିରୁ ଅଧିକ ସମୟ ଅତିବାହିତ କରିସାରିଲେଣି। ସେ ଭାରତ ଓ ନେପାଳ ସହିତ ଏସିଆର ଅନେକ ଦେଶ ଭ୍ରମଣ କରିଛନ୍ତି। ମହାରାଷ୍ଟ୍ର ସହ ତାଙ୍କର ଘନିଷ୍ଠ ସମ୍ବନ୍ଧ ରହିଛି। ଅଷ୍ଟବିନାୟକ ପରମ୍ପରା ବିଷୟରେ ଜାଣିବା ପରେ ସେ ଅନେକ ଥର ଏଠାକୁ ଆସିସାରିଲେଣି।

0: ତାଙ୍କ ପ୍ରଚେଷ୍ଟା ଦ୍ୱାରା ଥାଇଲାଣ୍ଡର ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅଷ୍ଟବିନାୟକ ଯାତ୍ରା ଲୋକପ୍ରିୟ ହୋଇପାରିଛି। ସେ 2002 ମସିହାରେ ଉତ୍ତର ଥାଇଲାଣ୍ଡର ଚିଆଙ୍ଗମାଇରେ ଗଣେଶ ହିମାଲ ମ୍ୟୁଜିୟମର ସ୍ଥାପନା କରିଛନ୍ତି। ଆଜି ସେଠି 10,000ରୁ ଉର୍ଦ୍ଧ୍ୱ ଗଣେଶ ମୂର୍ତ୍ତି ରହିଛି। ମ୍ୟୁଜିୟମରେ ସେହି ଭକ୍ତମାନଙ୍କ ପାଇଁ ଅଷ୍ଟବିନାୟକ ମୂର୍ତ୍ତିମାନ ରହିଛି ଯେଉଁମାନେ ଭାରତ ଆସିପାରିବେ ନାହିଁ। ଏଠି ପ୍ରତି ରବିବାର ସକାଳୁ ପାଖାପାଖି 10ଟା ବେଳେ ଗଣେଶ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଏ। ଗଣପତିଙ୍କ ସହ ଜଡ଼ିତ ବିଶେଷ ଦିନମାନଙ୍କରେ ମଧ୍ୟ ଅନୁଷ୍ଠାନ ଆୟୋଜିତ ହୁଏ। ଏହା ସୂଚାଇ ଦିଏ ଯେ ଭାରତର ଆସ୍ଥା, କଳା ଓ ସାଂସ୍କୃତିକ ପରମ୍ପରାଗୁଡ଼ିକ ଅନ୍ୟ ଦେଶମାନଙ୍କରେ ମଧ୍ୟ କିପରି ଲୋକପ୍ରିୟ ହେବାରେ ଲାଗିଛି। ମୋର ପ୍ରାର୍ଥନା, ଗଣପତି ବପ୍ପାଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ସବୁବେଳେ ରହିଥାଉ। ବନ୍ଧୁଗଣ, ମନ୍ କି ବାତ୍ର ପ୍ରତ୍ୟେକ ଅଧ୍ୟାୟ ପରେ ମୋତେ ଅନେକ ବିଷୟରେ ଆପଣଙ୍କର ବାର୍ତ୍ତା ମିଳିଥାଏ। ଆପଣ ଏହିପରି ଭାବେ ପ୍ରେରଣାଦାୟୀ କାହାଣୀ ପଠାଉଥାନ୍ତୁ। ଯେତେବେଳେ ଆପଣ ନିଜ ଆଖପାଖରେ ହେଉଥିବା ଏପରି ପ୍ରଚେଷ୍ଟାଗୁଡ଼ିକର ପ୍ରଶଂସା କରନ୍ତି, ସେତେବେଳେ ସେମାନଙ୍କର ଉତ୍ସାହ ଆହୁରି ବଢ଼ିଯାଏ। ମନ୍ କି ବାତ୍ ମାଧ୍ୟମରେ ତାଙ୍କ ବିଷୟରେ ଜାଣି ଦେଶର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ମଧ୍ୟ ପ୍ରେରିତ ହୁଅନ୍ତି। ଏହି ଯାତ୍ରା ଏହିପରି ଭାବେ ଆପଣଙ୍କ ସହଯୋଗରେ ନିରନ୍ତର ଆଗକୁ ବଢ଼ିଚାଲୁ। ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଆପଣ ଆପଣଙ୍କ ପରିଜନ ଓ ସାଙ୍ଗସାଥୀଙ୍କ ସହ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତୁ। ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ଶୁଭକାମନା ଜଣାଉଛି। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଶୁଣୁଥିଲେ ମନ୍ କି ବାତ୍ ଶୀର୍ଷକରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଦିନ 11ଟା ସମୟରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଉଦ୍ବୋଧନର ଓଡ଼ିଆ ଭାଷାନ୍ତର। ଏହି ଓଡ଼ିଆ ଭାଷାନ୍ତରର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 8ଟା ସମୟରେ।
2: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति।
3: विविध भारती से अभी आप सुन रहे थे चित्रपट संगीत। ये विविध भारती है, देश की सुरीली धड़कन। थोड़ी ही देर में आप सुनेंगे हिंदी समाचार।

ଆଜି ଆମର ଶ୍ରୋତା ଭଉଣୀ କ୍ରମରେ ଅତିଥି ରୂପେ ପାଇଛୁ ଭଉଣୀ ମହାପାତ୍ର ବନ୍ଦନା ସାମଲଙ୍କୁ, ଯିଏକି ଆମର ନାରୀମହଲ କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା। ତେବେ ଆଜି ଆସନ୍ତୁ ସେଇ ଭଉଣୀଙ୍କ ସହିତ କଥା ହେବା।

0: ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ। ନମସ୍କାର।
1: ନମସ୍କାର।
0: ଆପଣ ତ ଆମ କାର୍ଯ୍ୟକ୍ରମର ନିୟମିତ ଶ୍ରୋତା, ତେବେ ଆପଣ ଏଇ ନାରୀ ମହଲ କାର୍ଯ୍ୟକ୍ରମ କେବେଠୁ ଶୁଣୁଛନ୍ତି?
1: ମୁଁ ଯେତେବେଳେ ଛୋଟ ଥିଲି, ହୁଏତ ଷଷ୍ଠ କ୍ଲାସରୁ, ସେତେବେଳୁ ରେଡିଓ ପ୍ରତି ଗୋଟେ ଆକର୍ଷଣ ଥିଲା। ସେତେବେଳେ ତ ଆଉ ଟିଭି ବେଶୀ ଗାଁ ଗହଳିରେ ନଥିଲା, ମୁଁ ଯେହେତୁ ଗ୍ରାମାଞ୍ଚଳରେ ରହେ, ତେଣୁ ରେଡିଓ ପ୍ରତି ଗୋଟେ ଆକର୍ଷଣ ଥିଲା। କିନ୍ତୁ ସେତେବେଳେ ଆମ ଘରେ ଗୋଟେ ରେଡିଓ ଥିଲା ଆଉ ମୁଁ ଶୁଣିବାର ସୁଯୋଗ ପାଇଥିଲି।
0: ନାରୀ ମହଲରେ ବିଭିନ୍ନ ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସାରଣ କରାଯାଏ, ତେବେ ନିକଟରେ ଆପଣ କୋଉ କୋଉ କାର୍ଯ୍ୟକ୍ରମ ସବୁ ଶୁଣିଛନ୍ତି ସେ ବିଷୟରେ ଟିକେ କୁହନ୍ତୁ।
1: ଏଇ କିଛି ଦିନ ପୂର୍ବରୁ, ଏଇ ସପ୍ତାହରେ ହୁଏତ, ଜଣେ ପାଲା ଗାୟିକା ଲକ୍ଷ୍ମୀପ୍ରିୟା ମ୍ୟାଡାମ ବୋଧେ, ତାଙ୍କର ଗୋଟେ ସାକ୍ଷାତକାର ଶୁଣିଥିଲି, ମତେ ବହୁତ ଭଲ ଲାଗିଲା, ଶିକ୍ଷଣୀୟ ମଧ୍ୟ, ବହୁତ ଉପାଦେୟ କଥା ସେ କହିଥିଲେ। ତାଙ୍କର କାର୍ଯ୍ୟକ୍ରମ ଶୁଣି ବହୁତ ଭଲ ଲାଗିଲା। ଆଜିକାଲି ଦେଖାଯାଉଛି ଯେ ବ୍ୟବସାୟିକ ଭିତରେ ଯେଉଁ କାର୍ଯ୍ୟକ୍ରମ ହେଉଛି ସେଥିରେ ଅଧିକ ମନୋନିବେଶ କରୁଛନ୍ତି, କିନ୍ତୁ ଆମର ଯେଉଁ ଲୋକକଳା ସବୁ ବଞ୍ଚି ରହିଛି, ଇଏ ତ ଚିରକାଳ ଅମର, ଇଏ କେବେ ବିଲୁପ୍ତ ହେବାର ନୁହେଁ। ଅତି ଆନନ୍ଦର ବିଷୟ ଯେ ଆମ ଉତ୍କଳୀୟ କଳା ସଂସ୍କୃତିକୁ ବଞ୍ଚାଇ ରଖିବାରେ ଆକାଶବାଣୀ ଗୋଟେ ପ୍ରମୁଖ ସ୍ଥାନ ଗ୍ରହଣ କରିଛି ବା ତାକୁ ଆଗେଇ ନେବାରେ ସାହାଯ୍ୟ କରୁଛି। ଆଉ ନିକଟରେ ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମରେ ଏ ନାରୀ ମହଲ ମାଧ୍ୟମରେ ଆମର ଅଭିନେତା ଶ୍ରୀତମ ଦାସ ଓ ତାଙ୍କର ଧର୍ମପତ୍ନୀ, ତାଙ୍କର ଯେଉଁ ସାକ୍ଷାତକାର ହେଇଥିଲା ସେଇଟା ବି ବହୁତ ଭଲ ଲାଗିଥିଲା। ଆଉ ତାପରେ ସାହିତ୍ୟ ପତ୍ରିକାରେ ଯେଉଁ ଲେଖା ଲେଖିକା ଭିତ୍ତିକ କାର୍ଯ୍ୟକ୍ରମ ରହିଛି, ସେଥିରେ ଯେଉଁ କବି ଆଉ ଲେଖିକା ମାନେ ଆସନ୍ତି, ସେମାନେ ତାଙ୍କର ସ୍ୱରଚିତ କବିତା ପାଠ କରନ୍ତି ଓ ତାଙ୍କର ଅନୁଭୂତି ବାଣ୍ଟନ୍ତି, ଏଇଟା ବି ବହୁତ ଶିକ୍ଷଣୀୟ ହେଇଥାଏ ଆମମାନଙ୍କ ପାଇଁ। ଆଉ ଏଇ ନିକଟରେ ସୁଷମା ମିଶ୍ରଙ୍କ ସହିତ ଯୋଉ ସାକ୍ଷାତକାରଟି ହେଇଥିଲା ସେଇଟା ବି ବହୁତ ମନଛୁଆଁ ହେଇଥିଲା, ବହୁତ ଆନନ୍ଦ ଦେଇଥିଲା ମଧ୍ୟ। ଆହୁରି ମଧ୍ୟ ରୀତାଞ୍ଜଳି ପ୍ରଧାନ, ଯିଏ ଖାଦ୍ୟ ବିଶେଷଜ୍ଞ, ପୋଷଣ ସମ୍ବନ୍ଧୀୟ ଆଲୋଚନା ଯୋଉ କରିଥିଲେ ସେଥିରୁ ମଧ୍ୟ ବହୁତ କଥା ଜାଣିହେଲା। ନାରୀ ମହଲର ପ୍ରତ୍ୟେକ କାର୍ଯ୍ୟକ୍ରମ ମୁଁ ଶୁଣିଥାଏ ଆଉ ସେଥିରୁ ମଧ୍ୟ ବହୁତ କଥା ଜାଣିହୁଏ।
0: ଆପଣଙ୍କୁ ନାରୀ ମହଲର କୋଉ କାର୍ଯ୍ୟକ୍ରମ ସବୁଠୁ ଭଲ ଲାଗେ?
1: ନାରୀ ମହଲର ସାହିତ୍ୟ ପତ୍ରିକାର ଯୋଉ ଲିପିକା କାର୍ଯ୍ୟକ୍ରମଟି ମତେ ବହୁତ ଭଲ ଲାଗେ, କାରଣ ସେଥିରେ କବି ଲେଖିକାମାନଙ୍କୁ ଆମନ୍ତ୍ରଣ କରାଯାଇଥାଏ, ସେଥିରେ ସେ ତାଙ୍କର ସ୍ୱରଚିତ କବିତା ପାଠ କରନ୍ତି, ତା ସହିତ ଗଳ୍ପ ପାଠ କରନ୍ତି। ତା ଛଡ଼ା ମୋତେ ସେଇ କାର୍ଯ୍ୟକ୍ରମଟି ଏଇଥିପାଇଁ ଭଲ ଲାଗେ କି ମୋର ସାହିତ୍ୟ ପ୍ରତି ବିଶେଷ ଆକର୍ଷଣ ଆଉ ରୁଚି ମଧ୍ୟ ରହିଛି, ମୁଁ ବି ଲେଖାଲେଖି କରେ, ସେଥିପାଇଁ ମୋତେ ସେଇଟା ବହୁତ ଭଲ ଲାଗେ।
0: ତେବେ ଏଇ କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆପଣଙ୍କ ପରି ଭଉଣୀ ହୁଅନ୍ତୁ ବା ଆପଣଙ୍କ ଅଞ୍ଚଳରେ ହୁଅନ୍ତୁ ବା ଗାଁ ଗହଳିରେ ଥିବା ମହିଳାମାନେ କେତେ ଉପକୃତ ହେଉଛନ୍ତି ବୋଲି ଆପଣ ଭାବୁଛନ୍ତି?
1: ହଁ, ନିଶ୍ଚୟ ଉପକୃତ ହେଉଛନ୍ତି, କାରଣ ଦେଖାଯାଏ ଯେ କେମିତି ସ୍ୱୟଂ ସମ୍ପନ୍ନ ହେବେ। ନାରୀ ମହଲର ସ୍ୱୟଂ ସିଦ୍ଧା କାର୍ଯ୍ୟକ୍ରମରେ ଯେଉଁ ଭଉଣୀମାନେ ଆସନ୍ତି, ସେମାନେ କି କେଉଁଥିରେ ଆତ୍ମନିର୍ଭରଶୀଳ ହୋଇଛନ୍ତି, ସେ ତାଙ୍କର ଅନୁଭୂତି ବାଣ୍ଟିଥାନ୍ତି, କି କୃଷି କରିକି ଲାଭବାନ ହୋଇଛନ୍ତି, କି ସଫଳ ହୋଇଛନ୍ତି, କି ସିଲେଇ କରିକି ହୋଇଛନ୍ତି, କି ଶିକ୍ଷା କ୍ଷେତ୍ରରେ ବା ଅଙ୍ଗନବାଡ଼ି ମାଧ୍ୟମରେ ସେମିତି କିଏ ଆଗେଇ ଯାଇଛନ୍ତି, କିମ୍ବା ଏମିତି ବିଭିନ୍ନ ପ୍ରକାର ବ୍ୟବସାୟ କରି ମଧ୍ୟ ସଫଳତା ପାଇଛନ୍ତି, କିମ୍ବା କିଏ ପାର୍ଲର କରି, କିଏ ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ନିଜେ ପରିଶ୍ରମ କରି ସେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି, ତାହା ଅନ୍ୟ ଶ୍ରୋତାମାନଙ୍କ ପାଇଁ ଆଉ ଆମ ପାଇଁ ଖୁବ୍ ଉପାଦେୟ ଆଉ ଉଦାହରଣ ପାଲଟିଥାନ୍ତି। ସେମାନେ ନିଜ ସମ୍ପର୍କରେ ଯେଉଁ ଅନୁଭୂତି ବାଣ୍ଟିଥାନ୍ତି ତାହା ଆମ ପାଇଁ ବେଶ୍ ପ୍ରେରଣାଦାୟୀ ହୋଇଥାଏ। ସେହିପରି ଆଳାପ କାର୍ଯ୍ୟକ୍ରମରେ ମଧ୍ୟ ଯେଉଁ ଅନୁଭୂତି ସମ୍ପନ୍ନ ବ୍ୟକ୍ତିତ୍ୱମାନେ ଆସିଥାନ୍ତି, ତାଙ୍କର ବିଭିନ୍ନ କ୍ଷେତ୍ରରେ ଯେଉଁ ଅନୁଭୂତି ଥାଏ ସେ ତାକୁ ବାଣ୍ଟିଥାନ୍ତି, ଆଉ ସେସବୁ ମଧ୍ୟ ବହୁତ ଭଲ ଲାଗେ, ଆଉ ଶ୍ରୋତାମାନେ ମଧ୍ୟ ସେଥିରୁ ବହୁତ କଥା ଶିଖିଥାନ୍ତି। ଆହୁରି ମଧ୍ୟ ଏଇ ନାରୀ ମହଲ ମାଧ୍ୟମରେ ଆମ ଅଭିନେତ୍ରୀ ବୋଲି ଗୋଟେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଉଛି, ସେଇଟା ବହୁତ ଭଲ ଲାଗେ, କାହିଁକି ନା ପ୍ରକୃତରେ ରୂପିଲି ପରଦାରେ ଯେଉଁ ଚଳଚ୍ଚିତ୍ର ବା ସିରିଏଲରେ ଅଭିନେତା ଅଭିନେତ୍ରୀମାନେ କାମ କରନ୍ତି, ତାଙ୍କ ବିଷୟରେ ଜାଣିବାକୁ ସମସ୍ତଙ୍କର ଗୋଟେ ପ୍ରବଳ ଆଗ୍ରହ ଥାଏ, ଆଉ ସେମାନେ ଯେତେବେଳେ ଏଠି ଆସି ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହନ୍ତି ସେଇଟା ଆମେ ଜାଣିକି ବହୁତ ଖୁସି ଲାଗେ। ସେମିତି ନାରୀ ମହଲରେ ଆଉ ଏକ କାର୍ଯ୍ୟକ୍ରମ ଯେମିତିକି ଆମର ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମ, ସେଇଟା ବି ବହୁତ ଭଲ ଲାଗେ। ସେଥିରେ ଯେଉଁ ସଫଳ ଦମ୍ପତିମାନେ ଆସନ୍ତି, ତାଙ୍କ ସୁଖୀ ଜୀବନର କଥା ସବୁ ବଖାଣନ୍ତି, କାରଣ ଦାମ୍ପତ୍ୟ ଜୀବନରେ ଅନେକ ବାଧାବିଘ୍ନ ଆସେ, ଝଡ଼ଝଞ୍ଜା ଆସେ, କିନ୍ତୁ ତାକୁ ସାମ୍ନା କରି ଜୀବନ ବାଟରେ ଆଗେଇ ଚାଲିବା ହିଁ ଦାମ୍ପତ୍ୟ ଜୀବନର ସଫଳତା। କିନ୍ତୁ ବର୍ତ୍ତମାନ ପ୍ରାୟତଃ ଦେଖାଯାଉଛି ଆମ ସମାଜରେ ଅନେକ ଛାଡ଼ପତ୍ର, ବିବାହ ବିଚ୍ଛେଦ ଘଟି ଚାଲିଛି, ଯାହାକି ପ୍ରତିଦିନ ଆମେ ଖବରକାଗଜର ପୃଷ୍ଠାରେ ହେଉ କିମ୍ବା ବିଭିନ୍ନ ଗଣମାଧ୍ୟମରେ ଜାଣୁଛୁ। ତେଣୁ ଏହି ଶ୍ରୀମାନ ଶ୍ରୀମତୀ କାର୍ଯ୍ୟକ୍ରମରେ ସେହି ସଫଳ ଦମ୍ପତିମାନଙ୍କର କଥା ଆମକୁ ନିଶ୍ଚୟ ପ୍ରେରଣା ଦେଉଛି। ମୋଟାମୋଟି କହିବାକୁ ଗଲେ ନାରୀ ମହଲର ପ୍ରତ୍ୟେକ କାର୍ଯ୍ୟକ୍ରମ ଆମ ସମସ୍ତଙ୍କ ପାଇଁ ଖୁବ୍ ଶିକ୍ଷଣୀୟ ଏବଂ ଉପାଦେୟ।
0: ଆପଣଙ୍କର ରୁଚି କଣ ରହିଛି, କୋଉଥିରେ ରହିଛି ଆପଣଙ୍କର ରୁଚି?
1: ମୋର

0: ସାହିତ୍ୟ ପ୍ରତି ପ୍ରବଳ ଆକର୍ଷଣ। ମୁଁ ସାହିତ୍ୟକୁ ମୁଁ ଖୁବ୍ ଭଲ ପାଏ ଆଉ ମୁଁ ପଢିବା ପାଇଁ ବହୁତ ଭଲ ପାଏ ଆଉ ଲେଖାଲେଖି ବି କରେ।
1: ଆପଣ ତ ଜଣେ ଗୃହିଣୀ ଓ ଲେଖିକା ମଧ୍ୟ, ପରିବାରର ଦାୟିତ୍ୱ ତୁଲାଇବା ସହିତ ଲେଖାଲେଖିରେ ମଧ୍ୟ ସମୟ ଦିଅନ୍ତି, ତେବେ କଣ ସବୁ ଆପଣ ଲେଖନ୍ତି?
0: ମୁଁ ସାହିତ୍ୟର ବିଭିନ୍ନ ଦିଗରେ ଲେଖାଲେଖି କରେ, ଯେମିତିକି ପ୍ରବନ୍ଧ, ଗଳ୍ପ, କବିତା, ସେ ଛନ୍ଦ କବିତା ହଉ କି ମୁକ୍ତ ଛନ୍ଦ, ତାପରେ ଗୀତି କବିତା, ଭଜନ, ଏସବୁ ମୁଁ ଲେଖାଲେଖି କରେ।
1: ତେବେ ଆପଣଙ୍କର ଏ ସାହିତ୍ୟ ପ୍ରତି ରୁଚି କେମିତି ସୃଷ୍ଟି ହେଲା? ଆପଣଙ୍କ ପରିବାରରେ ଆଉ କେହି ସାହିତ୍ୟ ପ୍ରତି ମନୋନିବେଶ କରିଥିଲେ କି?
0: ହଁ, ମୁଁ ବାହାଘର ପୂର୍ବରୁ ଯେତେବେଳେ ଛୋଟ ଥିଲି ସେତେବେଳେ ମୋତେ ତ ସାହିତ୍ୟ ମୋର ଖୁବ୍ ପ୍ରିୟ ଥିଲା। ଯେତେବେଳେ ମୋ ସାନବାପାଙ୍କ ବାହାଘର ହେଲା, ସାନବୁ ସେତେବେଳେ ମାନେ ଏଚ୍ଏମ୍ ଥିଲେ ହାଇସ୍କୁଲର, ସିଏ ବି ଲେଖାଲେଖି କରନ୍ତି। ସେ ଆସିଲା ପରେ ବହୁତ ବହି ଆଣିଥିଲେ ତାଙ୍କ ଘରୁ, ମୋ ମନେ ଅଛି ସେତେବେଳେ ମାନେ ବହୁତ ଷଷ୍ଠରେ ପଢ଼ୁଥିଲୁ ବୋଧେ, ସେତେବେଳେ ସେ ବହି ବି ମୁଁ ବହୁତ ପଢ଼ିଛି। ଆଉ ସେ ପିଲାଦିନରେ ଗୋଟେ ସାହିତ୍ୟ ପ୍ରତି ଗୋଟେ ଅନୁରାଗ ରହିଆସିଛି ଆଜି ଯାଏ। ଆଉ ସାନବାବୁଙ୍କର ସେ ସାହିତ୍ୟ ପ୍ରତି ଯେଉଁ ରୁଚି ଆଉ ବହି ପଢ଼ିବା ପ୍ରତି ଯେଉଁ ଆଗ୍ରହ ଥିଲା, ଯେଉଁଥିପାଇଁ ସେ ବାହାଘର ପରେ ମଧ୍ୟ ସେ ସବୁ ସାଙ୍ଗରେ ନେଇ ଆସିଥିଲେ। ତାଙ୍କର ସେ ବହି ପ୍ରତି ଭଲ ପାଇବା ଆଉ ସାହିତ୍ୟ ପ୍ରତି ଅନୁରାଗ ଦେଖି ମୋ ଭିତରେ ଯେଉଁ ସାହିତ୍ୟ ପ୍ରତି ଗୋଟେ ଭଲ ପାଇବା ବା ସ୍ପୃହା ଥିଲା, ସେଇଟା ଦେଖି ଆହୁରି ବଢ଼ିଗଲା।
1: ତେବେ ଆପଣଙ୍କର ଲେଖା କ'ଣ କେବେ ପ୍ରକାଶିତ ହୋଇଛି?
0: ଆଜ୍ଞା, ବହୁତ ମାଗାଜିନ୍ରେ ଲେଖା ସବୁ ମୋର ପ୍ରକାଶ ପାଇଛି।
1: ଆପଣ ତ କହିଲେ ଅନେକ ଗଳ୍ପ କବିତା ଲେଖିଛନ୍ତି, ତେବେ ଆପଣ ଲେଖିଥିବା କବିତାର କିଛି ଅଂଶ ଶୁଣିବେ କି?
0: ଆଜ୍ଞା, ମୋ କବିତାର ଶୀର୍ଷକ ବୋଉର ଚାଳଘର। ବୃନ୍ତଚ୍ୟୁତ ବିରହି ଝରା ସେ ଫାଳି ପରି ମୋ ବୋଉ ଆଖିରୁ ମୁକୁଳି ଯାଉଥିଲା ଅବଶ୍ୱସର ଲୁହ। ସ୍ୱପ୍ନର ତଟିନୀରେ ସାଉଣ୍ଟୁ ଥିଲା ସ୍ମୃତିର ଶାମୁକା, ଆଉ ଖିଆଲର ଅଡ଼ୁଆ ଗଣ୍ଠିକୁ ଖୋଲୁ ଖୋଲୁ ସ୍ମୃତି ସବୁ ଭାସି ଯାଉଥିଲେ ଲୁହ ହୋଇ ପୁନର୍ବାର। ଶୀତତାପ ନିୟନ୍ତ୍ରିତ କକ୍ଷରେ ବସି ମଧ୍ୟ ଦେହରେ ତାର ନିଦାଘର ତାପ, ପୁଣି କାଠୁଆ ଜାଡ଼ର ପ୍ରକୋପ। ଯେଉଁଠି ଦିନେ ମଥାରେ ଓଢ଼ଣି ଟାଣି ମାଟି ଅଗଣାରେ ରୁଣ୍ଡିବନ୍ଧ ଡେଇଁ ସାଜିଥିଲା ନାଲି ଗୁଲୁ ଗୁଲୁ ସାଧବ ବୋହୁ, ସେହି ସେ ଚାଳିଆଟା ତାଠାରୁ ଆଜି ଯୋଜନ ଦୂରରେ। ସହରୀ ତ୍ରିତଳ ପ୍ରସାଦଟା ତୁଚ୍ଛ ଲାଗେ, ସୁଖ ସିନା ଥିଲା ସେହି ଚାଳ ଘରେ। ଅଳତା ଧୁଆ ପାଦର ପାଣିରେ ବି ସେଠି ମୁଣ୍ଡ ଟେକେ ଲାଉ କଖାରୁର ଡଙ୍କ, ଫୁଲ ଫଳ ମଥାନକୁ ଛୁଇଁ କେତେବାର ମେଣ୍ଟାଇଛି ତା କୁଟୁମ୍ବର ଭୋକ। ଏଠି ସିନା ରାତି ପାହେ ଯନ୍ତ୍ରର ଶବ୍ଦରେ, ଏଠି ସିନା ରାତି ପାହେ ଯନ୍ତ୍ରର ଶବ୍ଦରେ, ସେଠି ପରା ସକାଳ ଆସେ କାଉ ଆଉ କୋଇଲି ଡାକରେ। ସନ୍ଧ୍ୟା ଆସେ ତାର ଚାଳ ଘର ବାଉଁଶ ନଳାର ଥିବା କ୍ଷୁଦ୍ର ପକ୍ଷୀ ଚେମେଣିଆର ଅନ୍ଧାର ଡେଣାରେ। ଏଠି ଆଉ ରାତି ଆସେ ନାହିଁ, ଏଠି ଆଉ ରାତି ଆସେ ନାହିଁ, ସବୁଆଡ଼େ କୃତ୍ରିମର ଆଲୋକ ପସରା, ଜହ୍ନ ଏଠି ଋଷି ଯାଏ ଦିଏ ନାହିଁ ଧରା। ସେଠି ପୁଣି ଜହ୍ନ ଆସେ, ସେଠି ପୁଣି ଜହ୍ନ ଆସେ ବୋଉର ସେ ଚାଳ ଘର ମଥାନକୁ ଛୁଇଁ ପାଦରେ ତାର ଋଣ ଝୁଣୁ ରୂପାର ପାଣ୍ଢୋଇ। ଉଲ୍ଲସିତ ଚୋରା ଚଇତାଳି ଆଉ ରୂପା ଜହ୍ନ ରାତି ଶୁଷ୍କ ବୃକ୍ଷେ ଭରି ଦିଏ ପତ୍ର ସେ ପୁଣି।
2: खास मेडल आया भारत में, बताना चाहूंगा महिलाओं के जो बात करें तो अभी मुकाबले शुरू होने आना है सिंह उतरे के लिए, उससे पहले एक और खबर आ गई है एशियाई खेलों में भारत के अभय सिंह ने शानदार प्रदर्शन करते हुए पुरुष एकल स्क्वैश में रजत पदक अपने नाम कर लिया है। जी हाँ, फाइनल में अभय सिंह को मलेशिया के एनईओ के हाथों 9-11, 5-11, 5-11 से शिकस्त का सामना करना पाए। स्क्वैश का मुकाबला था लेकिन यहाँ पर उम्मीद जरूर थी अभय सिंह यहाँ पर गोल्ड जीतेंगे, लेकिन जिस तरह से मलेशियाई खिलाड़ी ने उन्हें लगातार 3 गेमों में लगातार हराकर जीत दर्ज की, इसलिए उन्हें रजत पदक से संतोष करना पड़ा। अभय ने मुकाबले में जोरदार शुरुआत की और कई मौकों पर अपने प्रतिद्वंदी को कड़ी चुनौती दी। तीसरे गेम में भी उन्होंने शुरुआत में बढ़त बनाने की कोशिश की लेकिन एनईओ ने जल्द ही अपनी लय हासिल कर ली, मुकाबला अपने पक्ष में कर लिया। इस जीत के साथ ही एनईओ लगातार दूसरी बार एशियाई खेलों का पुरुष एकल खिताब अपने नाम कर लिया, जबकि अभय सिंह को रजत पदक से संतोष करना पड़ा। वहीं अनाहत सिंह, जिसका मैंने जिक्र किया था, सबसे ज्यादा उम्मीदें अनाहत सिंह पर है। महिला एकल के फाइनल मुकाबले में सिंह सुवारी सुब्रमण्यम के खिलाफ उतरेंगी, भिड़ेंगी, यहां भारतीय जरूर उम्मीद करेंगे गोल्ड मेडल यानी पीला तमगा है। लेकिन हाँ, आज का दूसरा पदक आ चुका है। इससे पहले मैं आपको बता दें, अंकुश पंघाल ने 80 किलोग्राम वजन वर्ग में पदक पक्का किया सेमीफाइनल में जगह बनाते हुए। आज का दूसरा पदक यानी दो पदक भारत की झोली में अब तक आ चुके हैं।
3: These two brilliant news, we can absolutely say that it is in total a very mixed day for India today. So now we take a

0: ପିଠା ଆକ୍ଚୁଆଲି ଆପଣ ସୁଜିରେ କରନ୍ତୁ କି ଚାଉଳ ଗୁଣ୍ଡରେ କରନ୍ତୁ। ଚାଉଳ ଗୁଣ୍ଡ ଯଦି କରିବେ, ଗିନାଏ ଯଦି ଚାଉଳ ଗୁଣ୍ଡ ନେଲେ, ଆପଣ ସେ ଦେଢ଼ ଗିନା ଖଣ୍ଡେ ପାଣି ଗୋଟେ ଗ୍ୟାସ୍ ଲଗେଇକି ସେ କଡ଼େଇ ବସେଇବେ। କଡ଼େଇରେ ଦେଢ଼ ଗିନା ଖଣ୍ଡେ ପାଣି ଢାଳିବେ, ପାଣିଟାରେ ଟିକେ ଲୁଣ ପକେଇବେ, ସେଟା ଫୁଟିବାକୁ ଛାଡ଼ିଦେବେ। 5 ମିନିଟ୍ ପରେ ସେଟା ଯେମିତି ଫୁଟିଯିବ, ଫୁଟିବା ଅବସ୍ଥାରେ ଚାଉଳ ଗୁଣ୍ଡ ପକେଇବେ ଆଉ ଗୋଳଉଥିବେ। ବାମ ହାତରେ ଧରିକି ଗିନାରେ ଧରିକି ପକେଇବେ ଆଉ ଡାହାଣ ହାତରେ ଗୋଳଉଥିବେ ଗୋଟେ ଖଡ଼ିକା ସାହାଯ୍ୟରେ। ତାପରେ ସେ ଯେମିତି କିଛି ମାନେ ବିଣ୍ଡା ହେବନି, ଗୋଳେଇ ସାରିଲା ପରେ ତାକୁ ସେ ଯନ୍ତଣୀକୁ ବାହାର କରିକି ପ୍ଲେଟ୍ରେ ବାହାର କରିକି ଥଣ୍ଡା କରିବେ। ତାପରେ ନଡ଼ିଆ, ଛେନା, ଗୁଡ଼ ଆଉ ମସଲା, ଆପଣଙ୍କର ଅଳେଇଚ ଆଉ ଗୋଲମରିଚ ଗୁଣ୍ଡ କରି ରଖିଥିବେ, ତାକୁ ମିଶେଇକି ଗୁଡ଼ ଦ୍ୱାରା ପୁର ପ୍ରସ୍ତୁତ କରିବେ। ପୁର ପ୍ରସ୍ତୁତ କରି ତାକୁ ଥଣ୍ଡା କରି ତାକୁ ଚାଉଳରେ ଯେଉଁ ଯନ୍ତ୍ରଣୀଟା କରିଥିବେ ତାକୁ ଗୋଲ ଗୋଲ କରି ହାତରେ ଖୋଳ ପରି କରି ତା ଭିତରେ ପୁର ପଶେଇକି ତାକୁ ଗୋଲ କରିକି ଆପଣ ତାକୁ ଚାହିଁଲେ ସିଝେଇକି କରିପାରିବେ, କିମ୍ବା ପାଣି ଯଦି ଫୁଟୁଥିବ ତା ଦେହରେ ପକେଇକି ସେଟା ଯେତେବେଳେ ପ୍ରସ୍ତୁତ ହେଇଯିବ ଆପେ ଆପେ ସେଟା ଭାସିବ ପିଠାଟା, ତାକୁ ଛାଣିକି ବି ବାହାର କରିପାରିବେ। ଆଉ ସିଝେଇଲେ ସେମିତି ଗୋଟେ ଅଥର କହନ୍ତି ତାକୁ ଓଡ଼ିଆରେ, ତାକୁ ହାଣ୍ଡିରେ ବା ଗୋଟେ ଡିସ୍ ସାହାଯ୍ୟରେ ତାକୁ ରଖି ଗୋଟେ ପ୍ଲେଟ୍ ରଖିକି ସେ ପିଠା ଗୁଡ଼ିକ ରଖିକି ତାକୁ ପୁଣି ଗୋଟେ ପ୍ଲେଟ୍ ଘୋଡ଼େଇକି ତାକୁ ସିଝିବାକୁ ଛାଡ଼ିଦେବେ। 5-10 ମିନିଟ୍ ପରେ ଯେତେବେଳେ ସିଝି ଯାଇଥିବ ତାପରେ ଯନ୍ତ୍ରଣୀଟାକୁ ଆଣି ତାକୁ ଗୋଲ ଗୋଲ ହାତରେ କରି ତାକୁ ଖୋଳ ପରି କରି ପ୍ରସ୍ତୁତ କରିଥିବା ପୁରକୁ ତା ଭିତରେ ପଶି ତାକୁ ପୁଣି ପୁନର୍ବାର ଗୋଲ କରି ମଣ୍ଡାର ଆକୃତି ଦେଇ ତାକୁ ସିଝେଇବାକୁ ପୂର୍ବରୁ ବସେଇଥିବା ଡିସ୍ରେ ରଖିଦେବେ। ତାପରେ ତାକୁ ଘୋଡ଼ଣୀ ସାହାଯ୍ୟରେ ବନ୍ଦ କରିଦେବେ। ସେ 5-10 ମିନିଟ୍ ଲାଗିବ, ସେଟା ସିଝିଗଲା ପରେ ତାକୁ ବାହାର କରିଦେବେ। ଆଉ ଏଇ ପ୍ରୋସେସ୍ରେ ମଣ୍ଡା କରାଯାଏ। ଆଉ କେହି କେହି ତ କହୁଥିଲି ପୂର୍ବରୁ ଫୁଟା ପାଣିରେ ବି ପକେଇକି ସେଟା ଯେତେବେଳେ ହେଇଯିବ ପ୍ରସ୍ତୁତ ହେଇଗଲେ ସେଟା ଭାସିବ। ଆମେ ଭାସିଲେ ଆମେ ଜାଣିବା ଯେ ପିଠାଟା ହେଇଗଲା, ତାକୁ ଛାଣିକି ବାହାର କରିଦେଉ ଏ ମଣ୍ଡା ପିଠା। ଆଉ
1: ତେବେ ଆପଣ ତ ଜଣେ ଅନୁଭୂତି ସମ୍ପନ୍ନ ମହିଳା, ବିଶେଷ କରି ସାହିତ୍ୟରେ ରୁଚି ରଖିଥିବା ଜଣେ ଲେଖିକା, ଜୀବନକୁ ନେଇ ଆପଣଙ୍କର ଦୃଷ୍ଟିଭଙ୍ଗୀ କ'ଣ?
0: ପ୍ରକୃତରେ ଆମ ଭାରତବର୍ଷ ହେଉଛି ଗୋଟେ ପୁଣ୍ୟମୟୀ ଭୂଖଣ୍ଡ କୁହାଯାଏ। ଜୀବନର ଗଡ଼ାଳିକା ଦେଇ ଆମେ ତ କେତେ ଉତ୍ଥାନ ପତନ ଏମିତି ଅତିକ୍ରମ କରୁଛନ୍ତି, କିନ୍ତୁ ଯେହେତୁ ଆମର ଭାରତବର୍ଷ ବସୁନ୍ଧୈବ କୁଟୁମ୍ବକମର ଆଦର୍ଶକୁ ପ୍ରଚାର କରେ, ତେଣୁ ମୁଁ ଭାବୁଛି ଆମେ ମଣିଷ ଜନ୍ମ ପାଇଛନ୍ତି ମାନେ ଜୀବନଟାକୁ ଭଲ ଭାବେ ଉପଭୋଗ କରିବା। ସବୁ ସୁଖ ଦୁଃଖ ତ ଜୀବନରେ ଆସିବ, ସେଇ ସୁଖ ଦୁଃଖକୁ ଆପଣାର କରି ଆମେ ଆଗକୁ ଚାଲିବା।
1: ଶେଷରେ ଆମର ଶ୍ରୋତା ଭଉଣୀମାନଙ୍କ ଉଦ୍ଦେଶ୍ୟରେ ଆପଣ କ'ଣ କହିବାକୁ ଚାହିଁବେ?
0: ବହୁତ ସୁନ୍ଦର ପ୍ରଶ୍ନଟେ। ଶ୍ରୋତା ଭଉଣୀମାନଙ୍କୁ ମୁଁ ଅନୁରୋଧ କରିବି ଯେ ଆଜି ମୁଁ ଏଇ ଜାଗାରେ ଆସି ଯେମିତି ପହଞ୍ଚିଛି, କେବଳ ଇଏ ଗୋଟିଏ ମାଧ୍ୟମ ହେଉଛି ରେଡ଼ିଓ। ମୁଁ ପିଲାଦିନରୁ ରେଡ଼ିଓ ଶୁଣିଛି ଆଉ ରେଡ଼ିଓକୁ ଅନୁସରଣ କରି ମୁଁ ବହୁତ କଥା ଶିଖିଛି। ଆଉ ମୁଁ ବି ଚାହିଁବି ଯେ ସମସ୍ତେ ରେଡ଼ିଓ ଶୁଣନ୍ତି, ରେଡ଼ିଓରେ ଯେଉଁ ଉପାଦେୟ କାର୍ଯ୍ୟକ୍ରମ ସବୁ ହେଉଛି ସେଥିରୁ ବହୁତ କଥା ଶିଖିବାର ଅଛି। ଶିକ୍ଷା, ସ୍ୱାସ୍ଥ୍ୟ ଆଉ ତାପରେ ବ୍ୟବସାୟ ହେଉ କି ଆତ୍ମନିର୍ଭରଶୀଳ ହେବା ପାଇଁ ହେଉ, ସବୁ କଥା ରେଡ଼ିଓରୁ ଜାଣି ହେଉଛି। ଆପଣ ସେ ରେଡ଼ିଓରେ ପ୍ରଚାରିତ ହେଉଥିବା କାର୍ଯ୍ୟକ୍ରମକୁ ଯଦି ଶୁଣିବେ ଆପଣଙ୍କ ଜୀବନରେ ମଧ୍ୟ ତାହା କାର୍ଯ୍ୟରେ ଆସିବ। ଆପଣମାନେ କେବେ ସମୟ ନଷ୍ଟ କରନ୍ତୁ ନାହିଁ, କିଛି ନା କିଛି କାର୍ଯ୍ୟ କରି ସମୟର ଉପଯୋଗ କରନ୍ତୁ।
1: ଯାହା ହଉ, ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ, ଆପଣଙ୍କର ନିଜର ଅନୁଭୂତି ଆଉ ଅଭିଜ୍ଞତା ଆମ ସହିତ ବାଣ୍ଟିଲେ। ରେଡ଼ିଓ ସହିତ ଆପଣ କିପରି ଓତପ୍ରୋତ ଜଡ଼ିତ ଏବଂ ରେଡ଼ିଓ ଦ୍ୱାରା ଆପଣ କେମିତି ପ୍ରଭାବିତ ସେ ସମ୍ପର୍କରେ ଯାହା କହିଲେ, ସେଥିପାଇଁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଏ ଚିଠିଟି ଲେଖିଛନ୍ତି ବୈଜୟନ୍ତୀ ବିଷୋଇ ହୁଲିପୁର କିଶୋରନଗର କଟକରୁ। ତାଙ୍କର ତିନୋଟି ଚିଠି ଆମର ହସ୍ତଗତ ହୋଇଛି। ସେ ଲେଖିଛନ୍ତି, ନାରୀ ଭଲର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଖୁବ୍ ଶିକ୍ଷଣୀୟ ଏବଂ ଉପାଦେୟ। ତାଛଡ଼ା ଖୁଦୁରୁକୁଣୀ ଉପରେ ଗୀତିନାଟ୍ୟ ଶୁଣାଇଲେ ସବୁ ଶ୍ରୋତାମାନେ ଉପକୃତ ହୁଅନ୍ତି ବୋଲି ସେ ଲେଖିଛନ୍ତି। ଆହୁରି ମଧ୍ୟ ଲେଖିଛନ୍ତି, ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ନାରୀମହଲ କାର୍ଯ୍ୟକ୍ରମରେ ସ୍ଥାନ ଦେଲେ କାର୍ଯ୍ୟକ୍ରମର ମାନ ଆହୁରି ଦ୍ୱିଗୁଣିତ ହେବ।
1: ଭଉଣୀ, ଆପଣ ଯେଉଁ ତପୁଇ ସଙ୍ଗୀତ ରୂପକ ପ୍ରସାରଣ କଥା ଲେଖିଛନ୍ତି, ଆମେ ଭାଦ୍ରବ ମାସର ପ୍ରତ୍ୟେକ ରବିବାର ମାନେ ଅଗଷ୍ଟ ମାସର 30ରୁ ଆରମ୍ଭ କରି ସେପ୍ଟେମ୍ବର 20 ପର୍ଯ୍ୟନ୍ତ ପ୍ରସାରଣ କରିଛୁ, 4ଟି ଯାକ ଅଧ୍ୟାୟ। ଆଶା କରୁଛୁ ଆପଣ ଶୁଣିଥିବେ। ତେବେ ନୂଆ ନାଟକର ପ୍ରସାରଣ କଥା ଲେଖିଛନ୍ତି ଯାହା, ଠିକ ଅଛି, ସମୟ ସୁବିଧା ଦେଖି ଏହାର ପ୍ରସାରଣ କରିବୁ। ଆମର ତ ନିୟମିତ ଭାବରେ ନାଟକ ଗୁଡ଼ିକର ପ୍ରସାରଣ କରାଯାଉଛି ଏବଂ ନୂଆ ନାଟକ ନାରୀମହଲ କାର୍ଯ୍ୟକ୍ରମରେ ରେକର୍ଡିଂ ହେଇ ପ୍ରସାରଣ କରାଯାଇନଥାଏ। ଅଧଘଣ୍ଟା ଅବଧିର କୌଣସି ନାଟକ ରହିଥିଲେ ଆମେ ପ୍ରସାରଣ କରିଥାଉ। ଆଉ ଗୋଟିଏ ଚିଠିରେ ଆପଣ ଲେଖିଛନ୍ତି, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସାକ୍ଷାତକାରର ପ୍ରସାରଣ କରିବା ପାଇଁ ଆମର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ନାରୀମାନଙ୍କର ସାକ୍ଷାତକାରର ପ୍ରସାରଣ କରାଯାଉଛି। ଏହି କ୍ରମରେ ଆମେ ବିଭିନ୍ନ ଶିକ୍ଷୟିତ୍ରୀମାନଙ୍କର ସାକ୍ଷାତକାରର ପ୍ରସାରଣ କରିଛୁ, ଯେମିତିକି ନିକଟ ଅତୀତରେ ମହାଶୟା କବିତା ଦେବୀଙ୍କର ସାକ୍ଷାତକାରର ପ୍ରସାରଣ କରିଥିଲୁ।
0: ଏ ଚିଠିଟି ଆସିଛି ନିଶ୍ଚିନ୍ତ କୋଇଲି କଟକରୁ। ଲେଖିଛନ୍ତି ସବିତା ଶତପଥୀ। ସେ ଲେଖିଛନ୍ତି, ଭାଦ୍ରବ ମାସରେ ଖୁଦୁରୁକୁଣୀ ମା ମଙ୍ଗଳାଙ୍କର ଓଷା, ଗଣେଶ ପୂଜା, ଜନ୍ମାଷ୍ଟମୀ, ନୂଆଖାଇ, ବୁଧେଇ ଓଷା, ଜହ୍ନି ଓଷା, ଏହିପରି ଅନେକ ଦେବାଦେବୀଙ୍କର ଓଷା ପଡିଥାଏ। ସେଥିପାଇଁ ନାରୀମହଲରେ ଏହି ପର୍ବମାନଙ୍କରେ ଭଲ ଭଲ ନାଟକ କିମ୍ବା ଜାଣିବା କଥାର ପ୍ରଚାର କଲେ ଖୁବ୍ ଭଲ ହୁଅନ୍ତା।
1: ଆପଣ ଯେଉଁ ପ୍ରସ୍ତାବ ସମ୍ପର୍କରେ ଲେଖିଛନ୍ତି, ଆମର ନାରୀମହଲ କାର୍ଯ୍ୟକ୍ରମରେ ଏହାର ପ୍ରସାରଣ କରାଯାଉଛି, ଅନୁରୋଧ କରୁଛୁ ନିୟମିତ ଦିନ 1:20 ଆମର ଏହି କାର୍ଯ୍ୟକ୍ରମକୁ ଶୁଣନ୍ତୁ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବା ପାଇଁ କାର୍ଯ୍ୟକ୍ରମର ସୂଚନା ମଧ୍ୟ ଶୁଣନ୍ତୁ। କାର୍ଯ୍ୟକ୍ରମ ପ୍ରସାରଣ ସରିଲା ପରେ ଆମର ଯେଉଁ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲ ରହିଛି, ଏହା ମଧ୍ୟ ଅପଲୋଡ କରାଯାଉଛି, ଆଉ ଥରେ ମଧ୍ୟ କାର୍ଯ୍ୟକ୍ରମକୁ ଆପଣ ଶୁଣିପାରିବେ।
0: ଆହୁରି ମଧ୍ୟ ଆମ କାର୍ଯ୍ୟକ୍ରମକୁ ପସନ୍ଦ କରି ଅନେକ ଚିଠି ଆସିଛି। ଯେମିତି ଏ ଚିଠିଟି ଲେଖିଛନ୍ତି ଗୋଲକ ପ୍ରସାଦ ବୟାରୀ, ଅଚକ ମହରମପୁର, ଦୋଳସାହି ଭଦ୍ରକରୁ। ସେ ଲେଖିଛନ୍ତି, ତାଙ୍କୁ ନାରୀମହଲରେ ପ୍ରଚାରିତ ଜ୍ୟୋତି ଭଞ୍ଜଙ୍କର ଆଳାପ ଆଲୋଚନା ଖୁବ୍ ଭଲ ଲାଗିଛି। ନାରୀମହଲରେ ପ୍ରସାରିତ ସମସ୍ତ କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗେ ବୋଲି ସେ ଲେଖିଛନ୍ତି। କବିରାଜ ପରିଡ଼ା ଲତାହରଣ କାକଟପୁର ପୁରୀରୁ ଲେଖିଛନ୍ତି, ନାରୀମହଲର ପ୍ରତ୍ୟେକଟି କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗେ। ଗତ 18 ପ୍ରସାରିତ କବିତା ଦେବୀଙ୍କ ସହିତ ସାକ୍ଷାତକାର ଆଲୋଚନା ତାଙ୍କୁ ଖୁବ୍ ଭଲ ଲାଗିଛି ଏବଂ ତାଙ୍କର କେତୋଟି କବିତା ମଧ୍ୟ ଖୁବ୍ ଭାବଗର୍ଭକ ଥିଲା। ଆଳପ କାର୍ଯ୍ୟକ୍ରମରେ ଚପଳ ମିଶ୍ରଙ୍କ ସହିତ ସାକ୍ଷାତକାର ତାଙ୍କୁ ଖୁବ୍ ଭଲ ଲାଗିଥିଲା। ଏ ଚିଠିଟି ଲେଖିଛନ୍ତି ପୀତାମ୍ବର ଲେଙ୍କା, ଜହଙ୍ଗର କେନ୍ଦ୍ରାପଡ଼ାରୁ। ସେ ଲେଖିଛନ୍ତି, ନାରୀମହଲର ପ୍ରତ୍ୟେକଟି କାର୍ଯ୍ୟକ୍ରମ ସେ ପ୍ରତିଦିନ ଶୁଣନ୍ତି। ଏଥିରେ ପ୍ରସାରଣ କରାଯାଉଥିବା ପ୍ରତ୍ୟେକଟି କାର୍ଯ୍ୟକ୍ରମ ଖୁବ୍ ଶିକ୍ଷଣୀୟ ଏବଂ ଉପାଦେୟ। ସେଥିପାଇଁ ସେ କାର୍ଯ୍ୟକ୍ରମ ସହିତ ସମ୍ପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏ ଚିଠିଟି ଆସିଛି ହାତୀବାରୀ ସୁକିନ୍ଦା ଯାଜପୁରରୁ। ଲେଖିଛନ୍ତି ସୂର୍ଯ୍ୟମଣି ନାଥ ଏବଂ ଜୟନ୍ତୀ ନାଥ। ସେମାନେ ଲେଖିଛନ୍ତି, ଆମ ଶ୍ରୋତାପଣି କାର୍ଯ୍ୟକ୍ରମରେ ଇନ୍ଦୁମତୀ ବାରିକଙ୍କ ସହିତ ସାକ୍ଷାତକାର ଖୁବ୍ ମନଛୁଆଁ ଥିଲା। ମନୋବିଜ୍ଞାନୀ ଡକ୍ଟର ସୁମିତ୍ରା ମହାପାତ୍ରା ମହୋଦୟଙ୍କ ସହିତ ସାକ୍ଷାତକାର ମଧ୍ୟ ଖୁବ୍ ଶିକ୍ଷଣୀୟ ଏବଂ ସମୟ ଉପଯୋଗୀ ଥିଲା। ଦୈନନ୍ଦିନ ଜୀବନରେ ସକାରାତ୍ମକ ମନୋଭାବର ଆବଶ୍ୟକତା ଖୁବ୍ ଜରୁରୀ ବୋଲି ସେ ଲେଖିଛନ୍ତି। ଏ ଚିଠିଟି ଲେଖିଛନ୍ତି ସଂଯୁକ୍ତ ଦାସ, ଗୋପବନ୍ଧୁ ସମବାୟ ନଗର, ଜଗତପୁର, କଟକରୁ। ଏ ଭଉଣୀକୁ ମଧ୍ୟ ନାରୀମହଲର ପ୍ରତ୍ୟେକଟି କାର୍ଯ୍ୟକ୍ରମ ଖୁବ୍ ଭଲ ଲାଗିଛି। ଆମ ଶ୍ରୋତା ଭଉଣୀ କ୍ରମରେ ସନ୍ଧ୍ୟାରାଣୀ ଜେନାଙ୍କ ସହିତ ସାକ୍ଷାତକାର ତାଙ୍କୁ ଖୁବ୍ ଭଲ ଲାଗିଛି ବୋଲି ସେ ଲେଖିଛନ୍ତି। ଶେଷରେ ଶ୍ରୋତାବନ୍ଧୁ ବୁଲୁ ପଟ୍ଟନାୟକଙ୍କର 12 ଚିଠି ଆମର ହସ୍ତଗତ ହୋଇଛି। ପ୍ରତ୍ୟେକଟି ଚିଠିରେ ସେ ଆମ କାର୍ଯ୍ୟକ୍ରମକୁ ପ୍ରଶଂସା କରି ହିଁ ଲେଖିଛନ୍ତି।
1: ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଆମର କାର୍ଯ୍ୟକ୍ରମକୁ ନିୟମିତ ଶୁଣି ସେ ସମ୍ପର୍କରେ ଚିଠି ଲେଖିଛନ୍ତି ଏବଂ ଆପଣମାନେ ବହୁତ ସଂଖ୍ୟାରେ ଚିଠି ଲେଖିଛନ୍ତି। ପ୍ରତ୍ୟେକ ଚିଠିରେ ବିଭିନ୍ନ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ, ବିଭିନ୍ନ ଆଲୋଚନା ସମ୍ପର୍କରେ, ବିଭିନ୍ନ ସାକ୍ଷାତକାର ସମ୍ପର୍କରେ ବିସ୍ତୃତ ଭାବରେ ଲେଖିଛନ୍ତି। କୃତଜ୍ଞତା ଜଣାଉଛୁ ଏବଂ ଅନୁରୋଧ କରୁଛୁ ଆମର କାର୍ଯ୍ୟକ୍ରମକୁ ଏମିତି ଶୁଣନ୍ତୁ ଏବଂ ଚିଠି ଲେଖୁଥାନ୍ତୁ।
0: ଚିଠି ଦେଖୁ ଦେଖୁ ସମୟ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ସାରିବାକୁ ପଡିବ। କିନ୍ତୁ ଭଉଣୀ, ଆମକୁ ଚିଠି ଲେଖିବାକୁ ଭୁଲିବେନି। ଆମର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 753001 ଏବଂ ଆମର ମେଲ୍ ଆଇଡିଟି ହେଉଛି aircotak@gmail.com।
1: ନମସ୍କାର।

0: ନାରୀମହଲ କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା।
1: ଭାଇ ଆଉ ଭଉଣୀ ମାନେ, ପିଲା ବୁଢା ଆଉ ଭେଣ୍ଡା ମାନେ, ଶହେଟି କଥାରେ ଗୋଟିଏ କଥା ସତ, କେବଳ ପଇସା ପଠେଇବା ପାଇଁ କ୍ୟୁ ଆର୍ କୋଡ୍ ସ୍କାନ୍ କରନ୍ତି କିମ୍ବା ପିନ୍ ଏଣ୍ଟର କରନ୍ତି, ପଇସା ପାଇବା ପାଇଁ ନୁହେଁ।
2: RBI କହେ କ୍ୟୁ ଆର୍ କୋଡ୍।

0: आरबीआई कहे क्यूआर कोड स्कैन करिबा समय रे किंबा पिन एंटर करिबा समय रे टिकिए ध्यान र सहित।
1: श्रोता मानको एठी जणै दउ छु ओडिसी नृत्य ऑडिशन पई सूचना। दूरदर्शन केन्द्र भुवनेश्वर ओडिसी नृत्य ऑडिशन निमन्ते दरखास्त आह्वान करुछंती। ଯେଉଁ ନୃତ୍ୟଶିଳ୍ପୀ ମାନେ ଓଡ଼ିଶୀ ନୃତ୍ୟରେ ବି ଗ୍ରେଡ୍, ବି ହାଇ ଗ୍ରେଡ୍, ଏ ଗ୍ରେଡ୍ ଓ ଟପ୍ ଗ୍ରେଡ୍ ପରୀକ୍ଷା ଦେବା ପାଇଁ ଇଚ୍ଛୁକ ସେମାନେ ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରରୁ ଆବେଦନପତ୍ର ସଂଗ୍ରହ କରିପାରିବେ କିମ୍ବା ପ୍ରସାର ଭାରତୀ ୱେବ୍ସାଇଟ୍ http://prasarbharati.gov.in ରୁ ଡ୍ୟାନ୍ସ ଅଡିସନ୍ ଫର୍ମ ଡାଉନ୍ଲୋଡ୍ କରି ଆବେଦନ କରିପାରିବେ। ଏଥିନିମନ୍ତେ ବୟସ ସୀମା ବି ଗ୍ରେଡ୍ ପାଇଁ 18 ବର୍ଷରୁ ଊର୍ଦ୍ଧ, ବି ହାଇଗ୍ରେଡ୍ ପାଇଁ 25 ବର୍ଷରୁ ଊର୍ଦ୍ଧ, ଏ ଗ୍ରେଡ୍ ପାଇଁ 35 ବର୍ଷରୁ ଊର୍ଦ୍ଧ ଓ ଟପ୍ ଗ୍ରେଡ୍ ପାଇଁ 40 ବର୍ଷରୁ ଊର୍ଦ୍ଧ ହୋଇଥିବା ଆବଶ୍ୟକ। ଦରଖାସ୍ତ ସହିତ ବୟସଗତ ପ୍ରମାଣପତ୍ର ଏବଂ କୌଣସି ନୃତ୍ୟ ଅନୁଷ୍ଠାନ କିମ୍ବା ନୃତ୍ୟ ଗୁରୁଙ୍କଠାରୁ ପ୍ରମାଣପତ୍ର ସହିତ ପୂର୍ବରୁ ପରିବେଷଣ କରିଥିବା ନୃତ୍ୟର ବିବରଣୀ ଦେବାକୁ ହେବ। ଦରଖାସ୍ତ ପଠାଇବାର ଠିକଣାଟି ହେଲା ଓଡ଼ିଶୀ ଡ୍ୟାନ୍ସ ଅଡିସନ୍, କ୍ୟାରପ୍, ହେଡ୍ ଅଫ୍ ପ୍ରୋଗ୍ରାମ, ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱର 751005। ଦରଖାସ୍ତଟି ଡାକ ଯୋଗେ କିମ୍ବା ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ୱରରେ ସୋମବାରରୁ ଶୁକ୍ରବାର ସରକାରୀ କାର୍ଯ୍ୟ ଦିବସମାନଙ୍କରେ ଦିନ 10:00 ରୁ ସନ୍ଧ୍ୟା 5:00 ମଧ୍ୟରେ ଦାଖଲ କରିପାରିବେ। ଦରଖାସ୍ତ ପଠାଇବାର ଶେଷ ତାରିଖ 10 ଅକ୍ଟୋବର 2026। ଆକାଶବାଣୀ କଟକ, ସମୟ ଦିନ 1:50। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
2: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ, ଆକାଶବାଣୀର ମନ୍ କି ବାତ୍ରେ ଦେଶବାସୀଙ୍କୁ କଲେ ସମ୍ବୋଧନ। ଏକ ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ଇକୋସିଷ୍ଟମ ନିର୍ମାଣ ଲକ୍ଷ୍ୟରେ ଭାରତ ଆଗେଇ ଚାଲିଛି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ପର୍ଯ୍ୟଟନ ବିଭିନ୍ନ ଦେଶର ଲୋକ, ସଂସ୍କୃତି ଏବଂ ସମାଜ ମଧ୍ୟରେ ଜ୍ଞାନର ସମ୍ପ୍ରସାରଣ କରିଥାଏ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ୱେଷ୍ଟଇଣ୍ଡିଜ୍ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳୀ ଉପରେ ଭାରତୀୟ ସ୍ଥାନର ସର୍ଜିକାଲ ଷ୍ଟ୍ରାଇକ୍ ବିଶ୍ୱ ସମ୍ମୁଖରେ ଭାରତର ଆତଙ୍କବାଦ ବିରୋଧୀ ନୀତିର ନୂତନ ଉଦାହରଣ ପ୍ରଦର୍ଶିତ କରିଛି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତାକାଲି ଭାରତ ସର୍ଜିକାଲ ଷ୍ଟ୍ରାଇକ୍ର 10ମ ବାର୍ଷିକୀ ପାଳନ କରିବାକୁ ଯାଉଛି। ସେ କହିଛନ୍ତି ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ଯବାନମାନେ ଯେଭଳି ଭାବେ ନିୟନ୍ତ୍ରଣ ରେଖା ଅତିକ୍ରମ କରିଥିଲେ ତାହା ଦେଖି ସମଗ୍ର ବିଶ୍ୱ ଚକିତ ହୋଇପଡ଼ିଥିଲା। ଗତ ଦଶନ୍ଧି ମଧ୍ୟରେ ବାଲାକୋଟ୍, ବାୟୁସେନା ଆକ୍ରମଣଠାରୁ ଆରମ୍ଭ କରି ଅପରେସନ୍ ସିନ୍ଦୁର ପର୍ଯ୍ୟନ୍ତ ଭାରତ ଆତଙ୍କବାଦୀ ଆକ୍ରମଣର ଉପଯୁକ୍ତ ଜବାବ ଦେଇଛି। ଭାରତର ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇ ପ୍ରଧାନମନ୍ତ୍ରୀ 13 ସେପ୍ଟେମ୍ବର 2008 ଦିଲ୍ଲୀରେ ହୋଇଥିବା କ୍ରମାଗତ ବିସ୍ଫୋରଣ ଏବଂ ମୁମ୍ବାଇର 26/11 ଆକ୍ରମଣକୁ ସ୍ମରଣ କରାଇଥିଲେ।
3: बीते एक दशक में बालाकोट की एयर स्ट्राइक से लेकर ऑपरेशन सिंदूर तक भारत ने बार बार ये स्पष्ट संदेश दिया है कि अगर आतंकवादी भारत पर आंख उठाएंगे तो उसका करारा जवाब दिया जाएगा। आतंकवादी हमलों ने भारत को लंबे समय तक चोट पहुंचाई है। पहले भी हर आतंकी हमले के बाद पाकिस्तान पर कार्रवाई की मांग होती थी। अब आज का भारत आतंकवाद के खिलाफ जीरो टॉलरेंस पॉलिसी लेकर चल रहा है।
2: ଦେଶରେ ଚାଲିଥିବା ଜନଗଣନା ପ୍ରକ୍ରିୟା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ଜନଗଣନା ଶେଷ ହୋଇଛି ଏବଂ 32 କୋଟି ପରିବାରଗୁଡ଼ିକର ତଥ୍ୟ ରେକର୍ଡ ହୋଇଛି। ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ମାନା ଗ୍ରାମରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ଦେଶର ପ୍ରଥମ ଗ୍ରାମ ଭାବେ ଜଣାଶୁଣା। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ଜନଗଣନା ଏକ ଜାତୀୟ ଦାୟିତ୍ୱବୋଧତା। ଜନଗଣନା ସମ୍ବନ୍ଧୀୟ ତଥ୍ୟ ନିଜେ ପଞ୍ଜୀକରଣ କରିବାର ସୁବିଧା ଅତ୍ୟନ୍ତ ସହଜ ଏବଂ ଲୋକମାନେ ନିଜେ ମୋବାଇଲ୍ ଜରିଆରେ ତଥ୍ୟ ପଞ୍ଜୀକୃତ କରିପାରିବେ। ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଜନଗଣନା ଅନ୍ଲାଇନ୍ ପୋର୍ଟାଲ ssensus.gov.in ନିଜ ମୋବାଇଲ୍ ନମ୍ବର ସହିତ ଲଗ୍ଇନ୍ କରି ପରିବାର ସମ୍ବନ୍ଧୀୟ ତଥ୍ୟ ପୂରଣ କରି ଦାଖଲ କରିବାକୁ ଅନୁରୋଧ କରିଛନ୍ତି। ତଥ୍ୟ ଦାଖଲ କରିବା ପରେ ଲୋକମାନେ ଏକ ସ୍ୱତନ୍ତ୍ର ଆଇଡି ପାଇବେ ଯାହାକୁ

0: ଜନଗଣନା କର୍ମଚାରୀ ଆସିବା ସମୟରେ ସେମାନଙ୍କ ସହ ସେୟାର କରାଯାଇପାରିବ। ବର୍ତ୍ତମାନ ସୁଦ୍ଧା 2,60,00,000 ଅଧିକ ଲୋକ ସ୍ୱଗଣନା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ରାମ ଜନ୍ମଭୂମି ଆନ୍ଦୋଳନକୁ ନୂତନ ଦିଗ ଓ ଶକ୍ତି ପ୍ରଦାନ କରିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅନ୍ତର୍ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଅଶୋକ ସିଂହଲଙ୍କ 100ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଦେଶ ଚଳିତ ବର୍ଷର ଶୁଭାରମ୍ଭ ଜାତୀୟ ଗର୍ବର ଏକ ଭବ୍ୟ ଉତ୍ସବ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରିଛି। ଦୃଢ଼ ମନୋବଳ ଯୋଗୁଁ ବାରମ୍ବାର ଧ୍ୱଂସ ହେବା ସତ୍ତ୍ୱେ ସୋମନାଥ ମନ୍ଦିର ପ୍ରତ୍ୟେକ ଥର ପୁନଃ ନିର୍ମାଣ କରାଯାଇପାରିଥିଲା ବୋଲି ଶ୍ରୀ ମୋଦି କହିଛନ୍ତି। ମୋଧେରା ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସୌରଶକ୍ତି ଦ୍ୱାରା ପରିଚାଳିତ ହେଉଛି ଏବଂ ଦେଶ ପାଇଁ ସ୍ଥାୟୀ ବିକାଶର ଏକ ଉଦାହରଣ ସୃଷ୍ଟି କରୁଛି। ଲୋକମାନଙ୍କୁ ଭାରତର ଏହି ଗୌରବମୟ ଐତିହ୍ୟକୁ ଅତି କମ୍ରେ ଥରେ ଦେଖିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସ୍ୱଚ୍ଛତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜନଭାଗିଦାରୀ ମାଧ୍ୟମରେ ଏହାକୁ ହାସଲ କରାଯାଇପାରିବ, ଯାହା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ସର୍ବୋତ୍ତମ ଶ୍ରଦ୍ଧାଞ୍ଜଳି ହେବ। ପରିବେଶ ସୁରକ୍ଷିତ ରହିଲେ ସମ୍ପୂର୍ଣ୍ଣ ପରିସଂସ୍ଥା ମଜବୁତ ହୋଇଥାଏ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଆସାମର ସୋନାଇ ରୂପାଇ ବନ୍ୟପ୍ରାଣୀ ଅଭୟାରଣ୍ୟର ଉଦାହରଣ ଦେଇଛନ୍ତି। ପ୍ରକୃତି ସହିତ ମଣିଷର ସମ୍ପର୍କ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ ସୁନ୍ଦରବନର ଏକ ପ୍ରେରଣାଦାୟକ ଉଦାହରଣ ଦେଇଥିଲେ। ସମସ୍ତଙ୍କୁ ପରିବେଶ ସଂରକ୍ଷଣ କରିବା, ପ୍ରକୃତିର ସନ୍ତୁଳନକୁ ସମ୍ମାନ ଦେବା ଏବଂ ବିବିଧତାକୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନିଶାମୁକ୍ତ ଯୁବ ଅଭିଯାନ ଅଧୀନରେ ଦେଶବ୍ୟାପୀ ଲକ୍ଷ ଲକ୍ଷ ଯୁବକ ଯୁବତୀ ନିକଟରେ ନିଶା ସେବନ ବିରୁଦ୍ଧରେ ଦୃଢ଼ ସଂକଳ୍ପ ନେଇଛନ୍ତି। ଯୁବବର୍ଗଙ୍କୁ ନିଜର ସୃଜନଶୀଳତା ବ୍ୟବହାର କରି ଏହି ଅଭିଯାନରେ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଆଗାମୀ ଦିନରେ ଏହି ଅଭିଯାନର ଅଂଶବିଶେଷ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଧ୍ୟାନ ଶିବିର ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: युवाओं ने नशे से दूर रहने की प्रतिज्ञा ली और इस संदेश को दूसरों तक पहुंचाने की जिम्मेदारी भी ली। ये सब हो रहा है नशा मुक्त युवा अभियान के तहत। इसमें माय भारत के वॉलंटियर शामिल है और जागरूकता के कार्यक्रम हुए हैं। नशा मुक्ति का संदेश, हमारे युवा खुद इस संदेश को आगे बढ़ा रहे हैं। माय भारत पर एंथेम, स्लोगन राइटिंग और नुक्कड़ नाटक जैसी अलग अलग प्रतियोगिताएं हुई है।
0: କ୍ରୀଡ଼ା କ୍ଷେତ୍ର ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଲାଲକିଲ୍ଲାରୁ କ୍ରୀଡ଼ା କ୍ଷେତ୍ରରେ ପ୍ରତିଭା ଅନ୍ୱେଷଣ ଅଭିଯାନ ଘୋଷଣା କରାଯାଇଥିଲା। ଭାରତର ଭଲ ପ୍ରଦର୍ଶନ ବଜାୟ ରଖିବା ପାଇଁ କ୍ରୀଡ଼ା ପ୍ରତିଭାକୁ ଖୋଜି ବାହାର କରିବା ଉଦ୍ଦେଶ୍ୟରେ ଗ୍ରାମ ଓ ସହରଗୁଡ଼ିକରେ ପହଞ୍ଚିବା ଅତ୍ୟନ୍ତ ଜରୁରୀ ବୋଲି ମୋଦି କହିଛନ୍ତି। ଗୋଟିଏ ଜିଲ୍ଲା ଗୋଟିଏ ଉତ୍ପାଦ ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଯୋଜନା ଦ୍ୱାରା ଚାଷୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ଲାଭ ପାଇପାରୁଛନ୍ତି ଓ ସେମାନଙ୍କର ଆୟରେ ବୃଦ୍ଧି ହୋଇଛି। ସେପ୍ଟେମ୍ବର ମାସକୁ କୁପୋଷଣ ବିରୋଧୀ ଲଢ଼େଇ ପାଇଁ ଉତ୍ସର୍ଗୀକୃତ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଅନେକ ପ୍ରଶଂସନୀୟ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଦେଶରେ ଚଳିତ ମାସରେ ଭକ୍ତି ଓ ଉତ୍ସାହର ସହ ଗଣେଶ ଉତ୍ସବ ପାଳନ କରାଯାଇଛି। ଥାଇଲାଣ୍ଡର ପାନ୍ଥୋନ୍ ଥିର୍ ଖାନୁନ୍ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଆସ୍ଥା, କଳା ଏବଂ ସାଂସ୍କୃତିକ ପରମ୍ପରା ଅନ୍ୟ ଦେଶଗୁଡ଼ିକର ମଧ୍ୟ ଲୋକପ୍ରିୟତା ହାସଲ କରୁଛି। ନିଜର ଅଭିଭାଷଣ ଶେଷ କରିବା ସମୟରେ ଶ୍ରୀ ମୋଦି ଶ୍ରୋତାମାନଙ୍କୁ ପ୍ରେରଣାଦାୟକ କାହାଣୀଗୁଡ଼ିକର ଆଦାନ ପ୍ରଦାନ ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ। ଆଗାମୀ ପର୍ବପର୍ବାଣୀଗୁଡ଼ିକ ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ଆନନ୍ଦ ଉତ୍ସାହର ସହ ପାଳନ କରିବାକୁ ନାଗରିକମାନଙ୍କୁ ପ୍ରଧାନମନ୍ତ୍ରୀ କହିବା ସହ ଶୁଭେଚ୍ଛା ଜଣାଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଭାରତ ଆଗାମୀ 10, 20 ଏବଂ 25 ବର୍ଷର ଯୁଦ୍ଧ କୌଶଳକୁ ଲକ୍ଷ୍ୟ କରି ଦକ୍ଷତା ନିର୍ମାଣ କରିଛି। ଏକ ଆତ୍ମନିର୍ଭର ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରତିରକ୍ଷା ଇକୋସିଷ୍ଟମ ନିର୍ମାଣ କରିବା ଲକ୍ଷ୍ୟରେ ଭାରତ ଆଗେଇ ଚାଲିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ସିଂହ କହିଛନ୍ତି, ଭାରତ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ଆମଦାନୀ ଉପରେ ଧ୍ୟାନ କେନ୍ଦ୍ରିତ ନ କରି ନୂତନ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିବା ଉଚିତ। ପ୍ରତିରକ୍ଷା କ୍ଷେତ୍ରର ସଫଳତାକୁ ଉଲ୍ଲେଖ କରି ସେ କହିଛନ୍ତି, ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇଛି। ଦେଶର ପ୍ରତିରକ୍ଷା ଅଧିଗ୍ରହଣ ବଜେଟ୍ର 75% ଘରୋଇ ପ୍ରତିରକ୍ଷା ଶିଳ୍ପରୁ ଅଧିଗ୍ରହଣ ହୋଇଛି, ଯାହାର ମୂଲ୍ୟ 1,39,000 କୋଟିରୁ ଉର୍ଦ୍ଧ୍ୱ ରହିଛି।
2: ଡିଫେନ୍ସ ସେକ୍ଟର ମେ ସେଲ୍ଫ ରିଲାଏନ୍ସ କୁ ବଢ଼ାବା ଦେନେ କେ ଲିଏ ହମାରି ସେନାଓ ଦ୍ୱାରା 5 ପଜିଟିଭ ଇଣ୍ଡିଜନାଇଜେସନ ଲିଷ୍ଟ ଜାରି କି ଗଈ ଔର ଇନମେ ଶାମିଲ ଡିଫେନ୍ସ ଇକ୍ୱିପମେଣ୍ଟ वेपन सिस्टम्स और प्लेटफॉर्म्स की कुल संख्या अप्रॉक्सिमेटली 509 है और इनका प्रोडक्शन अब अनिवार्य रूप से भारत की धरती पर ही किया जा रहा है। हमारी फिलॉसफी बहुत ही सिंपल है, जो भारत में बन सके।
0: ଲୋକମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ବୃଦ୍ଧି ତଥା ପର୍ଯ୍ୟଟନ କ୍ଷେତ୍ରରେ ଆର୍ଥିକ ବିକାଶକୁ ଗୁରୁତ୍ୱ ପ୍ରଦାନ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପର୍ଯ୍ୟଟନର ନୂତନ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ଗାନ୍ଧି ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଦେଲେ ଆହ୍ୱାନ। ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟନ ବିକାଶରେ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଏବଂ ଦକ୍ଷିଣ ପୂର୍ବ ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ 8ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ପଷ୍ଟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣମୂଳକ ଓ ପ୍ରେରଣାଦାୟୀ ପ୍ରୟାସ ସମ୍ପର୍କରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି, ଯାହାର ଫଳାଫଳ ଦେଖିବାକୁ ମଧ୍ୟ ମିଳିଛି। 2016 ସେପ୍ଟେମ୍ବର 28 ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍କୁ 10 ବର୍ଷ ପୂରଣ ହେବାକୁ ଯାଉଛି। ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ଠାରୁ ଅପରେସନ୍ ସିନ୍ଦୁର ପର୍ଯ୍ୟନ୍ତ ଭାରତ ଆତଙ୍କବାଦ ବିରୋଧରେ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: बीते एक दशक में बालाकोट की एयर स्ट्राइक से लेकर ऑपरेशन सिंदूर तक भारत ने बार बार ये स्पष्ट संदेश दिया है कि अगर आतंकवादी भारत पर आंख उठाएंगे तो उसका करारा जवाब दिया जाएगा। आतंकवादी हमलों ने भारत को लंबे समय तक चोट पहुंचाई है। पहले भी हर आतंकी हमले के बाद पाकिस्तान पर कार्रवाई की मांग होती थी। अब आज का भारत आतंकवाद के खिलाफ जीरो टॉलरेंस पॉलिसी लेकर चल रहा है।
0: ଜନଗଣନା ସମ୍ପର୍କରେ ଶ୍ରୀ ମୋଦି କହିଛନ୍ତି, ଏହା ଦେଶର ପ୍ରଗତି ଓ ଉନ୍ନତ ଭବିଷ୍ୟତର ଯୋଜନା ପାଇଁ ଅତ୍ୟନ୍ତ ଜରୁରୀ। ଏଥିରେ ପ୍ରତ୍ୟେକ ନାଗରିକଙ୍କ ଅଂଶଗ୍ରହଣ ଜନକଲ୍ୟାଣ ପାଇଁ ଯୋଜନାଗୁଡ଼ିକୁ ମାର୍ଗଦର୍ଶନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ପ୍ରାୟ ଶେଷ ହୋଇଛି ଏବଂ 32 କୋଟିରୁ ଅଧିକ ପରିବାରର ତଥ୍ୟ ରେକର୍ଡ ହୋଇସାରିଛି। ମୋବାଇଲ୍ ମାଧ୍ୟମରେ ନିଜେ ଜନଗଣନା ତଥ୍ୟ ପଞ୍ଜୀକରଣ କରିବା ସୁବିଧାର ଲାଭ ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 2 ଅକ୍ଟୋବର ଗାନ୍ଧି ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଶ୍ରୀ ମୋଦି କହିଛନ୍ତି। ବିଭିନ୍ନ ରାଜ୍ୟରେ ଯୁବବର୍ଗଙ୍କ ଦ୍ୱାରା ନଦୀ, ପୁରାତନ କୂପ ଓ ସମୁଦ୍ରତଟ ସଫେଇ ଭଳି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
1: କିଛି ଦିନ ବାଦ 2 ଅକ୍ଟୋବର ପୂଜ୍ୟ ବାପୁ କି ଜୟନ୍ତୀ କା ଦିନ ବାପୁ ନେ ହମେ ଜୀବନ କେ ବହୁତ ସେ ମନ୍ତ୍ର ଦିଏ ସ୍ୱଚ୍ଛତା ଭି ଉନମେ ସେ ଏକ। हाल के दिनों में मैंने कहीं मध्य प्रदेश में कुछ नौजवान नदी की सफाई का काम कर रहे हैं, उनके छोटे से प्रयास में पूरा समाज जुट रहा है। ऐसे ही आंध्र प्रदेश में युवा पुरानी बावड़ियों और कुओं की सफाई कर रहे हैं। इससे हमारी पुरानी धरोहरों उसे फिर से संवारने का काम हो रहा है, स्वच्छता से सेवा कर रहे हैं।
0: ମନ୍ କି ବାତ୍ରେ ଶ୍ରୀ ମୋଦି ପରିବେଶ ସୁରକ୍ଷା ପ୍ରସଙ୍ଗରେ ଆସାମର ସୋନାଇ ରୂପାଇ ବନ୍ୟପ୍ରାଣୀ ଅଭୟାରଣ୍ୟରେ ହାତୀମାନଙ୍କ ପୁନରାଗମନ ଏବଂ ପିଗ୍ମି ହଗ୍ ସଂରକ୍ଷଣର ଉଦାହରଣ ଦେଇଛନ୍ତି। ସୁନ୍ଦରବନର ମହିଳାମାନେ ହେନ୍ତାଳବନ ସୃଷ୍ଟି କରି ପରିବେଶ ସୁରକ୍ଷା ସହ ଜୀବିକାର ମାଧ୍ୟମ ସୃଷ୍ଟି କରୁଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଚାଲିଥିବା ନିଶାମୁକ୍ତ ଯୁବ ଅଭିଯାନରେ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି।
1: युवाओं ने नशे से दूर रहने की प्रतिज्ञा ली और इस संदेश को दूसरों तक पहुंचाने की जिम्मेदारी भी ली। ये सब हो रहा है नशा मुक्त युवा अभियान के तहत। इसमें माई भारत के वॉलंटियर शामिल है और जागरूकता के कार्यक्रम हुए हैं। नशा मुक्ति का संदेश, हमारे युवा खुद इस संदेश को आगे बढ़ा रहे। माई भारत पर एंथेम, स्लोगन राइटिंग और नुक्कड़ नाटक जैसी अलग अलग प्रतियोगिताएं हुई है।
0: ଗ୍ରାମାଞ୍ଚଳରୁ କ୍ରୀଡ଼ା ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପୋଷଣ ମାସ ଅବସରରେ ବିଭିନ୍ନ ରାଜ୍ୟରେ ଚାଲିଥିବା ପୋଷଣ ସଚେତନତା କାର୍ଯ୍ୟକ୍ରମର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି ଗଣେଶ ଉତ୍ସବ ପ୍ରସଙ୍ଗରେ ଥାଇଲାଣ୍ଡରେ ଭଗବାନ

ଦେବଦାସଙ୍କ ଉପାସନା ଓ ଭାରତୀୟ ସଂସ୍କୃତିର ବୃଦ୍ଧି ପାଉଥିବା ପ୍ରଭାବ ସମ୍ପର୍କରେ କହିଛନ୍ତି। ଚଳିତ ବର୍ଷ ଆରମ୍ଭରେ ସୋମନାଥ ସ୍ୱାଭିମାନ ପର୍ବ ଆୟୋଜିତ ହୋଇଥିଲା। ଭାରତର ପରିଚୟ ଧ୍ୱଂସ ପାଇଁ ଉଦ୍ୟମ କରୁଥିବା ଲୋକ ଆଜି ନାହାନ୍ତି, କିନ୍ତୁ ସମୁଦ୍ରକୂଳରେ ଭବ୍ୟ ଭାବରେ ଦଣ୍ଡାୟମାନ ହୋଇଥିବା ସୋମନାଥ ମନ୍ଦିର ଆଜି ମଧ୍ୟ ଦେଶର ଗୌରବ ଓ ସ୍ୱାଭିମାନର ପ୍ରତୀକ ହୋଇ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗରୁ ରାଜ୍ୟର ବନ୍ୟା ପ୍ରଭାବିତ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ କୋରାପୁଟର କୋଟପଡ଼ା ଅଞ୍ଚଳ ଗସ୍ତରେ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ଏହି ଗସ୍ତରେ ଯାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପର୍ଯ୍ୟଟନର ବିକାଶରେ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ ବାର୍ତ୍ତା ନେଇ ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଉଛି। 1980 ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ଆଜିର ଦିନକୁ ବିଶ୍ୱବ୍ୟାପୀ ପାଳନ କରାଯାଇ ଆସୁଛି। ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ପରିଚିତ କରିବା ପାଇଁ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଶୁଭେଚ୍ଛା ଜଣାଇ କହିଛନ୍ତି, ଓଡ଼ିଶାର କାଳଜୟୀ ଐତିହ୍ୟ, ପରମ୍ପରା, ବିବିଧ ପ୍ରାକୃତିକ ଦୃଶ୍ୟପଟ୍ଟ ଓ ଜୀବନ୍ତ ସଂସ୍କୃତି ପର୍ଯ୍ୟଟକମାନଙ୍କୁ ଅସଂଖ୍ୟ ଅନୁଭୂତିର ସୁଯୋଗ ପ୍ରଦାନ କରିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରେ ଜୀବନ୍ତ ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ମହାପ୍ରଭୁଙ୍କ କାଳଜୟୀ ପରମ୍ପରା ଓ ଓଡ଼ିଶୀ ନୃତ୍ୟର ମନମୁଗ୍ଧକର ଭଙ୍ଗୀଠାରୁ ଆରମ୍ଭ କରି ପଟ୍ଟଚିତ୍ର, ଢେମ୍ସା ନୃତ୍ୟ ଓ ପର୍ବପର୍ବାଣୀ ଏକ ସମୃଦ୍ଧ ଐତିହ୍ୟର ସ୍ୱାକ୍ଷର ବହନ କରୁଛି। ଏହି ଅବସରରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟର ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସନ୍ଧ୍ୟାରେ ଖଣ୍ଡଗିରି ଓ ଉଦୟଗିରିରେ ଆଲୋକ ଓ ଶବ୍ଦ ପ୍ରଦର୍ଶନୀର ମଧ୍ୟ ଲୋକାର୍ପଣ ହେବ। ଆନ୍ତର୍ଜାତିକ ପର୍ଯ୍ୟଟନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ନୟାଗଡ଼ ପ୍ରମୋ ଦୌଡ଼ ଆୟୋଜିତ ହୋଇଛି। ନୟାଗଡ଼ ସହରସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରୁ ଏହି ଦୌଡ଼ ଆରମ୍ଭ ହୋଇ ନୟାଗଡ଼ ଷ୍ଟାଡିୟମରେ ଶେଷ ହୋଇଥିଲା। ଜିଲ୍ଲାର ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରଚାର ପ୍ରସାର, ଯୁବପିଢ଼ିଙ୍କ ମଧ୍ୟରେ ପର୍ଯ୍ୟଟନ ପ୍ରତି ଆଗ୍ରହ ବୃଦ୍ଧି ତଥା କ୍ରୀଡ଼ା ଓ ନିୟମିତ ଶାରୀରିକ ବ୍ୟାୟାମ ପ୍ରତି ସଚେତନତା ସୃଷ୍ଟି ଏହି ଦୌଡ଼ର ପ୍ରମୁଖ ଉଦ୍ଦେଶ୍ୟ ଥିଲା। 250 ଅଧିକ ଛାତ୍ରଛାତ୍ରୀ, କ୍ରୀଡ଼ାପ୍ରେମୀ ଓ ସାଧାରଣ ଜନତା ଦୌଡ଼ରେ ଅଂଶଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲାରେ ମଧ୍ୟ ଓଏମ୍ସି ପୁରୀ କୋଷ୍ଟାଲ ମାରାଥନ ଅନ୍ତର୍ଗତ ପ୍ରମୋ ଦୌଡ଼ ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଅମ୍ବାଗୁଡ଼ାସ୍ଥିତ ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ଅନୁଷ୍ଠିତ ଦୌଡ଼ରେ କ୍ରୀଡ଼ାବିତ୍, କ୍ରୀଡ଼ାପ୍ରେମୀ ଓ ଯୁବବର୍ଗ ଅଂଶଗ୍ରହଣ କରିଥିଲେ। ପୁରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ଅନୁଷ୍ଠିତ ଆନ୍ତର୍ଜାତିକ ପର୍ଯ୍ୟଟନ ଦିବସ ଅବସରରେ ପୁରୀ ସହରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାକୁ ଅତିଥିମାନେ ଆହ୍ୱାନ ଦେଇଛନ୍ତି। ଆୟୋଜିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ପର୍ଯ୍ୟଟନ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନୂଆପଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପର୍ଯ୍ୟଟନସ୍ଥଳୀର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବିଜେବି ଉଚ୍ଚ ବିଦ୍ୟାଳୟ ପରିସରରେ ପର୍ଯ୍ୟଟନ ଦିବସ ପାଳନ ଅବସରରେ ପ୍ରମୋ ମାରାଥନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିମାନେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆହ୍ୱାନ ଦେବା ସହ ପର୍ଯ୍ୟଟନସ୍ଥଳୀଗୁଡ଼ିକର ସ୍ୱଚ୍ଛତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ପୁଲିସ୍ କର୍ମଚାରୀମାନେ ନିଷ୍ଠା, ଶୃଙ୍ଖଳା ଓ ଦାୟିତ୍ୱବୋଧ ସହ କର୍ତ୍ତବ୍ୟ ସମ୍ପାଦନ କରି ଜନସାଧାରଣଙ୍କ ସେବା କରିବାକୁ ମହାନିର୍ଦ୍ଦେଶକ ବିନୋତୋଷ ମିଶ୍ର ଆହ୍ୱାନ ଦେଇଛନ୍ତି। ଆଜି ଝାରସୁଗୁଡ଼ା ସଶସ୍ତ ପୁଲିସ୍ ପ୍ରଶିକ୍ଷଣ କେନ୍ଦ୍ରରେ 26ତମ କନେଷ୍ଟବଳ ଓ ସିପାହୀ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ମିଶ୍ର କହିଛନ୍ତି, କନେଷ୍ଟବଳମାନେ ହେଉଛନ୍ତି ପୁଲିସ୍ ବାହିନୀର ମେରୁଦଣ୍ଡ ସଦୃଶ। ପ୍ରଶିକ୍ଷଣ ଉପଲବ୍ଧ ଜ୍ଞାନ ଏବଂ କୌଶଳକୁ କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ କରିବାକୁ ସେ ପୁଲିସ୍ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଦୀକ୍ଷାନ୍ତ ସମାରୋହରେ 1009 ପ୍ରଶିକ୍ଷାର୍ଥୀ ପ୍ରଶିକ୍ଷଣ ସମାପ୍ତ କରିଛନ୍ତି। ଆଶ୍ୱିନ କୃଷ୍ଣ ପ୍ରତିପଦା ଅବସରରେ ଆଜିଠାରୁ ଆସନ୍ତା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ବା ଅପରପକ୍ଷ ଭାବେ ପାଳନ କରାଯାଉଛି। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଏହି 15 ପର୍ଯ୍ୟନ୍ତ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଥାଏ। ଶ୍ରୀକ୍ଷେତ୍ର ପୁରୀର ତୀର୍ଥ ପୁଷ୍କରିଣୀରେ ପିତୃପକ୍ଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ ଓ ପିଣ୍ଡଦାନ ଲାଗି ଭିଡ଼ ପରିଲକ୍ଷିତ ହୋଇଛି। ପାଣିପାଗ କେନ୍ଦ୍ରୀୟ ଥାଇଲାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ପୂର୍ବ ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଣ୍ଡାମାନ ଓ ମିଆଁମାର ସଂଲଗ୍ନ ଇରାୱାଡ଼ି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଉତ୍ତର ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଆଡ଼କୁ ଏହା ଅଗ୍ରସର ହେବ। ଉତ୍ତର ପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଉତ୍ତର ଛତିଶଗଡ଼ ଉପରେ ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 8 ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଉପରମୁଣ୍ଡରେ ପ୍ରବଳ

0: ବର୍ଷା ଯୋଗୁଁ ମହାନଦୀ ଓ ଏହାର ଶାଖାନଦୀଗୁଡ଼ିକରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ମହାନଦୀ ଓ ଏହାର ଶାଖାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ। ଲୁଣା କରାଣ୍ଡିଆ ଚିତ୍ରୋତ୍ପଳା କାଠଯୋଡ଼ି ଓ କୁଆଖାଇରେ ମଧ୍ୟ ବନ୍ୟା ଆସିବ। ଦେବୀ କନ୍ଦଳ କୁଶଭଦ୍ରା ଦୟା ଭାର୍ଗବୀ ରାଜୁଆ ମକରାରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା କଟକ ଖୋର୍ଦ୍ଧା ପୁରୀ ଜଗତସିଂହପୁର କେନ୍ଦ୍ରାପଡ଼ା ଆଦି ଜିଲ୍ଲା ପ୍ରଭାବିତ ହେବ ବୋଲି ଶ୍ରୀ ରାଉତ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ୱଷ୍ଟ, ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ଗାନ୍ଧି ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଦେଲେ ଆହ୍ୱାନ। ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଗଞ୍ଜାମ କୋରାପୁଟ ନବରଙ୍ଗପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ। ପର୍ଯ୍ୟଟନ ବିକାଶରେ ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ପର୍ଯ୍ୟଟନ ଦିବସ। ଏବଂ ଦକ୍ଷିଣ ପୂର୍ବ ମିଆଁମାର ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି, ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ 8 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍ରେ।
1: ସମସ୍ତେ ସତର୍କ ରହନ୍ତୁ, ଆମର ଯେଉଁମାନେ ଫିଲ୍ଡରେ ଅଛନ୍ତି

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ପ୍ରସାରଣ ସେବା କେନ୍ଦ୍ର ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00 କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ ଶ୍ରୋତାବନ୍ଧୁ ପ୍ରଚାର କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ର ଗୀତ ରଚନା କରୁଛନ୍ତି ବିପି ପଣ୍ଡା

ଶୁଣିଲେ କେତୋଟି ଭକ୍ତି ଗୀତ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ ସୁଗମ ସଙ୍ଗୀତର କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀ ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

ହ୍ୟାଲୋ ବାରିପଦା ଶ୍ରୋତା ବନ୍ଧୁ, ପ୍ରତ୍ୟେକ ରବିବାର ସକାଳ 8:15 ସକାଳ 9 ପର୍ଯ୍ୟନ୍ତ ପ୍ରଚାରିତ ହେଉଛି ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ହିନ୍ଦୀ ବା ଓଡ଼ିଆ ଚଳଚ୍ଚିତ୍ର ଗୀତ ଉପରେ ଆଧାରିତ। ଆପଣମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ନିଜ ପସନ୍ଦର ଚଳଚ୍ଚିତ୍ର ଗୀତକୁ କାର୍ଯ୍ୟକ୍ରମରେ ସାମିଲ କରିବାକୁ ଚାହୁଁଥିଲେ ପ୍ରତ୍ୟେକ ବୁଧବାର ଅପରାହ୍ନ 4:00-5:00 ମଧ୍ୟରେ ଆମକୁ ଟେଲିଫୋନ୍ କରନ୍ତୁ। ଆମର ଟେଲିଫୋନ୍ ନମ୍ବରଟି ହେଉଛି 06792254105। ନମ୍ବରଟି ଆଉ ଥରେ କହି ରଖୁଛୁ ଶ୍ରୋତା ବନ୍ଧୁ, 07922541405।

ବାଲ୍ୟ ବିବାହ ନିଷେଧ ସୂଚନା ଏତଦ୍ୱାରା ଜନସାଧାରଣ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଏକୋଇଶ ବର୍ଷ ବୟସରୁ କମ୍ ବୟସର ପୁଅ ତଥା ଅଠର ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ଘର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ନିରାମୟ ଜୀବନଯାପନ କରିପାରିବା।

0: ଆଜି ପାଇଁ ସୂଚନା ସମ୍ବାଦ ଏତିକି। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ସବୁ ବ୍ୟାଙ୍କରେ ଅଲଗା ଅଲଗା କେୱାଇସି କାଗଜପତ୍ର, ଗୋଟିଏ ଚାବି ହେଇଥାନ୍ତା କି?
2: ଅଛି ନା ବାପା, ସିକେୱାଇସି ଆଇଡି।
1: ସିକେୱାଇସି ମାନେ?
2: ବ୍ୟାଙ୍କ ଆପଣଙ୍କ କେୱାଇସି ଡିଟେଲ ସିକେୱାଇସି ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14 ଡିଜିଟ ସିକେୱାଇସି ଆଇଡି, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟେ ଜାଗାରେ କେୱାଇସି ଅପଡେଟ ଦ୍ୱାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ ହୋଇଯାଏ।
1: ବାଃ, ଆରବିଆଇ କହେ
2: ସୁରକ୍ଷିତ ବ୍ୟାଙ୍କିଙ୍ଗ ଆଡକୁ ପ୍ରଥମ ପଦକ୍ଷେପ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଜନଗଣନା ଦେଶର ଉନ୍ନତ ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ, ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। ନିଶାମୁକ୍ତ ଯୁବ ଅଭିଯାନରେ ସାମିଲ ହେବାକୁ ଦେଲେ ଆହ୍ୱାନ, ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଥମିକତା ଭିତ୍ତିରେ ସହାୟତା ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ରାଜ୍ୟରେ ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିବେଶ ପାଇଁ 1,000 କୋଟି ଟଙ୍କାର ପ୍ରସ୍ତାବ ଆଗତ, ଏବଂ ଏସୀୟ କ୍ରୀଡ଼ାର ସ୍କ୍ୱାସ୍ ପ୍ରତିଯୋଗିତାରେ ଭାରତକୁ 2 ରୌପ୍ୟ ପଦକ। ଜନଗଣନା ଦେଶର ପ୍ରଗତି ଓ ଉନ୍ନତ ଭବିଷ୍ୟତର ଯୋଜନା ପାଇଁ

0: ଅତ୍ୟନ୍ତ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 138ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣମୂଳକ ଓ ପ୍ରେରଣାଦାୟୀ ପ୍ରୟାସ ସମ୍ପର୍କରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଜନଗଣନାରେ ପ୍ରତ୍ୟେକ ନାଗରିକଙ୍କ ଅଂଶଗ୍ରହଣ ଜନକଲ୍ୟାଣ ପାଇଁ ଯୋଜନାଗୁଡ଼ିକୁ ମାର୍ଗଦର୍ଶନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ପର୍ଯ୍ୟାୟର କାର୍ଯ୍ୟ ପ୍ରାୟ ଶେଷ ହୋଇଛି ଏବଂ 32 କୋଟିରୁ ଅଧିକ ପରିବାରର ତଥ୍ୟ ରେକର୍ଡ ହୋଇସାରିଛି। ମୋବାଇଲ୍ ମାଧ୍ୟମରେ ନିଜେ ଜନଗଣନା ତଥ୍ୟ ପଞ୍ଜୀକରଣ କରିବା ସୁବିଧାର ଲାଭ ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
1: ଜନଗଣନା ହମ୍ ସବକା ରାଷ୍ଟ୍ରୀୟ ଦାୟିତ୍ୱ ହେ। ମୈନେ 15 ଅଗସ୍ତ କୋ ଭି ଦେଶବାସୀ ସେ ଆଗ୍ରହ କିଆ ଥା କି ଇସକେ ଲିଏ ଅପନା ସମୟ ଜରୁର ନିକାଲେ। ଜନଗଣନା କେ ଲିଏ ଅପନୀ ଜାନକାରୀ ସ୍ୱୟଂ ଦର୍ଜ କରନେ କି ୟେ ସୁବିଧା ବହୁତ ଆସାନ ହେ। ଆପ ଅପନେ ମୋବାଇଲ ସେ ହି ଅପନୀ और अपने परिवार की जानकारी दर्ज करा सकते हैं। ये सुविधा हिंदी सहित 16 भाषाओं में उपलब्ध है।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଆତଙ୍କବାଦ ବିରୋଧରେ ଭାରତର ଆଭିମୁଖ୍ୟ ଅତ୍ୟନ୍ତ ସ୍ୱଷ୍ଟ। ଭାରତ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି, ଯାହାର ଫଳାଫଳ ଦେଖିବାକୁ ମଧ୍ୟ ମିଳିଛି। ଆସନ୍ତା ଅକ୍ଟୋବର 2 ତାରିଖ ଗାନ୍ଧି ଜୟନ୍ତୀ ପୂର୍ବରୁ ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ବିଭିନ୍ନ ରାଜ୍ୟରେ ଯୁବବର୍ଗଙ୍କ ଦ୍ୱାରା ନଦୀ, ପୁରାତନ କୂପ ଓ ସମୁଦ୍ର ତଟ ସଫେଇ ଭଳି କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଚାଲିଥିବା ନିଶାମୁକ୍ତ ଯୁବ ଅଭିଯାନ ଅଧିକରୁ ଅଧିକ ଯୁବକ ଯୁବତୀଙ୍କୁ ସାମିଲ ହେବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ପୋଷଣ ମାସ ଅବସରରେ ବିଭିନ୍ନ ରାଜ୍ୟରେ ଚାଲିଥିବା ପୋଷଣ ସଚେତନତା କାର୍ଯ୍ୟକ୍ରମର ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ମନ୍ କି ବାତ୍ରେ ଶ୍ରୀ ମୋଦି ଗଣେଶ ଉତ୍ସବ ପ୍ରସଙ୍ଗରେ ଥାଇଲାଣ୍ଡରେ ଭଗବାନ ଗଣେଶଙ୍କ ଉପାସନା ଓ ଭାରତୀୟ ସଂସ୍କୃତିର ବୃଦ୍ଧି ପାଉଥିବା ପ୍ରଭାବ ସମ୍ପର୍କରେ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଆକାଶମାର୍ଗରୁ ରାଜ୍ୟର ବନ୍ୟା ପ୍ରଭାବିତ ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ଡଙ୍ଗା ସାହାଯ୍ୟରେ କୋରାପୁଟର କୋଟପାଡ ଅଞ୍ଚଳ ଗସ୍ତରେ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳର ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବଣ୍ଟନ, ଉଦ୍ଧାର କାର୍ଯ୍ୟ, ପାନୀୟ ଜଳ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ପ୍ରଭାବିତମାନଙ୍କ ନିକଟରେ ପ୍ରାଥମିକତା ଭିତ୍ତିରେ ଆବଶ୍ୟକ ସହାୟତା ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲା ଚାନ୍ଦିଲି ହାଇସ୍କୁଲରେ ଆଶ୍ରୟ ନେଇଥିବା ପ୍ରଭାବିତ ଲୋକଙ୍କ ସୁବିଧା ଅସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ସହାୟତା କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ସହ ବନ୍ୟାଞ୍ଚଳ ପରିଦର୍ଶନ କରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଭାବିତ ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
2: ରାସ୍ତାଟାକୁ ଟିକେ ଉଚ୍ଚା କଲେ ଲୋକଙ୍କୁ ଏଭଳିଆ ବନ୍ୟା ସମୟରେ ଆଉ ଡିସ୍କନେକ୍ଟେଡ୍ ହେବ ନାହିଁ, ତାର ପାଇଁ ମଧ୍ୟ ଜିଲ୍ଲାପାଳ ଏବଂ ଏସ୍ଆର୍ସିଙ୍କୁ ଆମେ ନିର୍ଦ୍ଦେଶ ଦେଇଛୁ। ଜିଲ୍ଲାପାଳଙ୍କୁ ଆମେ ରିପୋର୍ଟ ମାଗିଛୁ, ସମସ୍ତ ଜିଲ୍ଲାପାଳ ତାଙ୍କ ରିପୋର୍ଟ ପ୍ରଦାନ କଲା ପରେ ଆମେ ଯାହା ଯାହା ଆବଶ୍ୟକ ଅଛି ପ୍ରାଥମିକତା ଦେଇକରି ଆମେ ତାକୁ କରିବୁ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ 1000 କୋଟି ଟଙ୍କାର ଉଚ୍ଚ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ନିବେଶ ପାଇଁ ସିଲିକନ୍ ଭ୍ୟାଲି ସଂସ୍ଥା ଫାର୍ମ ଏକ୍ସ ପକ୍ଷରୁ ରାଜ୍ୟ ସରକାରଙ୍କ ନିକଟରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଫାର୍ମ ଏକ୍ସର ମୁଖ୍ୟ ପରିଚାଳନା ଅଧିକାରୀଙ୍କ ସହ ଏକ ପ୍ରତିନିଧିମଣ୍ଡଳୀ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱାରୋପ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି କୃଷି ଉତ୍ପାଦନ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା, ସେମି କଣ୍ଡକ୍ଟର ଏବଂ ଇଲେକ୍ଟ୍ରିକ୍ ଯାନ ଭଳି ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଦ୍ୱାରା ଓଡ଼ିଶାର ଯୁବବର୍ଗଙ୍କ ପାଇଁ ଉଚ୍ଚ ଦକ୍ଷତା ସମ୍ପନ୍ନ ନିଯୁକ୍ତି ସୃଷ୍ଟି ହେବା ସହ ସ୍ମାର୍ଟ କୃଷି କାର୍ଯ୍ୟକ୍ରମ ପ୍ରତିଷ୍ଠା କରାଯିବ, ଯାହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 4000 ଉର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ପର୍ଯ୍ୟଟନର ବିକାଶ ପ୍ରଯୁକ୍ତିବିଦ୍ୟା ଓ କୃତ୍ରିମ ବୁଦ୍ଧିମତା ଆଧାରିତ ଜାତିସଂଘ ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ଆଜିର ଦିନକୁ ବିଶ୍ୱବ୍ୟାପୀ ପାଳନ ସହାୟତା ନିମନ୍ତେ ଏସ୍ବିଆଇ ସହ ଐତିହ୍ୟ ପର୍ଯ୍ୟଟନର ବିକାଶକୁ ନେଇ ଏଏସ୍ଆଇ ସହ ସାହସିକ ପର୍ଯ୍ୟଟନ ପ୍ରୋହାହନ ପାଇଁ ଇଣ୍ଡିଆନ୍ କାୟାକିଂ ଆଣ୍ଡ କାନୋଇଂ ଆସୋସିଏସନ୍ ସହ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଭାଗିଦାରୀ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ସହ ନୂତନ ରୋଜଗାର ସୁଯୋଗ ସୃଷ୍ଟି କରିବ ବୋଲି ଉପମୁଖ୍ୟମନ୍ତ୍ରୀ

କାଟାମାରାନ୍ର ଶୁଭାରମ୍ଭ କରାଯାଇଛି। ଚିଲିକା ହ୍ରଦର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ଆଧୁନିକ ପରିବେଶ ଅନୁକୂଳ ପର୍ଯ୍ୟଟନର ଏହି ନୂଆ ପଦକ୍ଷେପ ପର୍ଯ୍ୟଟକଙ୍କ ଯାତାୟତକୁ ଆହୁରି ସୁଯୋଗ ଓ ସୁବିଧାଜନକ କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଓଡ଼ିଶା ଭ୍ରମଣର ଅନୁଭୂତିକୁ ଆହୁରି ସମୃଦ୍ଧ କରିବା ପାଇଁ ଲକ୍ଜରୀ କୋଚ୍ର ଶୁଭାରମ୍ଭ କରାଯାଇଛି। ଓଡ଼ିଶା ହୋମ୍ଷ୍ଟେ ଏଷ୍ଟାବ୍ଲିସ୍ମେଣ୍ଟ ଯୋଜନା ଅଧୀନ

0: ଭାରତୀୟ ସଂସ୍କୃତିରେ ନଦୀକୁ ଖୁବ୍ ଗୁରୁତ୍ୱ ଦିଆଯାଇଛି। କୃଷି, ମତ୍ସ୍ୟ, ଗମନାଗମନ ସହ ଦେବ ଆରାଧନାରେ ମଧ୍ୟ ନଦୀର ପ୍ରମୁଖ ଭୂମିକା ଉଲ୍ଲେଖନୀୟ। ଦେଶରେ ପ୍ରାୟ ସମସ୍ତ ପ୍ରମୁଖ ନଦୀକୁ ମା ଏବଂ ଦେବୀ ଭାବରେ ସମ୍ମାନ ଦିଆଯାଏ। ନଦୀକୂଳ ସଭ୍ୟତାର ଜନ୍ମଭୂମି କହିଲେ ଅତ୍ୟୁକ୍ତି ହେବ ନାହିଁ। ତଥାପି ପ୍ରଦୂଷଣ ଏବଂ ବିଭିନ୍ନ କାରଣରୁ ନଦୀ ଏବେ ବିପଦରେ। ଏଥିପାଇଁ ସଚେତନ କରିବା ଲାଗି ପ୍ରତିବର୍ଷ ସେପ୍ଟେମ୍ବର ମାସ ଚତୁର୍ଥ ରବିବାର ଦିନ ପାଳନ କରାଯାଉଛି ନଦୀ ଦିବସ। ଆଜି ଏହି ନଦୀ ଦିବସରେ ନଦୀର କେତେକ ସ୍ୱାତନ୍ତ୍ର୍ୟ ସମ୍ପର୍କରେ ଆସନ୍ତୁ ଜାଣିବା। ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମ ସମ୍ପର୍କରେ ଜଣାଥିବ। ବିଭିନ୍ନ ନଦୀର ତ୍ରିବେଣୀକୁ ଖୁବ୍ ପବିତ୍ର ସ୍ଥାନ ଭାବେ ଗ୍ରହଣ କରାଯାଇଛି। ତେବେ ଉତ୍ତରାଖଣ୍ଡର ଡେରାଡୁନ୍ ଜିଲ୍ଲା ଅନ୍ତର୍ଗତ କାଲ୍ସି ବିକାଶନଗର ବ୍ଲକ ଅନ୍ତର୍ଗତ ହରିପୁରଠାରେ ବିଶ୍ୱର ଏକମାତ୍ର ଚତୁର୍ବେଣୀ ରହିଥିବା କୁହାଯାଏ। ଏଠାରେ ମୁଖ୍ୟ ଯମୁନା ନଦୀ ସହିତ ତମସା ବା ଟୋମ୍ସ ନଦୀ, ଅମଲାୱା ନଦୀ, ନୌରା ନଦୀ ବା ଅଗଲାଡ ନଦୀ ମିଶିଛି। ଉତ୍ତରକାଶୀ ଜିଲ୍ଲାର ଯମୁନୋତ୍ରୀ ଗ୍ଲାସିୟରରୁ ଯମୁନା ନଦୀ ବାହାରିଥିବା ବେଳେ ରାଜ୍ୟର ଏକ ପାହାଡ଼ି ନଦୀ ତମସା ଯମୁନାର ସବୁଠାରୁ ବଡ଼ ସହାୟକ ନଦୀ ଭାବେ ପରିଚିତ। ଡେରାଡୁନ୍ର ଚକ୍ରାତା ପାହାଡ଼ରୁ ଅମଲାୱା ନଦୀ ଏବଂ ଟିହରି ଗଡ଼ୱାଲ ଜିଲ୍ଲାରୁ ଅଗଲାଡ ପ୍ରବାହିତ ହୋଇଛି। ପୁରୁଣା କାଳରୁ ହରିପୁର ଏକ ବିଭବଶାଳୀ ଏବଂ ପବିତ୍ର ତୀର୍ଥ ତଥା ଯଜ୍ଞଭୂମି ଭାବେ ପରିଚିତ ଥିଲା, ଯାହା ପରବର୍ତ୍ତୀ ସମୟରେ ବିଭିନ୍ନ ବିପର୍ଯ୍ୟୟ ଯୋଗୁଁ ନିଜର ପରିଚୟ ହରାଇଥିଲା। ତେବେ ନିକଟରେ ଉତ୍ତରାଖଣ୍ଡ ସରକାର ଏହି ବିରଳ ଓ ପବିତ୍ର ସ୍ଥାନରେ ଯମୁନା ଘାଟ ଲୋକାର୍ପଣ କରିଛନ୍ତି। ସ୍ୱିଜରଲ୍ୟାଣ୍ଡର ରାଜଧାନୀ ବର୍ନଠାରେ ଖରାଦିନେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳେ। ଅଫିସ୍ ଫେରନ୍ତା ଛାତ୍ର ତଥା ଅନ୍ୟ ଲୋକମାନେ ନିଜ ବ୍ୟାଗ୍ ଓ ଅନ୍ୟ ସାମଗ୍ରୀ ୱାଟରପ୍ରୁଫ୍ ବ୍ୟାଗ୍ରେ ରଖି ସନ୍ତରଣ ଉପଯୋଗୀ ପୋଷାକ ପିନ୍ଧି ଆରେ ନଦୀକୁ ଡିଆଁ ମାରନ୍ତି। ଅସଲରେ ଏହା ସେମାନଙ୍କର ଘରକୁ ଫେରିବା ଲାଗି ଥଣ୍ଡା ଏବଂ ମାଗଣା ବାଟ ହୋଇଥାଏ। ବ୍ୟାଗ୍ ସହିତ ଏହି ଲୋକମାନେ ବି ଜଳଧାରାରେ ଭାସି ଭାସି ନିଜ ନିଜ ସ୍ଥାନକୁ ଚାଲିଆସନ୍ତି। ଏହାକୁ ସେମାନେ ରିଭର କମ୍ୟୁଟ୍ ବା ନଦୀପଥରେ ଯାତ୍ରା ବୋଲି କହିଥାନ୍ତି। ଆରେ ନଦୀ ପୁରୁଣା ବର୍ନ ସହରର ଚାରିପଟେ ବୁଲିଥିବା ବେଳେ ଲୋକମାନେ ଭାସି ମଧ୍ୟ ମାନ୍ୟତା ପାଇଛି। ତେବେ ଦ୍ରୁତ ଜଳପ୍ରବାହ ସମୟରେ ପ୍ରଶାସନ ଲୋକମାନଙ୍କୁ ନଦୀକୁ ଯିବା ନିଷେଧ କରିଥାଏ। ଦେଶରେ ଏମିତି ଏକ ଅଦ୍ଭୁତ ସ୍ଥାନ ଅଛି ଯେଉଁଠି ଦୁଇଟି ନଦୀ ସଙ୍ଗମରେ ସୃଷ୍ଟି ହୋଇଛି ଦେଶର ମାନଚିତ୍ର। ଭାରତ ଏହି ସ୍ଥାନରେ ଦୁଇଟି ନଦୀ ବ୍ରହ୍ମପୁତ୍ର ଏବଂ ଚମ୍ପାବତୀର ସଙ୍ଗମ ହୋଇଛି। ବଙ୍ଗାଇଗାଁ ଗୌହାଟୀ ସହରଠାରୁ ପ୍ରାୟ 180 କିଲୋମିଟର ପ୍ରସିଦ୍ଧ ଜିନିଷ ରହିଛି। ତେବେ ସାମାଜିକ ଗଣମାଧ୍ୟମରେ ଭାରତର ମାନଚିତ୍ର ପରି ଦେଖାଯାଉଥିବା ଏହି ଭୂଖଣ୍ଡର ଫଟୋ ଖୁବ୍ ଭାଇରାଲ ହେଉଛି। ଏହି ଭୂଖଣ୍ଡର ନିମ୍ନ ଭାଗ ଭାରତୀୟ ଉପକୂଳ ଲାଗୁଥିବା ବେଳେ ଦେଖାଯାଉଛି। ଏହାର ଫଟୋ ଭାଇରାଲ ହେବା ପରେ ଅନେକ ପର୍ଯ୍ୟଟକ ଏହି ସୁନ୍ଦର ସ୍ଥାନ ଭ୍ରମଣରେ ଯାଉଛନ୍ତି। ଭାରତର ଅଧିକାଂଶ ନଦୀ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୁଏ, କିନ୍ତୁ ପ୍ରବାହିତ ହୋଇ ଆରବ ସାଗରରେ ମିଶିଛି ଏବଂ ଦେଶକୁ ଦୁଇ ଭାଗରେ ବିଭକ୍ତ କରିଛି। ଏହା ହେଉଛି ନର୍ମଦା ନଦୀ। ଗଙ୍ଗା ସହିତ ଅନ୍ୟ ନଦୀ ସମୂହ ପଶ୍ଚିମରୁ ପୂର୍ବକୁ ପ୍ରବାହିତ ହୋଇ ବଙ୍ଗୋପସାଗରରେ ପଡ଼ିଥାନ୍ତି, କିନ୍ତୁ ନର୍ମଦା ନଦୀ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହୋଇ ଆରବ ସାଗରରେ ପଡ଼ିଥାଏ। ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ ନର୍ମଦା ନଦୀ ଏକ ବିଶେଷ ସ୍ଥଳରେ ସୋନଭଦ୍ର ନଦୀଠାରୁ ଅଲଗା ହୋଇଛି। ବିପରୀତ ଦିଗରେ ପ୍ରବାହିତ ହେବାର ସବୁଠାରୁ ବଡ଼ କାରଣ ହେଉଛି ରିଫ୍ଟ ଉପତ୍ୟକା, ଯାହାର ଅର୍ଥ ଯେଉଁ ଦିଗରେ ନଦୀ ପ୍ରବାହିତ ହୋଇଥାଏ ଏହାର ଢାଲୁ ଏହାର ବିପରୀତ ଦିଗରେ ରହିଥାଏ। ଏହି କାରଣରୁ ନର୍ମଦା ନଦୀର ପ୍ରବାହ ପୂର୍ବରୁ ପଶ୍ଚିମ ଦିଗକୁ ହୋଇଛି। ଏହି ଭୌଗୋଳିକ ସ୍ଥିତି ଯୋଗୁଁ ନର୍ମଦାକୁ ଅନେକ ସମୟରେ ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଏକ ପ୍ରାକୃତିକ ବିଭାଜନ ରେଖା ଭାବେ ବର୍ଣ୍ଣନା କରାଯାଏ। ଏହା ମଧ୍ୟପ୍ରଦେଶରେ ବହୁତ ଦୂର ପର୍ଯ୍ୟନ୍ତ ପ୍ରବାହିତ ହେଉଛି, ମହାରାଷ୍ଟ୍ରର ସୀମାକୁ ସ୍ପର୍ଶ କରି ଗୁଜରାଟରେ ପ୍ରବେଶ କରିଛି ଏବଂ ଶେଷରେ ଭରୁଚ ନିକଟ ଖମ୍ବାଟ ଉପସାଗର ଦେଇ ଆରବ ସାଗରରେ ମିଶିଛି। ନର୍ମଦା ନଦୀକୁ ଅନେକ ସ୍ଥାନରେ ମୋକ୍ଷଦାୟିନୀ ମଧ୍ୟ କୁହାଯାଏ।
1: ଆକାଶବାଣୀ କଟକ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ।
2: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣନ୍ତୁ। ପରିବେଷଣ କରୁଛନ୍ତି ବାଗାଇଚରଣ।

ପରବର୍ତ୍ତୀ ଗୀତଟି ଜଙ୍ଗଲରୁ ମିଳୁଥିବା ଏକ ପ୍ରକାର କାଠକୁ ଜାଳି ସେହି ପାଉଁଶରେ ଲୁଗାପଟାକୁ ସଫା କରି ପିନ୍ଧନ୍ତି ଏବଂ ଅତି ସୁନ୍ଦର ଦେଖାଯାଇଥାନ୍ତି।

0: ବାଗାଇଚର ହାସ୍ତା ଏବଂ ତାଙ୍କର ସାଥୀ କଳାକାରମାନଙ୍କ ଦ୍ୱାରା ପରିବେଷିତ ସାନ୍ତାଳ ସମ୍ପ୍ରଦାୟର ଗୀତ ଶୁଣିଲେ। ସାଥୀମାନେ ହେଲେ ସୁଧୀର ଚନ୍ଦ୍ର ମାର୍ଣ୍ଡି, ଉଦୟ ସରେନ, ଅର୍ଜୁନ ଚରଣ ସରେନ, ଫୁଲମଣି ମାର୍ଣ୍ଡି, ଫୁଲମଣି ହାସ୍ତା, ଦାସମାତ କିସ୍କୁ, ବୁଧୁରାମ ଟୁଡୁ, ମଦନ ହାସ୍ତା ଏବଂ ଧୀରେନ ସରେନ।
1: ଶୁଣିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ। ଓଡ଼ିଆରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ୱଜନଗଣନା ପ୍ରକ୍ରିୟାରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ 1,500 କୋଟି ଟଙ୍କାର ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାବରମତୀ ଷ୍ଟେସନଠାରୁ ଦେଶର ପ୍ରଥମ ଏଲ୍ଏନ୍ଜି ଚାଳିତ ଟ୍ରେନ୍ର କଲେ ଶୁଭାରମ୍ଭ। କଙ୍ଗର କିଭୁ ହ୍ରଦରେ ଜାହାଜ ବୁଡ଼ି 12 ଜଣଙ୍କର ମୃତ୍ୟୁ, ଅନେକ ନିଖୋଜ। ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଆଜି 4 ରୌପ୍ୟ ପଦକ ବିଜୟୀ ହେବା ସହ ପଦକ ସଂଖ୍ୟା 37 ବୃଦ୍ଧି। ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ବିରୋଧରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ୍ର 10ମ ବାର୍ଷିକ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଆତଙ୍କବାଦ ବିରୋଧରେ ଭାରତର ସୈନ୍ୟ ସହନଶୀଳ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିଛନ୍ତି। ଦେଶରେ ଚାଲିଥିବା ଜନଗଣନା ପ୍ରକ୍ରିୟା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ଜନଗଣନା

0: ତଥ୍ୟ ରେକର୍ଡ କରାଯାଇଛି। ଲୋକମାନେ sec.census.gov.in ପୋର୍ଟାଲ ବ୍ୟବହାର କରି ମୋବାଇଲ ମାଧ୍ୟମରେ ନିଜେ 16 ଭାଷାରେ ସହଜରେ ସ୍ୱଗଣନା ପ୍ରକ୍ରିୟାରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା 2,60,00,000 ଅଧିକ ଲୋକ ସ୍ୱଗଣନା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ଚଳିତ ବର୍ଷର ପ୍ରାରମ୍ଭରେ ଜାତୀୟ ଗର୍ବର ଏକ ଭବ୍ୟ ଉତ୍ସବ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରିଛି। ହଜାର ବର୍ଷ ପୂର୍ବେ ମହମ୍ମଦ ଗଜନୀ ଦ୍ୱାରା ସୋମନାଥ ମନ୍ଦିର ଧ୍ୱଂସ ହେବା ଏବଂ ଭାରତୀୟ ସଂସ୍କୃତିର ଦୃଢ଼ ସଂକଳ୍ପ ବଳରେ ଏହାର ଭବ୍ୟ ପୁନଃ ନିର୍ମାଣ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ସୋମନାଥ ସ୍ୱାଭିମାନ ପର୍ବର ଗୌରବ ବର୍ଣ୍ଣନା କରିଛନ୍ତି।
1: ଆଜ ସେ 1000 ସାଲ ପହେଲେ 1026 ମହମ୍ମଦ ଗଜନୀ ନେ ପହେଲି ବାର ସୋମନାଥ ମନ୍ଦିର କୁ ବିଧ୍ୱଂସ କିଆ। ଲେକିନ ଯୋ ଲୋକ ସୋମନାଥ କୁ ତୋଡ଼କର ଭାରତ କି ପହଚାନ ମିଟାନେ ଆଏ ଥେ ଆଜ ଉନକା କୋଇ ବଜୁଦ ବି ନହିଁ ଔର ସୋମନାଥ ମନ୍ଦିର ପୁରି ଭବ୍ୟତା କେ ସାଥ ବିଶାଳ ସମୁଦ୍ର କେ କିନାରେ ଭାରତ କୁ ଅମରତା କା ଆଶୀର୍ବାଦ ଦେ ରହା।
0: ମହମ୍ମଦ ଗଜନୀ ଓ ପରେ ଆଲ୍ଲାଉଦ୍ଦିନ ଖିଲିଜୀଙ୍କ ଦ୍ୱାରା ମୋଧେରା ସୂର୍ଯ୍ୟ ମନ୍ଦିର ଧ୍ୱଂସ ହେବା ସତ୍ତ୍ୱେ ଭାରତୀୟଙ୍କ ଦୃଢ଼ ସଂକଳ୍ପ ଯୋଗୁଁ ଏହାର ପୁନଃ ନିର୍ମାଣ ହୋଇଥିଲା। ଆଜି ମୋଧେରା ଦେଶର ପ୍ରଥମ ସମ୍ପୂର୍ଣ୍ଣ ସୌରଚାଳିତ ସୂର୍ଯ୍ୟ ଗ୍ରାମ ପାଲଟିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସ୍ୱଚ୍ଛତା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଅକ୍ଟୋବର 2 ଗାନ୍ଧି ଜୟନ୍ତୀ ଅବସରରେ ଦେଶବ୍ୟାପୀ ଚାଲିଥିବା ନଦୀ କୂଅ ଓ ସମୁଦ୍ରକୂଳ ସଫେଇ କାର୍ଯ୍ୟକ୍ରମରେ ଜନଭାଗିଦାରୀକୁ ଗାନ୍ଧିଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଧାନମନ୍ତ୍ରୀ ଅଭିହିତ କରିଛନ୍ତି। ପଶ୍ଚିମବଙ୍ଗର ସୁନ୍ଦରବନଠାରେ ମହିଳାମାନଙ୍କ ଦ୍ୱାରା ଚିରହରିତ ଜଙ୍ଗଲ ସୃଷ୍ଟିର ପ୍ରୟାସକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ସମସ୍ତଙ୍କୁ ପରିବେଶ ସଂରକ୍ଷଣ କରିବା, ପ୍ରକୃତିର ସନ୍ତୁଳନକୁ ସମ୍ମାନ ଦେବା ଏବଂ ବିବିଧତାକୁ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ଯାର ଖାଲି କି ଇଏ ମହିଳା ହେ ମ୍ୟାଙ୍ଗ୍ରୋଭ କେ ଜଙ୍ଗଲ ତୟାର କର ରହି ଇନମେ ସେ ଜ୍ୟାଦାତର ବୋ ମହିଳା ହେ ଜିନକେ ପତି କି ଟାଇଗର ଆଟାକ ମେ ଜାନ ଚଲି ଗଈ ଥି। ପତି କୁ ଖୋନେ କେ ବାଦ ଉନ୍ହେଁ ସୁନ୍ଦରବନ ସେ ହି आजीविका का सहारा मिला। उनके द्वारा लगाए गए मैंग्रोव आज गांवों के लिए एक प्राकृतिक सुरक्षा कवच बन रहे हैं और इन्हें लगाकर इन महिलाओं की कमाई भी हो रही है।
0: ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟଠାରୁ ଦୂରେଇ ରଖିବା ପାଇଁ ଦେଶବ୍ୟାପୀ 100 ଏକ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି, ଯେଉଁଥିରେ ମାଇ ଭାରତ ପ୍ଲାଟଫର୍ମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଯୁବବର୍ଗ ସଚେତନତା ସୃଷ୍ଟି କରୁଛନ୍ତି। ଆଗାମୀ ଦିନରେ ଏହି ଅଭିଯାନର ଅଂଶ ବିଶେଷ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଧ୍ୟାନ ଶିବିର ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ଚଳିତ ମାସରେ ଭକ୍ତି ଓ ଉତ୍ସାହର ସହ ଗଣେଶ ଉତ୍ସବ ପାଳନ କରିଛି। ଥାଇଲାଣ୍ଡର ପାନ୍ଥୋନ୍ ଥିର୍ ଖାନନ୍ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି, ଭାରତର ଆସ୍ଥା, କଳା ଏବଂ ସାଂସ୍କୃତିକ ପରମ୍ପରା ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଲୋକପ୍ରିୟତା ହାସଲ କରୁଛି। ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ସାବରମତୀଠାରେ 1,500 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ଏକାଧିକ ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ସାବରମତୀ ଷ୍ଟେସନରୁ ଦେଶର ପ୍ରଥମ ଏଲ୍ଏନ୍ଜି ଚାଳିତ ଟ୍ରେନ୍ର ଶୁଭାରମ୍ଭ କରିଛନ୍ତି। ଦେଶର ଏହି ପ୍ରଥମ ଏଲ୍ଏନ୍ଜି ଚାଳିତ ଟ୍ରେନ୍ରେ ଡିଜେଲ ସହ ତରଳ ପ୍ରାକୃତିକ ଗ୍ୟାସ୍ ଦ୍ୱୈତ ଇନ୍ଧନ ବ୍ୟବସ୍ଥା ବ୍ୟବହୃତ ହୋଇଛି। ଏଥିରେ 2,400 ଅଶଶକ୍ତି କ୍ଷମତା ବିଶିଷ୍ଟ ଡ୍ରାଇଭିଂ ପାୱାର କାର୍ ରହିଛି, ଯାହା ପାରମ୍ପରିକ ଡିଜେଲ ବ୍ୟବହାରକୁ ପ୍ରାୟ 40% ପର୍ଯ୍ୟନ୍ତ ହ୍ରାସ କରିବାରେ ସକ୍ଷମ। ଭାରତର ପରିବେଶ ଅନୁକୂଳ ପରିବହନ ଯାତ୍ରା ଏବଂ ଦେଶର ମୋଟ ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ଦିଗରେ ଏହି ଟ୍ରେନ୍ର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ଏକ ଜନସଭାକୁ ସମ୍ବୋଧନ କରି ଶ୍ରୀ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ମଧ୍ୟରେ ଭାରତୀୟ ରେଳବାଇରେ ହୋଇଥିବା ଉଲ୍ଲେଖନୀୟ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ।
2: 2010-11 में 75 किलोमीटर होता था और 23-24 में 7,188 किलोमीटर विद्युतीकरण। 75 से 7,000 किलोमीटर की छलांग 99.6% रेलवे का विद्युतीकरण हो गया है। 0.3% जो बाकी है वो भी हम पूरा कर लेंगे।
0: कार्यक्रमरे गुजरात मुख्यमंत्री भूपेंद्र पटेल उपस्थित थिले। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି କେରଳମର କୋଲାମସ୍ଥିତ ଅମୃତପୁରୀରେ ମାତା ଅମୃତାନନ୍ଦମୟୀଙ୍କ 73ତମ ଜନ୍ମବାର୍ଷିକୀର ଭବ୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ସମାବେଶକୁ ଉଦ୍ବୋଧନ ଦେଇ ଉପରାଷ୍ଟ୍ରପତି କହିଥିଲେ, ମାତା ଅମୃତାନନ୍ଦମୟୀଙ୍କ ସମଗ୍ର ଜୀବନ ମାନବ ଜାତି ପାଇଁ ପ୍ରେମ ଓ ସେବାର ଏକ ବାର୍ତ୍ତା ବହନ କରେ। ଖାଦ୍ୟ, ବସ୍ତ୍ର ଓ ବାସସ୍ଥାନ ସହ ପ୍ରେମ ଓ କରୁଣାର ଅଭାବ ଦୂର କରିବା ପାଇଁ ତାଙ୍କର ସମଗ୍ର ଜୀବନ ଉତ୍ସର୍ଗୀକୃତ ଥିଲା ବୋଲି ଉପରାଷ୍ଟ୍ରପତି କହିଥିଲେ। ନେପାଳ ବନ୍ୟା ପ୍ରଭାବିତଙ୍କ ପାଇଁ ଉପରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀ

0: ଭିଡି ସତୀଶନ ମିଳିତ ଭାବେ ଭାରତରେ ଥିବା ନେପାଳର ରାଷ୍ଟ୍ରଦୂତ ସୁରେନ୍ଦ୍ର ଥାପାଙ୍କୁ ମାତା ଅମୃତାନନ୍ଦମୟୀ ମଠ ପକ୍ଷରୁ 2 କୋଟି ଟଙ୍କାର ଆର୍ଥିକ ସହାୟତା ଚେକ୍ ପ୍ରଦାନ କରିଥିଲେ। ପରେ ଉପରାଷ୍ଟ୍ରପତି ତିରୁବନନ୍ତପୁରମ୍ ଗସ୍ତ କରି ବଲାରାମାପୁରମ୍ ସ୍ଥିତ ଏସ୍ୟୁଟି ଏକାଡେମୀର ସ୍ନାତକୋତ୍ତର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପୂର୍ବ କଙ୍ଗୋର କିଭୁ ହ୍ରଦରେ କିଛି ବ୍ୟବସାୟୀଙ୍କୁ ନେଇ ଯାଉଥିବା ଏକ ଜାହାଜ ଓଲଟି ପଡ଼ିବା ଫଳରେ 12 ଜଣଙ୍କର ମୃତ୍ୟୁ ହେବା ସହ ଅନେକ ନିଖୋଜ ଅଛନ୍ତି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ 50ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏହି ଜାହାଜଟି ଗତ ରାତିରେ ଦକ୍ଷିଣ କିଭୁ ପ୍ରଦେଶର ଇଜୁଇ ଦ୍ୱୀପ ନିକଟରେ ଓଲଟି ପଡ଼ିଥିଲା। ବର୍ତ୍ତମାନ ସୁଦ୍ଧା 15 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଦୁର୍ଘଟଣାର କାରଣ ଅଦ୍ୟାବଧି ଜଣାପଡ଼ିନାହିଁ। ଇଜୁଇ ଦ୍ୱୀପର ପୋଇନାଠାରୁ ବୋଜାକୁ କିଛି ବ୍ୟବସାୟୀ ସାମଗ୍ରୀ ନେଇ ଯାଉଥିବା ସମୟରେ ଜାହାଜଟି ଓଲଟି ପଡ଼ିଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ନମୋ ଭାରତ ଦ୍ରୁତ ରେଳ ପଦକ୍ଷେପ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ନମୋ ଭାରତ ହେଉଛି ଭାରତର ପ୍ରଥମ ଆଞ୍ଚଳିକ ଦ୍ରୁତ ଗମନାଗମନ ବ୍ୟବସ୍ଥା। ଏହା 82.15 କିଲୋମିଟର ବିଶିଷ୍ଟ ଏକ ସେମି ହାଇସ୍ପିଡ୍ କରିଡର ଯାହା ଘଣ୍ଟା ପ୍ରତି 180 କିଲୋମିଟର ବେଗରେ ଚାଲିବା ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହା 30,274 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଚଳିତ ବର୍ଷ ଫେବୃଆରୀ ମାସରୁ କାର୍ଯ୍ୟକ୍ଷମ ହୋଇଥିବା ଏହି ସେବା ଦିଲ୍ଲୀ ମେରଠ ଯାତ୍ରା ସମୟକୁ 1 ଘଣ୍ଟା ମଧ୍ୟରେ ସୀମିତ କରିଦେଇଛି ଏବଂ ଏହା 3ଟି ମେଟ୍ରୋ ଲାଇନ୍, 2ଟି ରେଳ ଷ୍ଟେସନ୍ ଓ 4ଟି ବସ୍ ଟର୍ମିନାଲ୍ ସହିତ ସଂଯୁକ୍ତ ହୋଇଛି। ପ୍ରତ୍ୟେକ ଟ୍ରେନ୍ରେ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଚ୍ ରହିଛି। ଏହାର ପ୍ଲାଟଫର୍ମଗୁଡ଼ିକ ମଧ୍ୟ ଅତ୍ୟାଧୁନିକ ସୁରକ୍ଷା ଦ୍ୱାରାର ବ୍ୟବସ୍ଥା କରାଯାଇଛି। ଏହି ଦ୍ରୁତଗାମୀ ରେଳ ସେବାର ଶୁଭାରମ୍ଭ ଉତ୍ସବରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ନମୋ ଭାରତ ଟ୍ରେନ୍ରେ ଆଧୁନିକ ବ୍ୟବସ୍ଥା ସହ ଚମତ୍କାର ବେଗର ସମନ୍ୱୟ ରହିଛି। ସେ ଆହୁରି ମଧ୍ୟ କହିଥିଲେ, ନମୋ ଭାରତ ଟ୍ରେନ୍ ନବଭାରତର ନୂତନ ଯାତ୍ରା ଏବଂ ସଂକଳ୍ପକୁ ପରିଭାଷିତ କରୁଛି। ନମୋ ଭାରତର ସୁଚାରୁ ସଂଯୋଜନ ଭାରତରେ ସମନ୍ୱିତ ସହରୀ ତଥା ଆଞ୍ଚଳିକ ପରିବହନ ବ୍ୟବସ୍ଥା ପାଇଁ ଏକ ମାଇଲଖୁଣ୍ଟ ସ୍ଥାପନ କରେ। ଏହା ସଡ଼କ ପଥରେ ଯାନବାହନର ଭିଡ଼ କମାଇବା ସହ ଅଙ୍ଗାରକାମ୍ଳ ନିର୍ଗମନ ମଧ୍ୟ ହ୍ରାସ କରିଛି। ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା 2026 ଏସୀୟ କ୍ରୀଡ଼ାରେ ଭାରତର ଆନ୍ସି ସୋଜାନ ଏଡାପିଲ୍ଲି ମହିଳା ଜମ୍ପରେ ମଧ୍ୟ ରୌପ୍ୟ ପଦକ ମିଳିଛି। ମହିଳା 200 ମିଟର ଦୌଡ଼ ପ୍ରତିଯୋଗିତାରେ ହରିତା ଭଦ୍ରା କାଂସ୍ୟ ପଦକ ବିଜୟୀ ହୋଇଥିବା ବେଳେ ଡିକାଥଲନ୍ରେ ତେଜସ୍ୱିନୀ ଶଙ୍କର କାଂସ୍ୟ ପଦକ ହାସଲ କରିଛନ୍ତି। ମହିଳା 3000 ମିଟର ଷ୍ଟିପୁଲ୍ ଚେସ୍ରେ ଭାରତର ପାରୁଲ୍ ଚୌଧୁରୀ କାଂସ୍ୟ ପଦକ ବିଜୟୀ ହୋଇଛନ୍ତି। ସେହିପରି ସ୍କ୍ୱାସ୍ରେ ଭାରତକୁ 2ଟି ରୌପ୍ୟ ପଦକ ମିଳିଛି। ଅଭୟ ସିଂ ପୁରୁଷ ସିଙ୍ଗଲ୍ସ ବର୍ଗରେ ଏବଂ ଅନାହତ ସିଂ ମହିଳା ସିଙ୍ଗଲ୍ସ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ବର୍ତ୍ତମାନ ଭାରତ 4ଟି ସ୍ୱର୍ଣ୍ଣ, 16ଟି ରୌପ୍ୟ ଏବଂ 17ଟି ବ୍ରୋଞ୍ଜ ପଦକ ସହ 37ଟି ପଦକ ପାଇ ପଦକ ତାଲିକାର 12ଥ ସ୍ଥାନରେ ରହିଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ 296 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 10 ଓଭରରେ କୌଣସି ୱିକେଟ୍ ନ ହରାଇ 70 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ସ୍ୱ ଜନଗଣନା ପ୍ରକ୍ରିୟାରେ ସାମିଲ ହେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଗୁଜରାଟରେ 1,500 କୋଟି ଟଙ୍କାର ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସାବରମତୀ ଷ୍ଟେସନଠାରୁ ଦେଶର ପ୍ରଥମ ଏଲ୍ଏନ୍ଜି ଚାଳିତ ଟ୍ରେନ୍ର କଲେ ଶୁଭାରମ୍ଭ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଆଜି 4ଟି ରୌପ୍ୟ ପଦକ ବିଜୟୀ ହେବା ସହ ପଦକ ସଂଖ୍ୟା 37କୁ ବୃଦ୍ଧି। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ। ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଭିନ୍ନ ମତ୍ସ୍ୟ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ଛତ୍ରପୁର ଆର୍ଯ୍ୟପଲ୍ଲୀସ୍ଥିତ ପ୍ରସ୍ତାବିତ ଫିସିଂ ହାର୍ବର ଅଞ୍ଚଳ ପରିଦର୍ଶନ କରି ସେ ପ୍ରକଳ୍ପର ସ୍ଥିତି ସମ୍ପର୍କରେ ଅଧିକ

0: ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ମତ୍ସ୍ୟଜୀବୀଙ୍କ ଆର୍ଥିକ ଉନ୍ନତି ଓ ସୁରକ୍ଷା ସହ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଥିଲେ। ଫିସିଂ ହାର୍ବର କାର୍ଯ୍ୟ ତ୍ୱରାନ୍ୱିତ କରି ଶୀଘ୍ର ଏହାକୁ କାର୍ଯ୍ୟକ୍ଷମ କରିବାକୁ ସେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
1: ଛତ୍ରପୁରର ଆର୍ଯ୍ୟପଲ୍ଲୀ ଯୋଉ ଆମର ହାର୍ବର ଜେଟି ହବ ତାକୁ ଆମେ ପରିଦର୍ଶନ କରିଛୁ। ଏଠି ଯୋଉ ଲୋକଙ୍କର ବହୁ ଦିନର ଅପେକ୍ଷା ଥିଲା ତାର ଆଜି ଅନ୍ତ ଘଟିଛି। କେନ୍ଦ୍ର ସରକାର ରାଜ୍ୟ ସରକାର ଆନୁକୂଲ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆଗ୍ରହ ଯୋଗୁଁ ଆଜି ଆକୁ ଆପ୍ରୁଭାଲ ମିଳିଛି ଏବଂ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ମଧ୍ୟ ପଇସା ଦେଇସାରିଲାଣି 140 କୋଟି। ଏଇ ଯୋଉ ଆର ବଜେଟ୍ କରାଯାଇଛି 545 କୋଟି ଟଙ୍କାର ବର୍ତ୍ତମାନ ଆପ୍ରୁଭାଲ ହେଇଛି ଏବଂ ଏଥିରେ ପାଖାପାଖି ଲକ୍ଷେ ଲୋକ ଡାଇରେକ୍ଟ ଇନ୍ଡାଇରେକ୍ଟ ଏଥିରେ ଉପକୃତ ହେବେ। ଏବଂ ବିଶେଷ କରି ଆର ମୂଳ ଉଦ୍ଦେଶ୍ୟ ହେଉଛି ଏଠି ଯୋଉ ଧୀବର ମାନେ ଅଛନ୍ତି, ମଛୁଆର ମାନେ ଅଛନ୍ତି, ମତ୍ସ୍ୟଜୀବୀ ମାନେ, ସେମାନଙ୍କର କେମିତି ଆୟ ଦ୍ୱିଗୁଣିତ ବହୁଗୁଣିତ ହବ, ସେମାନଙ୍କର ଜୀବନ ଧାରଣ କେମିତି ଅଧିକ ଉନ୍ନତ ହବ, ରୋଜଗାର ବଢିବ, ସେଇ ଦିଗରେ ଲକ୍ଷ୍ୟ କରି ଆଜି ଆମ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆକୁ ପୁରା ଲାଗି ଏଇ ଯୋଉ କାମକୁ ତ୍ୱରାନ୍ୱିତ କରିଛନ୍ତି ଏବଂ ଏଇ କାମ ମଧ୍ୟ ଏବେ ଆମେ ଓସିସ୍କୁ ମଧ୍ୟ ଆମେ ହସ୍ତାନ୍ତର କରିସାରିଲୁଣୁ ଏବଂ ତୁରନ୍ତ ଏ କାର୍ଯ୍ୟ ବର୍ତ୍ତମାନ ଆରମ୍ଭ ହେବାକୁ ଯାଉଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ପ୍ରୟାସରେ ଆଜି ଦେଖୁଥିବେ ଗଞ୍ଜାମ ଜିଲ୍ଲାକୁ ସ୍ୱତନ୍ତ୍ର ଭାବରେ ବିଭିନ୍ନ ପ୍ୟାକେଜ ଦେବା ଏବଂ ବାହୁଦା ଭଳି ଯୋଉ ରହିଛି ଆପଣ ପୋର୍ଟ ନିର୍ମାଣ କରିବା, ଏଠି ଆପଣମାନଙ୍କର ଜେଟି ହାର୍ବର କେବଳ ଗୋପାଳପୁର ଆପଣଙ୍କର ଛତ୍ରପୁର ଏଇ ଆରିଆପଲ୍ଲୀ ନୁହଁ, ଆମର କେଶପୁର ମଧ୍ୟ ଅଛି।
0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନା ସମ୍ପର୍କରେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ସଚେତନ କରିବା ପାଇଁ ସୌର ରଥର ଶୁଭାରମ୍ଭ କରାଯାଇଛି। ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଭି କୀର୍ତ୍ତିବାସନ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ସୌରରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଯୋଜନାର ସୁବିଧା, ଆବେଦନ ପ୍ରକ୍ରିୟା ଓ ଘର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବ ବୋଲି ଜିଲ୍ଲାପାଳ କହିଛନ୍ତି।
2: ଟାଟା ପାୱାର ତରଫରୁ 2 ସୋଲାର ରଥ ଉଦ୍ଘାଟନ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଟାଟା ପାୱାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଯୋଉ ୟୁଟିଲିଟି ଲେଡ୍ ଆଗ୍ରିଗେସନ ମଡେଲ ଚାଲିଛି ରୁଫ୍ ଟପ୍ ସୋଲାର ଏନର୍ଜାଇଜେସନ ପାଇଁ, ତାକୁ ନେଇକରି ଲୋକଙ୍କୁ ସଚେତନ କରିବାର ଉଦ୍ଦେଶ୍ୟରେ ଏଇଟା କରାଯାଇଛି। ମାତ୍ର 1800 କେତେ ଟଙ୍କାରେ ଲୋକମାନେ 1 kW ରୁଫ୍ ଟପ୍ ସୋଲାର ସିଷ୍ଟମ ପାଇବା ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ ରହିଛି। ଏଥିରେ ରାଜ୍ୟସ୍ତରରେ ଦେଖିଲେ ଗଞ୍ଜାମ ଜିଲ୍ଲା ମଧ୍ୟ 1 ନମ୍ବରରେ ବର୍ତ୍ତମାନ ଆମେ ଅଛୁ ସବୁଠୁ ହାଇଏଷ୍ଟ ସୋଲାର ଇନଷ୍ଟଲେସନ କ୍ଷେତ୍ରରେ। ଆମର ଖାସ କରିକି 1 kW ଯୋଉ ୟୁଟିଲିଟି ଲେଡ୍ ଆଗ୍ରିଗେସନ ମଡେଲରେ ଅଛି ସେଥିରେ ମଧ୍ୟ ଆମେ ବହୁତ ଭଲ ପରଫର୍ମ କରୁଛୁ। 20,000ରୁ ଉର୍ଦ୍ଧ୍ୱ କନେକ୍ସନ ଅଲରେଡି ହେଇସାରିଛି। ଆମେ ଲକ୍ଷ୍ୟ ରଖିଛୁ ଏ ଫାଇନାନ୍ସିଆଲ ଇୟର ଭିତରେ March 2027 ସୁଦ୍ଧା ଆମେ ପାଖାପାଖି 40,000ରୁ ଉର୍ଦ୍ଧ୍ୱ କନେକ୍ସନ କରିବା ପାଇଁ ମଧ୍ୟ ଆମ ଲକ୍ଷ୍ୟ ନେଇକି ଆଗକୁ ବଢିବୁ।
0: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା 2026ର ବିଶ୍ୱବିଦ୍ୟାଳୟ ସ୍ତରୀୟ ପର୍ଯ୍ୟାୟ ଅନୁଷ୍ଠିତ ହୋଇଛି। ବିଭିନ୍ନ ଅନୁଷ୍ଠାନରୁ ଆସିଥିବା ପ୍ରାୟ 103 ଅଭିନବ ପ୍ରସ୍ତାବ ମଧ୍ୟରୁ 7 ପ୍ରସ୍ତାବକୁ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି। ଚୟନିତ ପ୍ରତ୍ୟେକ ପ୍ରସ୍ତାବକୁ 1,00,000 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଅଭିନବ ଚିନ୍ତାଧାରା ଓ ପ୍ରୋଟୋଟାଇପ୍ର ବିକାଶକୁ ସହାୟତା ମିଳିବ। ଆସିକା ସମବାୟ ଚିନିକଳ ଲିମିଟେଡ୍କୁ 2025-26 ବର୍ଷ ପାଇଁ ଜାତୀୟ ଦକ୍ଷତା ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ସମାରୋହରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ଆସିକା ସମବାୟ ଚିନିକଳର ସଭାପତି ରବୀନ୍ଦ୍ର ପଣ୍ଡା ଏବଂ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ସୁଶାନ୍ତ କୁମାର ପଣ୍ଡାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଓଡ଼ିଶା ସମବାୟ ନୀତି 2026 ଅଧୀନରେ ଗଞ୍ଜାମ ଜିଲ୍ଲାରେ ସମ୍ବନ୍ଧ ମେଗା ସଦସ୍ୟତା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ ହୋଇଛି। ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମୀଣ ପରିବାରଙ୍କୁ ସମବାୟ ବ୍ୟବସ୍ଥା ସହ ଯୋଡ଼ିବା ଏବଂ ମହିଳା ଯୁବକ ଯୁବତୀଙ୍କ ସହଭାଗିତା ବଢ଼ାଇବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଗ୍ରାମୀଣ ପରିବାରରୁ ଅତିକମ୍ରେ ଜଣକୁ ସମବାୟ ସମିତିରେ ସାମିଲ କରିବା ଏହି ଅଭିଯାନର ଲକ୍ଷ୍ୟ। ଘରକୁ ଘର ଯାଇ ସଚେତନତା ଓ ସଦସ୍ୟତା ନାମଲେଖା କରାଯିବ। ଡିଜିଟାଲ ବ୍ୟବସ୍ଥା ସହ ସଂଯୋଜିତ ଏହି ଅଭିଯାନ 2 ମାସ ଧରି ଚାଲିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ ରାତି 7:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ। ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ ଆଜିର ଚାଷବାସ କାର୍ଯ୍ୟକ୍ରମରେ ଡାଇଲଟ କାର୍ଯ୍ୟକ୍ରମ ଆମକୁ କୁହନ୍ତୁ। କାର୍ଯ୍ୟକ୍ରମଟି ଉପସ୍ଥାପନା କରିଛନ୍ତି ଶୁଭେନ୍ଦୁ କୁମାର ବେହେରା, ସତ୍ୟାନନ୍ଦ ସେଜପଡ଼ା ଏବଂ ପ୍ରତିମ୍ନ କୁମାର ମହାପାତ୍ର। ଚାଷବାସ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଶୁଣିନେବା ବିଜ୍ଞାପନା।

0: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର, ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଠେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
3: ଚାଲ।

0: କାହାକୁ ଡାକିବାର ବନ୍ଦ, କିଛି ଅବସ୍ଥା ଆଉ ପୁରା ଗୁରୁତର। ଆମେ ଡାକିବା ପାଇଁ ବି ସାହସ କରିବାର ନାହିଁ, କାରଣ ଆମେ ଡାକିବା ପାଇଁ ହେଲେ କିଛି ଖର୍ଚ୍ଚ କରିବାକୁ ହୁଏ, କିଛି କାଗଜପତ୍ର ଦରକାର ପଡ଼େ। ଆଉ କାଗଜପତ୍ର ଏମିତି ব্যবস্থা কোণ হয়েছে সে কাগজপত্র কিছু সে পরীক্ষা দেবে গোটে বিশেষজ্ঞ গোটে ডাক্তার সি আধার কার্ড দেব পান কার্ড দেব ব্যাঙ্ক পাসবুক জেরক্স দেব ইমেল আইডি দেব ফোন নম্বর দেব কি লাগি দেব সি তো অধ ঘন্টে বসলে সেটি তো তাটু বেশি পয়সা পাইব আউ তাকু ছাড়ি দেলে যেতে সব প্রফেশনাল রহিলে যে মানে বুদ্ধিজীবী রহিলে সে উকিল হন্তু আমার চার্টার্ড একাউন্টেন্ট হন্তু বা ওএস অফিসার হন্তু যোউঠি টিকে বুদ্ধি বিবেক খরচ করিবে তাটু বেশি পয়সা সেমানে পাইবে আউ ইজ্জত বি পাইবে সম্মান বি পাইবে এটি আসিকি যে ପରୀକ୍ଷା ଦେଲା ଭଳିଆ ଏତିକି ସବୁ ଡକ୍ୟୁମେଣ୍ଟ କି ଲାଗି ଦେବେ। ଆଉ ଏଠି ଆମେ ଅବିଶ୍ୱାସ କରିବାର କୌଣସି ସ୍କୋପ୍ ନାହିଁ, ଅବିଶ୍ୱାସର କ୍ୱେଶ୍ଚନ୍ ନଥିଲା ବେଳେ ଏଠି ଗୋଟେ ଅବିଶ୍ୱାସର ଯାହାକୁ ଅବିଶ୍ୱାସ କରିବା କଥା ଆମେ ତାକୁ ଅବିଶ୍ୱାସ କରିପାରୁନେ, ଆମର ସେ ବଳ ନାହିଁ ତାକୁ ଅବିଶ୍ୱାସ କରିବା। କିନ୍ତୁ ଯାହାକୁ ଆମେ ନିହାତି ବିଶ୍ୱାସ କରିବା କଥା, ଯିଏ ଆମର ହାତ ପାହାନ୍ତାରେ ଅଛନ୍ତି ଯେଉଁ ବିଶେଷଜ୍ଞମାନେ, ଆମେ ତାଙ୍କର ବି ଟିକେ ସାହାଯ୍ୟ ନେଇପାରୁନୁ। ଆମର ଶ୍ରୋତାବନ୍ଧୁଙ୍କ ସାଙ୍ଗରେ ଟିକେ ଶୁଣାଶୁଣି କରେଇବା ବା କିଛି ଗୋଟେ ଆଲୋଚନା କରେଇବା ବା ତାଙ୍କର ଗୋଟେ କିଛି ଦରକାର ଆସିବ କ'ଣ ସୁବିଧା ସୁଯୋଗ କଥା, ସେ କଥା କିଛି ବି ହେଇପାରୁନି। ତେଣୁ ବର୍ତ୍ତମାନ ଗୋଟେ ସଙ୍ଗୀନ ପରିସ୍ଥିତି ବର୍ତ୍ତମାନ ହେଲାଣି। ଆମେ କହିବାନି ଯେ ନିହାତି ନିକଟ ଭବିଷ୍ୟତରେ ସଂସାର ଡୁବି ଯିବ, ସଂସାର ସବୁଦିନେ ଚାଲିବ। ହୁଏତ ମାନେ କୁହନ୍ତିନି କି ଯେ ଯଦି ନହେଲେ ଦେବତା ନହେଲେ ଅସୁରମାନଙ୍କୁ ନେଇକି ହେଲେ କାମ ଚଳିବ, କିନ୍ତୁ ଚଳିବ ତ ନିଶ୍ଚୟ, ସଂସାର ଚାଲିବ ଏବଂ ଆମକୁ ନେଇକି ଚଳିବ, ନହେଲେ ଆମ ବିନା ଚଳିବ। ତେଣୁ ଏଇ ଯେଉଁ ନିରାଶ କଥା କହୁଛ, ନିରାଶ ତ ହେବା ସ୍ୱାଭାବିକ, ବର୍ତ୍ତମାନ ଯେଉଁ ପରିସ୍ଥିତି ହେଇଛି ନିରାଶ ହେବା କଥା। କିଲେ ଏଇନା ସବୁ ରେଟ୍ ବଢ଼ିଯାଇଛି, ସବୁ ରେଟ୍, କୌଣସି ରେଟ୍ ଗୋଟେ କମ୍ ବଢ଼ିଛି ବୋଲି ନାହିଁ। ଆଉ କର ଦେଇଦେଇ ଟ୍ୟାକ୍ସ ଦେଇଦେଇ ମଣିଷ ପୁରା ସର୍ବଶାନ୍ତ, ରାସ୍ତାରେ ଯାଅ ଟ୍ୟାକ୍ସ ଦେବ, ଜିନିଷ କିଣ ଟ୍ୟାକ୍ସ ଦେବ, ସର୍ଭିସ୍ କିଣ ଟ୍ୟାକ୍ସ ଦେବ, ମରିଗଲା ଯଦି ଗୋଟେ ଶବ ନେଇକି ପୁର୍ତ୍ତେ ଗଲ ଇଏକୁ କାଠ କିଣିବ ସେଠି ଟ୍ୟାକ୍ସ ଦେବ। ତେଣୁ ଟ୍ୟାକ୍ସ ନେବାରେ ଆଉ କୌଣସି ବ୍ୟବସ୍ଥା ନାହିଁ। 700 ବର୍ଷ ପାଇଁ ଏକବାର 7ଟା ପିଢ଼ି ପାଇଁ ପଇସା କଲେକ୍ସନ୍ ବୋଧେ ହଉଛି କି କ'ଣ କେଜାଣି। କିନ୍ତୁ
1: ତାପରେ ଆହୁରି ପ୍ରପୋଜାଲ ଅଛି, ମଝିରେ ଶୁଣାଯାଉଥିଲା ଗ୍ରାମାଞ୍ଚଳରେ, ଆମ ଯେମିତି ସହରାଞ୍ଚଳରେ ସବୁ ରାସ୍ତାଘାଟ ବିଜୁଳି ଆଲୁଅ ଘର ନିର୍ମାଣ ଏସବୁ ପାଇଁ ଟ୍ୟାକ୍ସ ଦେଉଛନ୍ତି ବା କର ଦେଉଛନ୍ତି ମ୍ୟୁନିସିପାଲିଟିକୁ, ଏମିତି ପଞ୍ଚାୟତରେ ମଧ୍ୟ ଯାହାର ଯେତିକି ଜାଗା ବାଡ଼ି ଅନୁଯାୟୀ ଖଜଣା ତ ଆଗରୁ ଦେଉଥିଲେ, ଜମି ବାଡ଼ି ଖଜଣା ଇତ୍ୟାଦି, ତାପରେ ଏଥର ଆହୁରି କର ମଧ୍ୟ ଲାଗିବାର ସମ୍ଭାବନା ଅଛି ବୋଲି ମଝିରେ ଶୁଣା ହଉଥିଲା। ଏବେ ଆକୁ କଥା ହବା ବଡ଼ ଭାଇ, ବୁଝିଲ ନା, ଗୋଟେ ଭଜନ ଶୁଣିବା ଆସ।

0: ଆପଣ ସମୟ ଚାନ୍ଦା ଭେଦାର ସମୟ ବୁଝିଲ ନା? ଏଇ ଆଜି ମୁଁ ଜଣେ ଭାଇଙ୍କ ସାଙ୍ଗରେ କଥା ହଉଥିଲି ଯେ ଆମେରିକାରେ ବି ଚାନ୍ଦା ଚପଟ ଚାଲେ ବୁଝିଲ ନା, ଆମ ଭାରତବର୍ଷ ତ ଚାଲେ ଚାନ୍ଦାରେ ନେଇକି ଗୋଟେ କିସ ମନ୍ଦିର ଫନ୍ଦିର କରିଥିଲେ ତାକୁ ଖୋଳ କରିଦେଲେ କିସ, ତା ବାଦ ଆମେ ଶୁଣିଲେ ଯେ ବଡ଼ ବଡ଼ ଡେଭଲପ୍ଡ କଣ୍ଟ୍ରି ଯାହାକୁ କୁହାହଉଛି ସେଠି ମଧ୍ୟ ଚାନ୍ଦା ଚପଟ ଚାଲେ, ଏବଂ ସେଠି ଚାନ୍ଦାଟା କେମିତି ନା ଏଇ ଯୋଉ କ୍ରିମିନାଲ କୁହନ୍ତିନି, କ୍ରିମିନାଲ ମାନେ ଉଠାନ୍ତି ପଇସା ଡାଇରେକ୍ଟ, କହିବେ ଯେ ତୁମେ ଏତିକି ପଇସା ଦିଅ ନହେଲେ ତାକୁ ସୁଟ୍ କରିଦିଆଯିବ ବୁଝିହଉଛି ନା। ତ ଏଇଭଳିଆ ପରିସ୍ଥିତି ହେଲେ ଅବଶ୍ୟ ସେଥିରେ ଆମ ଭାରତୀୟଙ୍କ ସଂଖ୍ୟା କମ୍, ମାନେ ସେମାନେ ଭିକ୍ଟିମ୍ ହେବାଟା ପସିବିଲିଟି ବା ସମ୍ଭାବନା ବହୁତ କମ୍, କି ଲାଗି ନା ଆମ ଭାରତୀୟ ଯେତିକି ଅଛନ୍ତି ସେଠି ସବୁ ବୁଦ୍ଧିଜୀବୀ ଗୁଡାକ ଅଛନ୍ତି, ନାସାରେ କାମ କରୁଛନ୍ତି, କିଏ ମେଡିକାଲ ଅଫିସର ହେଇଛି ବା ଡକ୍ଟର ହେଇଛି, କିଏ ଫାକଲ୍ଟି ବା ଟିଚିଂ ଫାକଲ୍ଟି ଅଛି, ଏଇ ପ୍ରକାରର ବୁଦ୍ଧିଜୀବୀ, ସେମାନେ ଗୁଡ଼ାଏ ପଇସା ରୁଣ୍ଡେଇ ନାହାନ୍ତି। ଆମ ଭାରତ ତୁଳନାରେ ସେମାନେ କହୁଛନ୍ତି ଯେହେତୁ ଡଲାରର ଭାଲ୍ୟୁ ବେଶୀ, ତେଣୁ ସେଠି ଯାଇକି ଅଳ୍ପ ଦିନରେ ମେଞ୍ଚେ ପଇସା ଆଣିବାର ସ୍ୱପ୍ନରେ ସେମାନେ ଯାଇଛନ୍ତି। ଆଉ ସେଠି ଆମର ବଡ଼ ବଡ଼ ଇଣ୍ଡଷ୍ଟ୍ରିଆଲିଷ୍ଟ ସେମିତି କେହି ନାହାନ୍ତି, ବହୁତ କମ୍ ବ୍ୟବସାୟୀ ଅଛନ୍ତି ଆଉ ବହୁତ କମ୍ ବୁଦ୍ଧିଜୀବୀ ଅଛନ୍ତି, କିନ୍ତୁ ବହୁତ ସଂଖ୍ୟାରେ ଅଛନ୍ତି।
1: ତେବେ ବର୍ତ୍ତମାନ ଆମେ ଚିନ୍ତା କରିବା ଯେ ଏଇଭଳିଆ ପରିସ୍ଥିତିରେ କେମିତି ଆମେ ଆଗକୁ ଆଗେଇବା ବା ଆମ ସମାଜକୁ କେମିତି ଆଗେଇବା, ନିଜ ପରିବାରକୁ କେମିତି ଆଗେଇବା, ତେଣୁକରି କେମିତି କିସ ହେଇପାରିବ ସେ ଦିଗ ପ୍ରତି ଆମେ ଟିକେ ନଜର ଦେବା, ବିଶେଷ କରି ଆମ ପରିବାରରେ ଆମ ନିଜ ଭିତରେ ଶୃଙ୍ଖଳା ରକ୍ଷା କରିବା ଏବଂ ଆମର ଆଖପାଖ ସାହି ପଡ଼ିଶା ଭିତରେ କଳି ଝଗଡ଼ା ନ କରିକି କେମିତି ସ୍ଥିର ଭାବରେ ଆମେ ଶାନ୍ତିରେ ରହିବା ସେ କଥାଟାକୁ ଚିନ୍ତା କରିବା। କାରଣ ଇଆଡ଼େ ଦରଦାମ ବଢ଼ିଯାଉଛି, ଆମେ ଗୋଟେ ପର୍ବପର୍ବାଣି ଆସିଲେ ସବୁବେଳେ ପକେଟକୁ ଅଣ୍ଡାଳୁଛେ ଯେ ପଇସା କେଠୁ ଆସିବ କିସ କରିବା, ଏହି ସମୟରେ ଯଦି ଆମ ନିଜ ଅଞ୍ଚଳରେ ଯଦି ଆମେ ଠିକ ଭାବରେ ବସବାସ କରି ନ ପାରିବା ଆନନ୍ଦଟା ଆସିବ କୁଆଡୁ।
0: ତେଣୁ ବିକଳ୍ପ ବ୍ୟବସ୍ଥା ଯୋଉଟା କହୁଛ ଯେ ସେ 32 ବର୍ଷ ହେଲା ଆମେ ଖୋଜୁଛେ ବୁଝିଲ ନା, ପୃଥିବୀଟା ଗୁଲ ତେଣୁ କୁଆଡେ ପ୍ରଗତି ବି ହବାର ନାହିଁ, ଯେଉଁଠି ଥିଲେ ସେଇଠି ଅଛେ ରହିଥିବା, ମଧ୍ୟ ଯେତେ ଦିନ ପର୍ଯ୍ୟନ୍ତ ନିଶ୍ୱାସ ଚାଲୁଥିବ ଏଇଠି ରହିଥିବ ଆଉ ଏଇଠି ରହିଥିବା। ପ୍ରଗତି କଥାରେ ଯୋଉ ହଁ ଶାନ୍ତି ଶୃଙ୍ଖଳା ନିହାତି ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ ଆମ ସମାଜ ପାଇଁ, କିନ୍ତୁ ଗୋଟେ ଦେଖ ଆଗ ଅପେକ୍ଷା ଯେତିକି ଅବଶ୍ୟ ଦୁର୍ଘଟଣା ଫୁର୍ଘଟଣା ଏଗୁଡ଼ା ହଉଛି, ପ୍ରାକୃତିକ ଦୁର୍ବିପାକ ବି ହଉଛି,
2: କିନ୍ତୁ ଆମ ଭିତରେ ଯୋଉ ସମନ୍ୱୟଟା ତାର ଯୋଉ ଅଭାବଟା କେନେ ହଉଛି ନା ଏଇ ଯୋଉ ବିଭେଦ ପାଇଁ, ଇନକମର ବିଭେଦ ବା ରୋଜଗାରର ବିଭେଦ। ଯଦି ଗୋଟେ ପରିବାରର ଜଣେ ସବୁ କଥା ବୁଝିବ, ଅନ୍ୟମାନେ କିଛି କରିବେନି ବା ଅନ୍ୟମାନେ ସେତିକି ସାପୋର୍ଟ ଦେବେନି, ତାହେଲେ ସିଏ ଅଟୋମେଟିକ ବିରକ୍ତ ହବ ବା ସେ ତୁଲେଇ ପାରିବନି। ସେମିତି ପ୍ରକାରରେ ପରିବାର ଗୁଡାର ମାନେ ଯୋଉ ସମ୍ପର୍କଟା ଥିଲା,
0: ହଁ ପରିବାର ଭାଙ୍ଗିଗଲାଣି ନା, ପରିବାର ଆଉ ନାହିଁ, ପରିବାର ବାଦ ବୋଲି ଯୋଉ ଥିଲା ଆମର ଗୋଟେ ନିଶ୍ଚିତ ଭାବରେ ଗୋଟେ କଣ ସେଟା ଗୋଟେ ଥିଲା ଆମର ବହର ଟାଇପର ଗୋଟେ ବ୍ୟବସ୍ଥା, ପରିବାର ବାଦ ଆଉ ନାହିଁ। ଆମର ମାର୍କେଟ ଆସିକି ବା ବଜାର ଯୋଉ ବ୍ୟବସ୍ଥା ଆସିଲା, ସେ ବ୍ୟବସ୍ଥା ବଜାର ବ୍ୟବସ୍ଥା ପୁଣି ରାଜନୈତିକ ଅବସ୍ଥା, ଏ ଦିଟାକ ଭିତରେ ସନ୍ତୁଳନ ରକ୍ଷା ନ କରିପାରିକି ପରିବାର ସବୁ ଭାଙ୍ଗିଗଲା ଆଉ ପ୍ରାୟ କହିବାକୁ ଗଲେ ସବୁ ଏକା ଏକା ରହିଲେ, ଯିଏ ଯାହାର ଇନକମ୍ କଥା ଦେଖିଲା ଯିଏ ଯାହାର ଇଏ କଲା, ଏମିତିକି ଗୋଟେ ପରିବାରରେ ମୁଁ ଦେଖୁଛି ମୁହଁ ଚାହାଁଚୁଇଁ ବି ନାହିଁ, ଦୁଇ ଭାଇ ଭିତରେ କିସ, ଦୁଇ ବୋହୁ ଭିତରେ ବି ନାହିଁ, ଛୁଆମାନଙ୍କ ଭିତରେ ବି ନାହିଁ, ଖାଲି ଯାହା ଉପର ଠାଉରିଆ ଭାବରେ ହଁ ହଁ ବାସ୍ ସେତିକି। ତେଣୁ ଆମେ ଯୋଉ ସଙ୍କଟାପନ୍ନ ଅବସ୍ଥାକୁ ଯାଉଛୁ ସେଥିପାଇଁ ଦାୟୀ ଆମେ ତ ନିଶ୍ଚୟ, କିନ୍ତୁ ତା ପାଇଁ ଆମକୁ ଯୋଉମାନେ ଇନଫ୍ଲୁଏନ୍ସ କରିଛନ୍ତି, ଯୋଉ ଯୋଉ ଶକ୍ତି ଯୋଉ ଯୋଉ ଏଣ୍ଟିଟି ଆମକୁ ଇନଫ୍ଲୁଏନ୍ସ କରିକି ଆମର ମାନସିକ ଅବସ୍ଥାକୁ ସେମାନେ କଣ୍ଟ୍ରୋଲକୁ ନେଇଗଲେ, ଯଦି ଆମର ବୁଦ୍ଧି ବିବେକ ବିଦ୍ୟା ସବୁକୁ ଆମେ ଖଟେଇଥାନ୍ତେ, ତାହେଲେ ଆମେ କେବେ ବି ଏଇ ଯୋଉ ପରିବାରଟା ବିଭାଜନ ହେଲା ସେଇଟା କମସେ କମ ହୁଅନ୍ତା ନାହିଁ, ଯାହାଫଳରେ ଆମେ ଦେଖୁନ ଏଇ ବଜାରରେ ଯେତେଟା ପରିବାର ସେତେଟା ଗାଡ଼ି, ଯେତେଟା ପରିବାର ସେତେଟା ଟିଭି, ଯେତେଟା ପରିବାର ସେତେଟା ଘର, ଯେତେଟା ପରିବାର ସବୁ ପ୍ରକାରର ସୁବିଧା ହେଉଛି ସେତିକି ସେତିକି, ତାହେଲେ ବଜାରରୁ ଆମେ କିଣିଲେ ସିନା କିଣିଲା କିଏ, ଆମରି ଭାଇ ଗୋଟେ କିଣିଲା, ଆମେ କିଣିଲେ ଦେଖିଲା ବେଳକୁ ଆମର ଗୋଟେରେ ହେଇଯାଉଥିଲା, କିନ୍ତୁ ସେଟା ବଜାରକୁ ଆଉ ସୁହେଇଲାନି, ବଜାର କହିଲା ନା ଆମେ ତ ତିଆରି କରି ଚାଲିବା ନା, କାହା ପାଇଁ ତିଆରି କରିବା, ଆଉ ବେପାର ମାନେ କିସ ନା ମୋବିଲାଇଜେସନ ଅଫ୍ ରିସୋର୍ସେସ, ଆମେ ଯାହା ଜିନିଷ ତିଆରି କରୁ ବା ସେବା ବିକୁ, ସେଇ ସେବା ପ୍ରତିବଦଳରେ ବା ଜିନିଷ ପ୍ରତିବଦଳରେ ଆମେ ପଇସା ପାଇବା, ସେଇ ପଇସାଟାକୁ ଫେର ପୁଞ୍ଜି ଲଗେଇବା, ଫେର କଞ୍ଚାମାଲ କିଣିବା, ଏନର୍ଜି କିଣିବା, ଲୋକ କିଣିବା ବା ଲୋକଙ୍କୁ ଶ୍ରମିକ ପାରିଶ୍ରମିକ ଦେବା, ଦେଇକି ଫେର ଜିନିଷ ବା ସେବା ବିକିବା, ଏଇଟା ତ କୁହାଯାଏ ବ୍ୟବସାୟ। ତେଣୁ ବ୍ୟବସାୟିକ ଆୟତ୍ତକୁ ଆମେ ଚାଲି ଆସିଲେ ବ୍ୟବସାୟ ଯୋଉ ଚାଲିଲା ଆଉ ସେଇ ଆୟତ୍ତରେ ଆମେ ରହିଲାରୁ ଆମର ଗ୍ରାମାଞ୍ଚଳ ଅବସ୍ଥା ଯେମିତି ସହରାଞ୍ଚଳ ଅବସ୍ଥା ସେଇଆ, ବରଂ ମୁଁ ତ କହିବି ସହରାଞ୍ଚଳର ଅବସ୍ଥା ଭଲ, ଗ୍ରାମାଞ୍ଚଳକୁ ଆମେ ଯାଉଛେ ମଝିରେ ମଝିରେ କଥା ହଉଛେ ଦେଖୁଛେ ବୁଲୁଛେ, ସେଠି ଯୋଉ ଯୋଉ ଘର ଗୁଡାକରେ ପ୍ରାୟ କହିବାକୁ ଗଲେ ଗଡ୍ରେଜ ତାଲା ପଡ଼ିଛି ବୁଝିଲ ନା, କେହି ଘର ଗୁଡାକରେ ନାହାନ୍ତି ଜଗିବା ପାଇଁ ବି କେହି ନାହାନ୍ତି, କୁଆଡେ ଯଦି ରାତିରେ କେହି ଯଦି ଜଗୁଥିବେ ଜଗୁଥିବେ ନହେଲେ ଜଗିବା ପାଇଁ ବି ନାହାନ୍ତି, ବଡ଼ ବଡ଼ ମାନେ ଗାଁ ଗୁଡାକରେ ଦେଖିବ ତାଲା ପଡ଼ିଛି, କି ଲାଗି ନା ସେମାନେ

0: ଗୌହାଟୀ ଏମିତି ଅଛି, ସେଇଠିକାର ଷ୍ଟୁଡେଣ୍ଟ ଯେଉଁମାନେ ବାହାରୁଛନ୍ତି ସେମାନଙ୍କର ଯଦି ଆଶାନୁରୂପ ସେମାନେ ଫିଲ୍ଡ ନ ପାଇଲେ, ଅର୍ଥାତ୍ ଲାବୋରେଟୋରୀ ନ ପାଇଲେ ବା ଇଞ୍ଜିନିୟରଟିଏ ନ ହେଇପାରିଲେ, ସେମାନେ କ'ଣ ହେଇଯାଉଛନ୍ତି କହିଲ, ତାଙ୍କର ମନଟା ଯେମିତି ତୁମେ କହିଲ ନିରାଶ ହେଇଯାଉଛନ୍ତି। ନିରାଶ ହେବା ଫଳରେ ବିଭିନ୍ନ ପ୍ରକାର ମାନସିକ ଚାପରେ ପଡୁଛନ୍ତି ଏବଂ ସର୍ବଶେଷରେ ନିଜର ମାନେ ଯେଉଁ ବହୁମୂଲ୍ୟ ଜୀବନ, ତାଙ୍କ ବାପା ମା କଥା ବି ଚିନ୍ତା କରିପାରିଲେନି, ତାଙ୍କ ପିଲାମାନଙ୍କ କଥା ବି ଚିନ୍ତା କରିପାରିଲେନି, ଏବଂ ଯେଉଁ ସୋସାଇଟିରୁ ସେମାନେ ବିଭିନ୍ନ ସେବା ବିଭିନ୍ନ କଥା ପାଇକି ଯେଉଁ ଗୋଟେ ସମ୍ପୂର୍ଣ୍ଣ ନାଗରିକ ହେଇଛନ୍ତି ସେ କଥା ବି ଚିନ୍ତା କରିପାରିଲେନି। ଲାଷ୍ଟରେ ସେଟାକୁ କୁହାହଉଛି ସିଜୋଫ୍ରେନିଆ, ସିଜୋଫ୍ରେନିଆ ବୋଲି ଗୋଟେ ରୋଗ ହେଉଛି, ଏବଂ ବହୁତ ଅଳ୍ପ ସମୟ ଭିତରେ ତାଙ୍କର ମନକୁ ଆଉ ସନ୍ତୁଳନର ଅବସ୍ଥା ନ ରଖିକି ସେମାନେ ଆତ୍ମହତ୍ୟା କରିଦେଉଛନ୍ତି। କେଉଁଠି କେମିତି ସେମାନେ କ୍ରାଇମ୍ ମଧ୍ୟ କରୁଛନ୍ତି, କେତେବେଳେ ନିଜ ଉପରେ କ୍ରାଇମ୍ କଲେ, କେତେବେଳେ ଲୋକ ଉପରେ କ୍ରାଇମ୍ କରୁଛନ୍ତି। ତେଣୁ ବହୁତ ପ୍ରକାର ବର୍ତ୍ତମାନ ସମାଜ ପାଇଁ ଆମ ଭାରତୀୟ ସଂସ୍କୃତିରେ, ଆମ ଓଡ଼ିଶାର ସଂସ୍କୃତିରେ ତଥା ଆମ ମୟୂରଭଞ୍ଜର ଯେଉଁ ବସବାସର ଅବସ୍ଥା, ସବୁ କଥାକୁ ଯଦି ନେଇକି ଚିନ୍ତା କରାଯାଏ ତାହେଲେ ବହୁତ ମାନେ ଚିନ୍ତା କରିବାର ଅଛି ସମସ୍ତଙ୍କୁ, ଏବଂ ସମାଜର ସବୁ ସୋପାନର ଲୋକ ଯଦି ଚେଷ୍ଟା କରିବେ ନିଜ ନିଜ ଇଏରେ, ପ୍ରକୃତରେ ଆମର ପ୍ରକୃତିଟା ଠିକ୍ ରହୁ, ଆମ ପରିବାରଟା ଠିକ୍ ରହୁ, ଆମର ଆର୍ଥିକ ସ୍ଥିତିଟା ଠିକ୍ ରହୁ, କମ୍ ସେ କମ୍ କଣ୍ଟ୍ରୋଲରେ ରହୁ, ନିଜେ ଆବଶ୍ୟକତାରେ ଭାସି ଯାଇକି ଖାଲି ଇଆଡ଼ୁ ସିଆଡ଼ୁ କିଣିକି ଘରେ ଗାର୍ବେଜ୍ ପୁରେଇବା ଅପେକ୍ଷା ନିଜର ଅର୍ଥନୀତିଟା ଠିକ୍ ରହୁ, ଏଇ କଥା ଟିକେ ମନେ ପକେଇବା କଥା ସବୁ ଶ୍ରୋତା ବନ୍ଧୁମାନଙ୍କୁ। ଆଉ
1: ହଉ, ଏଥର ଆସ ଗୋଟେ ଝୁମର ଗୀତ ଶୁଣିବା ଆଉ।
0: ହଉ।

0: ଧନ୍ୟବାଦ ସହ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଠି ରଖିବା।
1: ନମସ୍କାର। ଦବା ଆମ କାର୍ଯ୍ୟକ୍ରମରେ ଆଉ
0: ଚିଠି ଲେଖିବା ଠିକଣା ହେଲା
1: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 75702 ଜିଲ୍ଲା ମୟୂରଭଞ୍ଜ।
0: ତେବେ ଆଜି କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଏବଂ ଧନ୍ୟବାଦ ସହ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଠି ରଖିବା।
1: ନମସ୍କାର।
2: କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ।

0: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣନ୍ତୁ ଓଡ଼ିଆ ରୂପାନ୍ତର।
1: ମୋର ପ୍ରିୟ ଦେଶବାସୀଗଣ ନମସ୍କାର। ମନ୍ କି ବାତ୍ର ସେପ୍ଟେମ୍ବର ମାସ ଅଧ୍ୟାୟରେ ପୁଣି ଥରେ ଆପଣମାନଙ୍କ ସହ ଭେଟିବାର ସୁଯୋଗ ମିଳୁଛି। ମୁଁ ଦେଶର ସମସ୍ତ ଲୋକଙ୍କୁ ସ୍ୱାଗତ କରୁଛି। ମନ୍ କି ବାତ୍ରେ ଆମେ ଦେଶବାସୀଙ୍କର ସକାରାତ୍ମକ ପ୍ରଚେଷ୍ଟାକୁ ମଞ୍ଚ ପ୍ରଦାନ କରିଥାଉ, ଦେଶର ଉପଲବ୍ଧିଗୁଡ଼ିକ ବିଷୟରେ କଥା ହୋଇଥାଉ। ଭାରତର ଏହିଭଳି ଏକ ବଡ଼ ଐତିହାସିକ ଉପଲବ୍ଧିକୁ ଦିନକ ପରେ 10 ବର୍ଷ ପୂରଣ ହେବାକୁ ଯାଉଛି। ଏହି ଉପଲବ୍ଧି ହେଉଛି ସର୍ଜିକାଲ ଷ୍ଟ୍ରାଇକ୍। 10 ବର୍ଷ ପୂର୍ବେ 2016 ସେପ୍ଟେମ୍ବର ମାସ 28-29 ତାରିଖ ଦିନ ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲେ। ଏଲ୍ଓସି ସେପାରି ଯାଇ ଆମର ବୀର ଯବାନମାନେ ଆତଙ୍କବାଦ ବିରୁଦ୍ଧରେ ଯେତିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ତାହା ଦେଖି ସାରା ବିଶ୍ୱ ସ୍ତବ୍ଧ ହୋଇଯାଇଥିଲା। ସର୍ଜିକାଲ ଷ୍ଟ୍ରାଇକ୍ ସମ୍ପୂର୍ଣ୍ଣ ଭାବେ ବିଶ୍ୱ ଆଗରେ ଭାରତର ଆତଙ୍କବାଦ ବିରୋଧୀ ନୀତିର ଗୋଟିଏ ନୂଆ ଉଦାହରଣ ସୃଷ୍ଟି କରିଥିଲା। ଆତଙ୍କବାଦୀ ଆକ୍ରମଣ କାରଣରୁ ଭାରତ ଦୀର୍ଘ ସମୟ ଧରି ଯେଉଁ ଯନ୍ତ୍ରଣା ସହିଥିଲା, ସର୍ଜିକାଲ ଷ୍ଟ୍ରାଇକ୍ ସେହି ଯନ୍ତ୍ରଣା ବିରୁଦ୍ଧରେ ଆମର ନିର୍ଣ୍ଣାୟକ ପ୍ରତିକ୍ରିୟା ଥିଲା। ବିଗତ ଦଶନ୍ଧିରେ ବାଲାକୋଟର ଏୟାର ଷ୍ଟ୍ରାଇକ୍ ଠାରୁ ଆରମ୍ଭ କରି ଅପରେସନ ସିନ୍ଦୁର ପର୍ଯ୍ୟନ୍ତ ଭାରତ ବାରମ୍ବାର ଏହି ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଯଦି ଆତଙ୍କବାଦୀ ଭାରତ ଉପରେ କୁଦୃଷ୍ଟି ପକାଇବେ ତେବେ ତାହାର ଦୃଢ଼ ଜବାବ ଦିଆଯିବ। ବନ୍ଧୁଗଣ, ଆତଙ୍କବାଦୀ ଆକ୍ରମଣଗୁଡ଼ିକ ଭାରତକୁ ଦୀର୍ଘ ସମୟ ଧରି କ୍ଷତି ପହଞ୍ଚାଇଛି। ଦିନ ଥିଲା ଯେବେ ଭାରତରେ ସିରିଆଲ ବ୍ଲାଷ୍ଟ ଘଟିବା ଗୋଟିଏ ସାଧାରଣ କଥା ହୋଇଯାଇଥିଲା। ଏହି ସେପ୍ଟେମ୍ବର ମାସରେ ଅର୍ଥାତ୍ 2008 ସେପ୍ଟେମ୍ବର 13 ତାରିଖ ଦିନ ଦିଲ୍ଲୀଠାରେ ହୋଇଥିବା ସିରିଆଲ ବ୍ଲାଷ୍ଟରେ ଅନେକ ନିର୍ଦ୍ଦୋଷ ଲୋକ ମୃତ୍ୟୁବରଣ କରିଥିଲେ। ଏହାର କିଛି ସପ୍ତାହ ପରେ ହିଁ ମୁମ୍ବାଇରେ 26-11 ଦିନ ଏକ ବଡ଼ ଧରଣର ଆକ୍ରମଣ ହୋଇଥିଲା। ବନ୍ଧୁଗଣ,

ଆଗରୁ ମଧ୍ୟ ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଥିଲା, କିନ୍ତୁ ତାହା ଉପରେ ସେତେଟା ଦୃଷ୍ଟି ଦିଆଯାଉନଥିଲା। ସମୟ ଗଡ଼ିବାର ପ୍ରତୀକ୍ଷା କରାଯାଉଥିଲା। କିନ୍ତୁ ଆଜି ଭାରତ ଆତଙ୍କବାଦ ବିରୁଦ୍ଧରେ ଜିରୋ ଟଲେରାନ୍ସ ପଲିସି ଧରି ଚାଲିଛି ଏବଂ ଆମେ ଏହାର ପରିଣାମ ମଧ୍ୟ ଦେଖୁଛୁ। ବନ୍ଧୁଗଣ, ଚଳିତ ବର୍ଷ ନଭେମ୍ବର 9 ତାରିଖ ଦିନ ଆତଙ୍କବାଦୀ ଆକ୍ରମଣକୁ ମଧ୍ୟ 25 ବର୍ଷ ପୂରଣ ହେଉଛି। ଆମେରିକାର ୱାର୍ଲ୍ଡ ଟ୍ରେଡ୍ ସେଣ୍ଟରରେ ଯେଉଁ ନିର୍ଦ୍ଦୋଷ ଲୋକେ ନିଜ ଜୀବନ ହରାଇଥିଲେ, ସେଥିରେ ଆମେରିକୀୟଙ୍କ ପରେ ଭାରତୀୟଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିଲା। ମୋର ମନେ ଅଛି 2014ରେ ପ୍ରଧାନମନ୍ତ୍ରୀ ହେବା ପରେ ଯେତେବେଳେ ମୁଁ ଆମେରିକା ଯାଇଥିଲି, ସେତେବେଳେ ନ୍ୟୁୟର୍କରେ ମୁଁ ଏହି ନିର୍ଦ୍ଦୋଷ ନାଗରିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଞ୍ଚି ଯାଇଥିଲି। ଆଉ ଆଜି ପୁଣି ଥରେ ମୁଁ ଭାରତର କୋଟି କୋଟି ନାଗରିକଙ୍କ ତରଫରୁ ସେହି ପୀଡ଼ିତ ପରିବାରମାନଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଏବେ ଦେଶର ଗୋଟିଏ ପ୍ରଭାବଶାଳୀ ଛବି ପ୍ରସ୍ତୁତ ହେଉଛି। ଏହି ଛବିରେ ଆପଣ ମଧ୍ୟ ରହିଛନ୍ତି, ଆପଣଙ୍କ ପରିବାର ମଧ୍ୟ ରହିଛି, ଆପଣଙ୍କ ପାଖ ପଡ଼ୋଶୀ ଲୋକ ମଧ୍ୟ ଅଛନ୍ତି। ମୁଁ କହୁଛି ଭାରତର ଜନଗଣନା ବିଷୟରେ। ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କରେ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାୟତଃ ଶେଷ ହୋଇଯାଇଛି। 32 କୋଟିରୁ ଅଧିକ ପରିବାର ସମ୍ପର୍କରେ ସୂଚନା ପଞ୍ଜୀକୃତ କରାଯାଇଛି। ଆଜିକାଲି ଲଦାଖ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର ଏବଂ ଉତ୍ତରାଖଣ୍ଡର ଦୁର୍ଗମ ଏବଂ ବରଫାବୃତ ଅଞ୍ଚଳରେ ମଧ୍ୟ ଏହି କାର୍ଯ୍ୟ ଚାଲିଛି। ସେଠାରୁ ଅନେକ ପ୍ରେରଣାଦାୟୀ ଅନୁଭୂତି ଆମ ଆଗକୁ ଆସିଛି। ଉତ୍ତରାଖଣ୍ଡରେ ଜନଗଣନାର ଶୁଭାରମ୍ଭ ଚମୋଲିର ମାଣା ନାମକ ଏକ ଗାଁରୁ ହୋଇଥିଲା। ମାଣାକୁ ଦେଶର ପ୍ରଥମ ଗାଁ ବୋଲି କୁହାଯାଏ। ମାଣାରେ ସବୁଠାରୁ ପ୍ରଥମେ 83 ବର୍ଷୀୟ ପୂର୍ଣ୍ଣିମା ରାଓ୍ୱତଜୀଙ୍କ ଠାରୁ ଏହାର ଶୁଭାରମ୍ଭ ହୋଇଥିଲା। ଉତ୍ତରକାଶୀର ବଗୋରି ନାମକ ଏକ ଗାଁରେ ହୋମଷ୍ଟେ ଚଳାଉଥିବା ହରଦେବ ସିଂ ରାଣାଜୀ ଡିଜିଟାଲ ମାଧ୍ୟମରେ ନିଜ ସମ୍ପର୍କରେ ସୂଚନା ନିଜେ ପ୍ରଦାନ କରିଛନ୍ତି। ବନ୍ଧୁଗଣ, ଜନଗଣନା ଆମ ସମସ୍ତଙ୍କର ଜାତୀୟ କର୍ତ୍ତବ୍ୟ। ମୁଁ ଏଥିପାଇଁ ସମୟ ବାହାର କରିବାକୁ ଅଗଷ୍ଟ 15 ତାରିଖ ଦିନ ମଧ୍ୟ ଦେଶବାସୀଙ୍କୁ ଅନୁରୋଧ କରିଥିଲି। ଜନଗଣନା ପାଇଁ ନିଜ ସମ୍ପର୍କରେ ସୂଚନା ନିଜେ ପଞ୍ଜୀକରଣ କରିବାର ଏହି ସୁବିଧା ବହୁତ ସହଜ। ଆପଣ ନିଜ ମୋବାଇଲ ମାଧ୍ୟମରେ ହିଁ ନିଜର ଏବଂ ନିଜ ପରିବାର ସମ୍ପର୍କରେ ସୂଚନା ପ୍ରଦାନ କରିପାରିବେ। ଏହି ସୁବିଧା ହିନ୍ଦୀ ସହିତ 16ଟି ଭାଷାରେ ଉପଲବ୍ଧ। ବନ୍ଧୁଗଣ, ଏଥିପାଇଁ ଆପଣଙ୍କୁ ଜନଗଣନାର ଅନଲାଇନ୍ ପୋର୍ଟାଲକୁ ଯିବାକୁ ହେବ। ଏହି ପୋର୍ଟାଲ ହେଉଛି se.census.gov.in। ଏହି ପୋର୍ଟାଲକୁ ଯାଇ ଆପଣ ନିଜ ମୋବାଇଲ ନମ୍ବର ମାଧ୍ୟମରେ ଲଗ୍ଇନ୍ କରନ୍ତୁ, ନିଜର ସ୍ଥାନ ବିଷୟରେ ସୂଚନା ଦିଅନ୍ତୁ, ନିଜ ପରିବାର ସମ୍ପର୍କରେ ସୂଚନା ପୂରଣ କରନ୍ତୁ ଏବଂ ଏହାକୁ ସବମିଟ୍ କରିଦିଅନ୍ତୁ। ସମ୍ପୂର୍ଣ୍ଣ ପ୍ରକ୍ରିୟାରେ ପ୍ରାୟ 15ରୁ 20 ମିନିଟ୍ ସମୟ ଲାଗିଥାଏ। ଏଥିପାଇଁ ଆପଣଙ୍କୁ କୌଣସି ଡକ୍ୟୁମେଣ୍ଟ ମଧ୍ୟ ଅପଲୋଡ଼ କରିବାକୁ ପଡ଼ିନଥାଏ। ସୂଚନା ସବମିଟ୍ ପରେ ଆପଣଙ୍କୁ ଗୋଟିଏ ବିଶେଷ ଆଇଡି ମିଳିବ। ଯେତେବେଳେ ଗଣନା କର୍ମୀ ଆପଣଙ୍କ ଘରକୁ ଆସିବେ, ସେତେବେଳେ ଆପଣ ତାଙ୍କୁ ଏହି ଆଇଡି ଜଣାଇପାରିବେ। ଆପଣଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ନିଶ୍ଚିତ ହେବା ପରେ ଏହା ଜନଗଣନାର ଅଂଶ ପାଲଟିଯିବ। ବନ୍ଧୁଗଣ, ଏଯାବତ୍ ମୋବାଇଲ ମାଧ୍ୟମରେ 2,60,00,000ରୁ ମଧ୍ୟ ଅଧିକ ଲୋକ ଜନଗଣନା ପୋର୍ଟାଲରେ ନିଜର ସୂଚନା ପ୍ରଦାନ କରିସାରିଛନ୍ତି, ସ୍ୱଗଣନା କରିସାରିଛନ୍ତି। ଆପଣଙ୍କର ମଧ୍ୟ ଏଥିରେ ଅଳ୍ପ କିଛି ସମୟ ଖର୍ଚ୍ଚ ହେବ, କିନ୍ତୁ ଦେଶ ପାଇଁ ଏହା ଖୁବ୍ ଗୁରୁତ୍ୱପୂର୍ଣ୍ଣ, କାରଣ ଆପଣଙ୍କ ସଠିକ୍ ସୂଚନା, ଆପଣଙ୍କ ପରିବାରର ସଠିକ୍ ସୂଚନା ଦେଶର ଭବିଷ୍ୟତ ପାଇଁ ସଠିକ୍ ଛବି ପ୍ରସ୍ତୁତ କରିବାରେ ସହାୟକ ହୋଇଥାଏ। ମୋର ପ୍ରିୟ ଦେଶବାସୀଗଣ, ଆଜି ସେପ୍ଟେମ୍ବର 27 ତାରିଖ ଦିନଟି ଏକ ବିଶେଷ କାରଣରୁ ଆହୁରି ବିଶେଷ ହୋଇଯାଇଛି। ଆଜି ଏଭଳି ଜଣେ ମହାନୁଭବଙ୍କ 100ତମ ଜନ୍ମ ଜୟନ୍ତୀ, ଯିଏ ସଂସ୍କୃତି, ସମାଜ ଏବଂ ରାଷ୍ଟ୍ର ପାଇଁ ନିଜର ସାରା ଜୀବନ ସମର୍ପିତ କରିଦେଇଥିଲେ। ମୁଁ କହୁଛି ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅନ୍ତଃରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଶ୍ରଦ୍ଧେୟ ସ୍ୱର୍ଗୀୟ ଅଶୋକ ସିଂହଲଜୀଙ୍କ ବିଷୟରେ। 1926 ମସିହା ସେପ୍ଟେମ୍ବର 27 ତାରିଖ ଅର୍ଥାତ୍ ଆଜି ଦିନରେ ହିଁ ସେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ। ସେ ସମାଜରେ ରହି ସନ୍ନ୍ୟାସୀମାନଙ୍କ ପରି ଜୀବନଯାପନ କଲେ। ସେ ରାମ ଜନ୍ମଭୂମି ଆନ୍ଦୋଳନକୁ ଯେଉଁ ଦିଗ ପ୍ରଦାନ କଲେ, ଯେଉଁ ଶକ୍ତି ପ୍ରଦାନ କଲେ, ଆଜି ତାହାର ପରିଣାମ ସ୍ୱରୂପ ଆମେ ଅଯୋଧ୍ୟାରେ ଭବ୍ୟ ମନ୍ଦିରକୁ ସାକ୍ଷାତ ଭାବେ ଦେଖୁଛୁ। ମୋର ତ ବହୁତ ବଡ଼ ସୌଭାଗ୍ୟ ଯେ ମୁଁ କେବଳ ତାଙ୍କ ଜୀବନକୁ ନିକଟରୁ ଦେଖିପାରିଲି, ସେତିକି ନୁହେଁ, ବରଂ ମୋତେ ତାଙ୍କ ସହିତ ଏହି ମିଶନରେ ଯୋଡ଼ି ହେବାର ମଧ୍ୟ ସୁଯୋଗ ମିଳିଲା। ଯେତେବେଳେ ମୁଁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ କରୁଥିଲି, ସେତେବେଳେ ମଧ୍ୟ ମୋତେ ବାରମ୍ବାର ଅଶୋକଜୀଙ୍କ କଥା ମନେ ପଡ଼ିବା ସ୍ୱାଭାବିକ ଥିଲା। ବନ୍ଧୁଗଣ, ଅଶୋକଜୀଙ୍କ ବିଷୟରେ ଏଭଳି ଅନେକ କଥା ରହିଛି ଯାହା ବିଶେଷ ଭାବେ ଆଲୋଚିତ ହୋଇନଥାଏ। ରାମ ମନ୍ଦିର ଆନ୍ଦୋଳନ ସଙ୍ଗେ ସଙ୍ଗେ ସେ ସାମାଜିକ ଭେଦ

ଭାବ ଏବଂ ବିଷମତା ବିରୁଦ୍ଧରେ ମଧ୍ୟ ଏକ ବଡ଼ ସଂଗ୍ରାମ ଲଢ଼ିଥିଲେ। ତାଙ୍କ ଜନ୍ମ ଏକ ଅତି ସମୃଦ୍ଧ ପରିବାରରେ ହୋଇଥିଲା। ତାଙ୍କ ପିତା ଜଣେ ସିଭିଲ ସର୍ଭିସ ଅଧିକାରୀ ଥିଲେ। ତାଙ୍କ ଭାଇ ଭଉଣୀମାନଙ୍କ ମଧ୍ୟରେ ବି ଅଧିକାଂଶ ଲୋକ ବଡ଼ ବଡ଼ ପଦବୀରେ ରହିଥିଲେ। ସେ ନିଜେ ମଧ୍ୟ ଆଇଆଇଟି ବିଏଚ୍ୟୁର ସ୍ନାତକ ଥିଲେ। କିନ୍ତୁ ଏସବୁ ସତ୍ତ୍ୱେ ସେ ସମାଜ ଏବଂ ସଂସ୍କୃତି ପାଇଁ ନିଜ ଜୀବନ ସମର୍ପିତ କଲେ। ଏହା ହିଁ ମହାନ ବ୍ୟକ୍ତିମାନଙ୍କର ପରିଚୟ ହୋଇଥାଏ। ଆଜି ମୁଁ ତାଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କ କୋଟି କୋଟି ପ୍ରଶଂସକମାନଙ୍କ ତରଫରୁ ତାଙ୍କୁ ପ୍ରଣାମ ଜଣାଉଛି। ମୋ ତରଫରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ମୋର ପ୍ରିୟ ଦେଶବାସୀଗଣ, ଚଳିତ ବର୍ଷର ଶୁଭାରମ୍ଭ ଆମେ ସ୍ୱାଭିମାନର ଏକ ମହାପର୍ବ ସହ କରିଥିଲୁ। ଏହି ପର୍ବ ଥିଲା ସୋମନାଥ ସ୍ୱାଭିମାନ ପର୍ବ। ଆଜିଠାରୁ 1000 ବର୍ଷ ପୂର୍ବେ 1026 ଖ୍ରୀଷ୍ଟାବ୍ଦରେ ମହମ୍ମଦ ଗଜେନି ପ୍ରଥମ ଥର ସୋମନାଥ ମନ୍ଦିରକୁ ଧ୍ୱଂସ କରିଥିଲେ। କିନ୍ତୁ ଯେଉଁ ଲୋକ ସୋମନାଥକୁ ଭାଙ୍ଗି ଭାରତର ପରିଚୟ ଲିଭାଇବାକୁ ଆସିଥିଲେ, ଆଜି ତାଙ୍କର ନିଜର କୌଣସି ଅସ୍ତିତ୍ୱ ନାହିଁ ଏବଂ ସୋମନାଥ ମନ୍ଦିର ସମ୍ପୂର୍ଣ୍ଣ ଭବ୍ୟତା ସହ ବିଶାଳ ସାଗର ତଟରେ ଭାରତର ଅମରତ୍ୱ ପାଇଁ ଆଶୀର୍ବାଦ ପ୍ରଦାନ କରୁଛି। ସେଥିପାଇଁ ଆମେ ଗର୍ବର ସହିତ ଏହି ବର୍ଷ ସୋମନାଥ ସ୍ୱାଭିମାନ ପର୍ବ ପାଳନ କଲୁ। ବନ୍ଧୁଗଣ, ଏହି ବିଷୟରେ ଆଜି ମନ୍ କି ବାତ୍ରେ ମୁଁ ପୁଣି ଥରେ କାହିଁକି ଆଲୋଚନା କରୁଛି, ତାହାର ମଧ୍ୟ ଏକ ବିଶେଷ କାରଣ ରହିଛି। 1026 ଖ୍ରୀଷ୍ଟାବ୍ଦରେ ଯେତେବେଳେ ଗଜେନି ଦ୍ୱାରା ସୋମନାଥ ମନ୍ଦିର ଧ୍ୱଂସ ହୋଇଥିଲା, ସେହି ବର୍ଷ ଗୁଜରାଟର ମୋଢେରାଠାରେ ସୁପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଏହାକୁ ଭଙ୍ଗା ଯାଇଥିଲା, ଅର୍ଥାତ୍ ମୋଢେରା ମନ୍ଦିର ବିଧ୍ୱଂସକୁ ମଧ୍ୟ 1000 ବର୍ଷ ପୂରଣ ହୋଇଛି। ଅଥଚ ସେତେବେଳେ ସେହି ମନ୍ଦିର ନିର୍ମାଣକୁ ମାତ୍ର 1 ବର୍ଷ ପୂରଣ ହୋଇଥିଲା। 1025 ଖ୍ରୀଷ୍ଟାବ୍ଦରେ ରାଜା ଭୀମଦେବ ଏହି ମନ୍ଦିର ନିର୍ମାଣ କରାଇଥିଲେ। ବନ୍ଧୁଗଣ, ଆପଣ ସେହି କାଳଖଣ୍ଡ ସମ୍ପର୍କରେ ଚିନ୍ତା କରନ୍ତୁ, ଯେତେବେଳେ ଏତେ ବଡ଼ ଧରଣର ଆକ୍ରମଣ ହୋଇଥିବ, ସୋମନାଥ ମନ୍ଦିର ଭଳି ଆସ୍ଥାର ଏତେ ବଡ଼ କେନ୍ଦ୍ରକୁ ଖଣ୍ଡିତ କରାଯାଇଥିବ ଏବଂ ଆହୁରି ଅନେକ ସ୍ଥାନରେ ମଧ୍ୟ ଆକ୍ରମଣ ହୋଇଥିବ। ଏହିଭଳି ଆକ୍ରମଣ ଦ୍ୱାରା ଯେକୌଣସି ସମାଜ କିମ୍ବା ପ୍ରଶାସନର ମନୋବଳ ଭାଙ୍ଗିବା ସ୍ୱାଭାବିକ। କିନ୍ତୁ ରାଜା ଭୀମଦେବ ପ୍ରଥମ କେବଳ ଯେ ଗଜନୀର ଆକ୍ରମଣର ମୁକାବିଲା କରିନଥିଲେ, ବରଂ ମାତ୍ର କିଛି ସମୟ ମଧ୍ୟରେ ମୋଢେରା ସୂର୍ଯ୍ୟ ମନ୍ଦିରର ପୁନଃ ନିର୍ମାଣ ମଧ୍ୟ କରାଇଥିଲେ। ଏହିଭଳି ଉତ୍ସାହ ଯୋଗୁଁ ସୋମନାଥ ମନ୍ଦିର ବାରମ୍ବାର ବିଧ୍ୱଂସ ହେବା ସତ୍ତ୍ୱେ ଏହାର ପୁନର୍ନିର୍ମାଣ ହୋଇଚାଲିଥିଲା। ବନ୍ଧୁଗଣ, ମୋଢେରା ସୂର୍ଯ୍ୟ ମନ୍ଦିର ଉପରେ ମଧ୍ୟ ସେହି କାଳଖଣ୍ଡରେ ଆକ୍ରମଣ ଅଟକି ନଥିଲା। ପରବର୍ତ୍ତୀ ସମୟରେ ଆଲାଉଦ୍ଦିନ ଖିଲଜୀ ଦ୍ୱାରା ମଧ୍ୟ ବାସ୍ତୁକଳାର ଏହି ଭବ୍ୟ ମନ୍ଦିରକୁ ଭଙ୍ଗା ଯାଇଥିଲା। କିନ୍ତୁ ବନ୍ଧୁଗଣ, ଆମେ ଭାରତୀୟ ସୂର୍ଯ୍ୟ ଉପାସନା କେବଳ ବାସ୍ତୁ ଏବଂ ମନ୍ଦିର ମାଧ୍ୟମରେ କରିନଥାଉ। ଆମ ସୂର୍ଯ୍ୟ ଉପାସନାର ଅନ୍ୟ ଏକ ଅର୍ଥ ହୋଇଥାଏ ଆଲୋକ, ଶକ୍ତି, ବିଜ୍ଞାନ ଏବଂ ନିରନ୍ତରତାର ପ୍ରେରଣା। ସେଥିପାଇଁ ମୋଢେରା ମଧ୍ୟ ଆଜି କେବଳ ସୂର୍ଯ୍ୟ ମନ୍ଦିର ପାଇଁ ପ୍ରସିଦ୍ଧ ତାହା ନୁହେଁ, ବରଂ ଗୁଜରାଟର ଏହି ଗାଁ ଦେଶର ପ୍ରଥମ ସୂର୍ଯ୍ୟ ଗ୍ରାମ ବା ସୋଲାର ଭିଲେଜ ହୋଇସାରିଛି। ମୋଢେରା ଆଜି ସମ୍ପୂର୍ଣ୍ଣ ଭାବେ ସୌର ଶକ୍ତିରେ ପରିଚାଳିତ ଏବଂ ଏହା ଦେଶ ଆଗରେ ସଷ୍ଟେନେବିଲିଟିର ଏକ ଉଦାହରଣ ସୃଷ୍ଟି କରିଛି। ମୋଢେରାରେ ପର୍ଯ୍ୟଟକମାନଙ୍କ ପାଇଁ ଅନେକ ଆକର୍ଷଣ ଏବଂ ସୁବିଧାଗୁଡ଼ିକର ଶୁଭାରମ୍ଭ ମଧ୍ୟ ହୋଇଛି। ଜାନୁଆରୀରେ ମକର ସଂକ୍ରାନ୍ତି ପରେ ସେଠାରେ ମୋଢେରା ନୃତ୍ୟ ମହୋତ୍ସବ ମଧ୍ୟ ଆୟୋଜିତ ହୋଇଥାଏ। ଏଥିରେ ଭାରତର ସାଂସ୍କୃତିକ ଏବଂ ଶାସ୍ତ୍ରୀୟ ନୃତ୍ୟଗୁଡ଼ିକର ଚମତ୍କାର ପରିବେଷଣ ହୋଇଥାଏ। ମୁଁ ଚାହୁଁଛି ଯେ ଆପଣ ସମସ୍ତେ ମଧ୍ୟ ଥରେ ନିଶ୍ଚୟ ମୋଢେରା ଯାଆନ୍ତୁ ଏବଂ ଭାରତର ଏହି ଗୌରବପୂର୍ଣ୍ଣ ଐତିହ୍ୟକୁ ଦର୍ଶନ କରନ୍ତୁ। ବନ୍ଧୁଗଣ, ଅତୀତ ସହିତ ଆମର ସମ୍ପର୍କ ଆଜି ମଧ୍ୟ ବହୁତ ଜୀବନ୍ତ। ଏହା ପଛରେ ସେହି ଲୋକମାନଙ୍କର ସମର୍ପଣ ଏବଂ ପରିଶ୍ରମ ରହିଛି ଯେଉଁମାନେ ତାକୁ ଆହୁରି ଅଧିକ ଯୋଡ଼ି ରଖିଛନ୍ତି। ତାମିଲନାଡୁର ତିରୁଚିରାପଲ୍ଲୀରେ ମନପାରୈଠାରେ ଏହିଭଳି ଏକ ନୂତନ ପ୍ରୟାସ ହେଉଛି। ଗୋଟିଏ କଲେଜର ତାମିଲ ଷ୍ଟଡିଜ୍ ବିଭାଗର ଏ ସେଲଭାରାଜୁ ନାମକ ବ୍ୟକ୍ତି ଏହାକୁ ଆଗେଇ ନେଉଛନ୍ତି। ଗୋଟିଏ ଲେକ୍ଚର ଦେଉଥିବା ସମୟରେ ତାଙ୍କୁ ନିଜର ଜଣେ ଛାତ୍ରଠାରୁ କିଛି ପ୍ରାଚୀନ ପ୍ରତିମା ସମ୍ପର୍କରେ ସୂଚନା ମିଳିଥିଲା। ଏହି ବିଷୟରେ ଆଲୋଚନା ପରେ ସେ ସେହି ସ୍ଥାନକୁ ଦେଖିବାର ଯୋଜନା କଲେ। ଏହି ଯାତ୍ରା ମଧ୍ୟରେ ଭିନ୍ନ ଭିନ୍ନ ଜାଗାରେ ଅନେକ ପ୍ରତିମା ମିଳିଲା ଏବଂ ପ୍ରାଚୀନ ମନ୍ଦିର ମଧ୍ୟ ମିଳିଲା। ଅତୀତ ସହିତ ଯୋଡ଼ି ହେବାର ଏହା ଏକ ଆକର୍ଷଣୀୟ ପ୍ରୟାସ ଥିଲା। ଏହିଭଳି ଭାବରେ ଆମେ ଆମ ଐତିହ୍ୟକୁ ଭଲ ଭାବରେ ଜାଣିପାରିବା। ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏହିଭଳି ପ୍ରୟାସ କରାଯାଇପାରେ। ଏହାଦ୍ୱାରା ଆମକୁ ଆମ ଇତିହାସକୁ ଅତି ନିକଟରୁ ଦେଖିବା ଏବଂ ଜାଣିବାର ସୁଯୋଗ ମିଳେ। ମୋର ପ୍ରିୟ ଦେଶବାସୀଗଣ, ଏହି କିଛିଦିନ ପରେ ଅକ୍ଟୋବର 2 ତାରିଖ ପୂଜ୍ୟ ବାପୁଙ୍କ ଜୟନ୍ତୀ। ବାପୁ ଆମକୁ ଜୀବନର ଅନେକ ମନ୍ତ୍ର ଦେଇଛନ୍ତି, ସ୍ୱଚ୍ଛତା ମଧ୍ୟ ସେଗୁଡ଼ିକ ମଧ୍ୟରେ ଅନ୍ୟତମ। ଆମେ ପ୍ରାୟ ନିଜ ଆଖପାଖରେ ସ୍ୱଚ୍ଛତା ପାଇଁ

ଉଦ୍ଦିଷ୍ଟ ଅନେକ ପ୍ରୟାସ ଦେଖୁଛନ୍ତି। ଏହି ପ୍ରୟାସଗୁଡ଼ିକ ଅତ୍ୟନ୍ତ ପ୍ରେରଣାଦାୟୀ ଏବଂ ଉତ୍ସାହବର୍ଦ୍ଧକ। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହିଭଳି ଫଟୋ, ଭିଡ଼ିଓ ଏବଂ ରିଲ୍ଗୁଡ଼ିକ ବାରମ୍ବାର ଆମର ଧ୍ୟାନ ଆକର୍ଷଣ କରେ। ବର୍ତ୍ତମାନ ସମୟରେ ମୁଁ ଏହିଭଳି ଅନେକ ପ୍ରୟାସ ଦେଖିଛି। ମଧ୍ୟପ୍ରଦେଶରେ କେଉଁଠି କିଛି ଯୁବକ ନଦୀକୁ ପରିଷ୍କାର କରୁଛନ୍ତି, ସେମାନଙ୍କର ଏହି ଛୋଟ ପ୍ରୟାସ ସହିତ ପୁରା ସମାଜ ଯୋଡ଼ି ହୋଇଯାଇଛି। ସେହିଭଳି ଆନ୍ଧ୍ରପ୍ରଦେଶରେ ଯୁବକମାନେ ପୁରୁଣା ବାମ୍ଫି ଏବଂ କୂଅଗୁଡ଼ିକୁ ପରିଷ୍କାର କରୁଛନ୍ତି। ଏହାଦ୍ୱାରା ଆମର ପ୍ରାଚୀନ ଐତିହ୍ୟଗୁଡ଼ିକୁ ପୁଣି ଥରେ ପରିଷ୍କୃତ କରାଯାଇପାରୁଛି। ମୁମ୍ବାଇରେ କିଛି ଯୁବକ ସମୁଦ୍ର କୂଳକୁ ସ୍ୱଚ୍ଛ କରିବାର ପ୍ରଚେଷ୍ଟା କରୁଛନ୍ତି। ପ୍ରତି ସପ୍ତାହରେ କୌଣସି ନା କୌଣସି ବିଚ୍ରେ ଶହ ଶହ ଯୁବ ବନ୍ଧୁ ଏକତ୍ରିତ ହେଉଛନ୍ତି ଏବଂ ସ୍ୱଚ୍ଛତା ମାଧ୍ୟମରେ ସେବା କରୁଛନ୍ତି। ଏଠି ଦିଲ୍ଲୀରେ ମଧ୍ୟ ପିଲା ଏବଂ ଯୁବକମାନେ ଆବର୍ଜନାକୁ ଅଲଗା ଅଲଗା ରଖିବା, ନିଜ ପଶ୍ଚିମବଙ୍ଗରେ ଯୁବକମାନେ ଛାତ୍ର ଏବଂ ସ୍ଥାନୀୟ ଲୋକଙ୍କ ସହିତ ମିଶି ବଣଭୋଜିସ୍ଥଳ ଏବଂ ପାଖ ବଜାରଗୁଡ଼ିକର ସଫେଇ କରୁଛନ୍ତି। ବନ୍ଧୁଗଣ, ଏହି ସମସ୍ତ ପ୍ରଚେଷ୍ଟା ଭିତରେ ଗୋଟିଏ କଥା ଅତି ସହଜରେ ଦେଖାଯାଉଛି। କେଉଁଠି ଜଣେ ବ୍ୟକ୍ତି କାମ ଆରମ୍ଭ କଲେ, ପୁଣି କିଛି ଲୋକ ଯୋଡ଼ି ହେଲେ, ଆଉ ସଂଖ୍ୟା ବଢ଼ିଚାଲିଲା। ଏହା ହିଁ ତ ଜନଭାଗିଦାରୀ। ସ୍ୱଚ୍ଛତା ହିଁ ବାପୁଙ୍କ ପ୍ରତି ଆମର ସବୁଠାରୁ ସୁନ୍ଦର ଶ୍ରଦ୍ଧାଞ୍ଜଳି ହେଉ। ମୋର ପ୍ରିୟ ଦେଶବାସୀଗଣ, ଆମେମାନେ ପରିବେଶ ରକ୍ଷା କରୁଛେ, ଏହାଦ୍ୱାରା ଖାଲି ଗଛଲତା ବା ଜୀବଜନ୍ତୁଙ୍କୁ ବଞ୍ଚାଉଛେ ସେତିକି ନୁହେଁ, ବରଂ ଆମେ ସମ୍ପୂର୍ଣ୍ଣ ଜୀବନ ବ୍ୟବସ୍ଥାକୁ ଦୃଢ଼ କରୁଛେ। ଦେଶର ଭିନ୍ନ ଭିନ୍ନ ଭାଗରେ ହେଉଥିବା ଏହିଭଳି କିଛି ପ୍ରୟାସ ଏହି ଭାବନାକୁ ଅତି ସୁନ୍ଦର ଭାବରେ ପ୍ରକାଶିତ କରୁଛି। ବନ୍ଧୁଗଣ, ଆସାମରେ ସୋନାଇ ରୂପାଇ ବନ୍ୟଜୀବ ଅଭୟାରଣ୍ୟ ରହିଛି। ସମୟ ଥିଲା ଯେତେବେଳେ ଏଠାରେ ହାତୀମାନଙ୍କର ଘର ଥିଲା, କିନ୍ତୁ ଧୀରେ ଧୀରେ ଜଙ୍ଗଲ ଜମି ଉପରେ ମଣିଷମାନଙ୍କର ଦଖଲ ବଢ଼ିବାକୁ ଲାଗିଲା, ଯାହାଦ୍ୱାରା ହାତୀମାନେ ଏହି ଅଞ୍ଚଳଠାରୁ ଦୂରକୁ ଚାଲିଗଲେ। 3 ବର୍ଷ ପୂର୍ବେ ଏହି ଜମିକୁ ଅତିକ୍ରମଣ ମୁକ୍ତ କରାଗଲା ଏବଂ ଏବେ ତାର ଅଦ୍ଭୁତ ପରିଣାମ ଦେଖିବାକୁ ମିଳୁଛି। ହାତୀମାନେ ପୁଣି ଏଠାକୁ ଫେରି ଆସିଲେଣି। ଯେଉଁ ଅଞ୍ଚଳରେ ବର୍ଷ ବର୍ଷ ଧରି ସେମାନଙ୍କର ଗହଳି ନଥିଲା, ଆଜି ସେହିଠାରେ ଦଳ ଦଳ ହାତୀ ଦେଖାଯାଉଛନ୍ତି। ବନ୍ଧୁଗଣ, ଆସାମରେ ହିଁ ଆଉ ଗୋଟିଏ ସୁନ୍ଦର ପ୍ରଚେଷ୍ଟା ହୋଇଛି। ଗୋଟିଏ ଅତି କ୍ଷୁଦ୍ର ଜୀବ ପିଗ୍ମି ହକ୍କୁ ବଞ୍ଚାଇବା ପାଇଁ ଏହି ପ୍ରଚେଷ୍ଟା ଥିଲା। ଗୋଟିଏ ସମୟରେ ଏହି ଜୀବର ଅସ୍ତିତ୍ୱ ଉପରେ ସଙ୍କଟର ବାଦଲ ଦେଖାଯାଇଥିଲା। ସେତେବେଳେ ମାତ୍ର 6ଟି ପିଗ୍ମି ହକ୍କୁ ନେଇ ଏକା ସଙ୍ଗରେ ସଂରକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ସେମାନଙ୍କୁ ପୁଣି ଜଙ୍ଗଲରେ ଛଡ଼ାଗଲା। ସେମାନଙ୍କ ରହିବା ପାଇଁ ଘାସ ପଡ଼ିଆ ମଧ୍ୟ ତିଆରି କରାଗଲା। ଏହି କାର୍ଯ୍ୟକ୍ରମ ଯୋଗୁଁ ଆଜି ପିଗ୍ମି ହକ୍ମାନଙ୍କ ସଂଖ୍ୟା 190ରୁ ଅଧିକ ହୋଇଯାଇଛି। ବନ୍ଧୁଗଣ, ପ୍ରକୃତି ସହିତ ଆମର ସମ୍ବନ୍ଧ ଖାଲି ତାର ସଂରକ୍ଷଣ ପର୍ଯ୍ୟନ୍ତ ସୀମିତ ନୁହେଁ। ଅନେକ ସମୟରେ ଆମେ ପ୍ରକୃତିର ରକ୍ଷା କରୁଛେ, ସେହି ପ୍ରକୃତି ଆମ ଜୀବନର ଆଶ୍ରୟ ହୋଇପାରୁଛି। ପଶ୍ଚିମବଙ୍ଗର ସୁନ୍ଦରବନ ଅଞ୍ଚଳରେ କେତେକ ମହିଳା ଏହାକୁ ଏକ ପ୍ରେରଣାଦାୟୀ ଉଦାହରଣ ଭାବେ ପ୍ରସ୍ତୁତ କରୁଛନ୍ତି। ଝାରଖାଲିର ଏହି ମହିଳାମାନେ ହେନ୍ତାଳବନ ପ୍ରସ୍ତୁତ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସେହି ମହିଳାମାନେ ଅଛନ୍ତି ଯେଉଁମାନଙ୍କ ସ୍ୱାମୀ ବାଘ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ସ୍ୱାମୀଙ୍କୁ ହରାଇବା ପରେ ସେମାନଙ୍କୁ ସୁନ୍ଦରବନରୁ ହିଁ ଜୀବନ ଧାରଣର ଉପାୟ ମିଳିଲା। ସେମାନଙ୍କ ଦ୍ୱାରା ସ୍ଥାପିତ ହେନ୍ତାଳବନ ଆଜି ଗାଁମାନଙ୍କ ପାଇଁ ଏକ ପ୍ରାକୃତିକ ସୁରକ୍ଷା କବଚ ସାଜିଛି ଏବଂ ଏଗୁଡ଼ିକୁ ଲଗାଇ ମହିଳାମାନଙ୍କ ରୋଜଗାର ମଧ୍ୟ ହେଉଛି। ବନ୍ଧୁଗଣ, ଆମେ ପରିବେଶକୁ ରକ୍ଷା କରିବା, ପ୍ରକୃତିର ସନ୍ତୁଳନକୁ ସମ୍ମାନ ଦେବା ଏବଂ ତାର ବିବିଧତାକୁ ସୁରକ୍ଷିତ ରଖିବା, ଆମର ଏହିଭଳି ପ୍ରତ୍ୟେକ ପ୍ରୟାସ ଭବିଷ୍ୟତ ପିଢ଼ି ପାଇଁ ଆମମାନଙ୍କର ଦାୟିତ୍ୱ। ମୋର ପ୍ରିୟ ଦେଶବାସୀଗଣ, ଏହି ନିକଟରେ ଏବଂ ଏହି ବାର୍ତ୍ତାକୁ ଅନ୍ୟମାନଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ମଧ୍ୟ ନେଇଛନ୍ତି। ନିଶାମୁକ୍ତି ଯୁବ ଅଭିଯାନ ଦ୍ୱାରା ଏସବୁ ହେଉଛି। ଏହି ଅଭିଯାନ 100 ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିରେ ମାଇ ଭାରତର ସ୍ୱେଚ୍ଛାସେବୀମାନେ ସମ୍ମିଳିତ ଅଛନ୍ତି। ଏନ୍ଏସ୍ଏସ୍ ସହିତ ସଂଯୁକ୍ତ ହୋଇଥିବା ଆମର ଯୁବକମାନେ ମଧ୍ୟ ଏହି ଅଭିଯାନର ଅଂଶ। ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଏହା ସହିତ ମିଶିଛନ୍ତି ଏବଂ ଅନେକ ସାମାଜିକ ଆଧ୍ୟାତ୍ମିକ ସଂସ୍ଥା ମଧ୍ୟ ଏହି କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି। ଗତ କିଛି ଦିନ ମଧ୍ୟରେ ହିଁ ସାରା ଦେଶରେ ହଜାର ହଜାର ସଂକଳ୍ପ ସମାରୋହ ଏବଂ ସଚେତନତାର କାର୍ଯ୍ୟକ୍ରମ ହୋଇଛି। ବନ୍ଧୁଗଣ, ଏହି ଅଭିଯାନରେ ଗୋଟିଏ କଥା ମୋତେ ବିଶେଷ ଭାବରେ ଭଲ ଲାଗିଲା, ତାହା ହେଉଛି ନିଶାମୁକ୍ତିର ବାର୍ତ୍ତା। ଆମର ଯୁବକମାନେ ସ୍ୱୟଂ ନିଜ ଭାଷାରେ, ନିଜ ଉପାୟରେ ଏହି ବାର୍ତ୍ତାକୁ ଆଗକୁ ବଢ଼ାଉଛନ୍ତି। ମୁଁ ମନ୍ କି ବାତ୍ରେ ମଧ୍ୟ ଯୁବବନ୍ଧୁମାନଙ୍କୁ ଅନୁରୋଧ କରିଥିଲି ଯେ ନିଜର ସୃଜନାତ୍ମକତା ମାଧ୍ୟମରେ ଏହି ଅଭିଯାନ ସହିତ ଯୋଗ ଦିଅନ୍ତୁ। ମୁଁ ବହୁତ ଖୁସି ଯେ

ହଜାର ହଜାର ଯୁବକ ଏହି ଆହ୍ୱାନ ଦ୍ୱାରା ଆଗେଇ ଆସିଛନ୍ତି। ମାଇ ଭାରତରେ ଆନ୍ଥେମ୍, ସ୍ଲୋଗାନ ରାଇଟିଂ ଏବଂ ପଥପ୍ରାନ୍ତ ନାଟକ ଭଳି ଭିନ୍ନ ଭିନ୍ନ ପ୍ରତିଯୋଗିତାଗୁଡ଼ିକ ମଧ୍ୟ ହୋଇଛି। ସେହିଭଳି ସାମାଜିକ ଗଣମାଧ୍ୟମରେ ଆମ ଯୁବବନ୍ଧୁମାନେ ହାସଟ୍ୟାଗ୍ ନଶାମୁକ୍ତ ୟୁବା ସହିତ ନିଜର ସୃଜନାତ୍ମକ ବିଷୟଗୁଡ଼ିକୁ ସେୟାର କରୁଛନ୍ତି। ଅର୍ଥାତ୍ ସନ୍ଦେଶ ମଧ୍ୟ ଯୁବବର୍ଗର, ମାଧ୍ୟମ ବି ଯୁବବର୍ଗର, ଏବଂ ଏହାକୁ ଆଗକୁ ନେଇଯିବାର ଶକ୍ତି ମଧ୍ୟ ଯୁବବର୍ଗର। ଆଗାମୀ ଦିନରେ ଏହି ଅଭିଯାନ ମାଧ୍ୟମରେ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ଧ୍ୟାନ ଶିବିର ଭଳି ଗତିବିଧି ମଧ୍ୟ ହେବ। ବନ୍ଧୁଗଣ, ଖୁବ୍ ଶୀଘ୍ର ଆମର ଅନେକ ପର୍ବ ଏବଂ ଉତ୍ସବ ଗୁଡ଼ିକ ମଧ୍ୟ ଆସିବ। ଏଥର ଉତ୍ସବର ଆନନ୍ଦ ଭିତରେ ଆମେ ଆମର ଚତୁଃପାର୍ଶ୍ୱକୁ ମଧ୍ୟ ନଜର ରଖିବା। ଯଦି କୌଣସି ଯୁବବନ୍ଧୁ ଖରାପ ଅଭ୍ୟାସ ଆଡ଼କୁ ବଢ଼ୁଥାନ୍ତି, ତେବେ ତାଙ୍କ ସହିତ କଥା ହୁଅନ୍ତୁ। ଯଦି କେହି ନିଶାରୁ ମୁକ୍ତ ହେବାକୁ ଚେଷ୍ଟା କରୁଛି, ତାହେଲେ ତାକୁ ସହଯୋଗ କରନ୍ତୁ। ନିଶାମୁକ୍ତ ଯୁବ ସମାଜ ସହିତ ବିକଶିତ ଭାରତର ସଂକଳ୍ପକୁ ଆମେ ସମସ୍ତେ ମିଶି ଆଗକୁ ବଢ଼ାଇବା। ମୋର ପ୍ରିୟ ଦେଶବାସୀଗଣ, ଲାଲକିଲ୍ଲାରୁ ଏଥର ମୁଁ ସ୍ପୋର୍ଟସ୍ ପାଇଁ ଟ୍ୟାଲେଣ୍ଟ ହଣ୍ଟ ଅଭିଯାନର ଘୋଷଣା କରିଛି। ଭାରତ ନିରନ୍ତର ତାର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖୁ, ସେଥିପାଇଁ ଗାଁ ଏବଂ ଛୋଟ ଛୋଟ ସହର ପର୍ଯ୍ୟନ୍ତ ପହଞ୍ଚି ସ୍ପୋର୍ଟିଂ ଟ୍ୟାଲେଣ୍ଟକୁ ଖୋଜିବା ବହୁତ ଆବଶ୍ୟକ। ସେଠି ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି କାମ ପାଇଁ ନିଜକୁ ସମର୍ପିତ କରିଦେଇଛନ୍ତି। ତାଙ୍କର ଗୋଟିଏ ପ୍ୟାସନ୍ ହେଉଛି ଟ୍ୟାଲେଣ୍ଟକୁ ଖୋଜିବା ଓ ସେମାନଙ୍କ ପ୍ରତିଭାକୁ ବିକଶିତ କରିବା। ଆମ ପଞ୍ଜାବରେ ଏହି କାମ ରାଜେନ୍ଦର ସିଂ ମହୋଦୟ କରୁଛନ୍ତି। ରାଜେନ୍ଦର ସିଂ ଏପରି ଜଣେ ବ୍ୟକ୍ତି ଯାହାଙ୍କ ନାମ ସହିତ ସିନିୟର ମଧ୍ୟ ଯୋଡ଼ା ହୋଇଛି। 1980 ମସିହାରେ ଅଲମ୍ପିକରେ ଭାଗ ନେଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇଥିବା ହକି ଟିମ୍ର ସେ ସଦସ୍ୟ ଥିଲେ। 1982ରେ ଆୟୋଜିତ ୱାର୍ଲ୍ଡ କପ୍ରେ ସେ ଚର୍ଚ୍ଚାରେ ରହିଥିଲେ। 2001 ମସିହାରେ ଭାରତ ପ୍ରଥମ ଥର ପାଇଁ ମେନ୍ସ ଜୁନିୟର ୱାର୍ଲ୍ଡ କପ୍ରେ ବିଜୟ ଲାଭ କରିଥିଲା। ଠିକ୍ ସେହିପରି 2003 ମସିହାରେ ଆମ ଦେଶ ସିନିୟର ଏସିଆ କପ୍ ଟାଇଟଲକୁ ବି କରାୟତ କରିଥିଲା। ଏହି ଉଭୟ ଟୁର୍ଣ୍ଣାମେଣ୍ଟରେ ସେ କୋଚ୍ ଭୂମିକା ତୁଲାଇଥିଲେ। ବର୍ତ୍ତମାନ ସେ ରାଉଣ୍ଡ ଗ୍ଲାସ୍ ହକି ଏକାଡେମୀ ଜରିଆରେ ନିଜ ପାସନକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ତାଙ୍କ ପ୍ରଚେଷ୍ଟାରେ ଗାଁମାନଙ୍କରେ ନୂତନ ହକି ଆଷ୍ଟ୍ରୋଟର୍ଫ ନିର୍ମାଣ କରାଯାଉଛି। ରାଜେନ୍ଦର ଜୀଙ୍କ ଲକ୍ଷ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ। ଏପରି ଗାଁମାନଙ୍କୁ ଯାଇ ପିଲାମାନଙ୍କୁ ଚିହ୍ନଟ କରିବା ଯେଉଁଠି ଉତ୍କୃଷ୍ଟ କୋଚିଂର ସୁବିଧା କମ୍ ମାତ୍ରାରେ ଉପଲବ୍ଧ। ଏପରି ପ୍ରଚେଷ୍ଟା ଦ୍ୱାରା ଅନେକ ଖେଳାଳି ଭାରତର ଜୁନିୟର ଓ ସିନିୟର ଲେଭେଲରେ ନିଜ ପାଇଁ ସ୍ଥାନ ସୃଷ୍ଟି କରିପାରିଛନ୍ତି। ରାଜେନ୍ଦର ସିଂ ଜୀଙ୍କର ଏପରି ସମର୍ପଣକୁ ଯେତେ ପ୍ରଶଂସା କଲେ ମଧ୍ୟ ତାହା କମ୍। ମୋର ପ୍ରିୟ ଦେଶବାସୀଗଣ, ଅଁଳା ଆମ ସମସ୍ତଙ୍କର ଖୁବ୍ ପରିଚିତ। ଅଧିକାଂଶ ଘରେ ଏଥିରୁ ପ୍ରସ୍ତୁତ ଆଚାର ଓ ମୁରବାକୁ ବ୍ୟବହାର କରାଯାଏ। ବହୁତ ଲୋକ ଅଁଳା ଜୁସ୍କୁ ପସନ୍ଦ କରନ୍ତି। ଶୀତଦିନେ ଚ୍ୟବନପ୍ରାସ ଆମ ଦିନଚର୍ଯ୍ୟାର ପ୍ରମୁଖ ଅଂଶ ହୋଇଯାଏ। ଆମ ପୂର୍ବପୁରୁଷମାନେ ପିଢ଼ି ପିଢ଼ି ଧରି ଅଁଳାର ଗୁଣ ବିଷୟରେ କହି ଆସିଛନ୍ତି। ବନ୍ଧୁଗଣ, ଏହି ଅଁଳା ଆଜି ଆମ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ନୂତନ ସମ୍ଭାବନାର ମାଧ୍ୟମ ହୋଇଛି। ପ୍ରତାପଗଡ଼ ଓ ଅଁଳାର ସମ୍ପର୍କ ଖୁବ୍ ପୁରୁଣା। ପିଢ଼ି ପିଢ଼ି ଧରି ଏଠାକାର ଚାଷୀ ଅଁଳା ଚାଷ କରିଆସୁଛନ୍ତି। ଅଁଳା ପ୍ରତାପଗଡ଼କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି, ଆଉ ଏବେ ଏହି ପୁରୁଣା ପରିଚୟ ଏଠାକାର କୃଷକ ଓ ମହିଳାମାନଙ୍କ ପାଇଁ ନୂତନ ସୁଯୋଗ ନେଇ ଆସିଛି। ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ଅର୍ଥାତ୍ ODOP ମାଧ୍ୟମରେ ଏଠି ଅଁଳା ସହିତ ଜଡ଼ିତ ସ୍ଥାନୀୟ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳୁଛି। ଆଜି ପ୍ରତାପଗଡ଼ରେ ଅଁଳା ପ୍ରୋସେସିଂ ସହ ଜଡ଼ିତ ପାଖାପାଖି 100 ୟୁନିଟ୍ କାମ କରୁଛନ୍ତି, ଆଉ ଏଥିରେ ସେଲ୍ଫ ହେଲ୍ପ ଗ୍ରୁପ୍ ସହ ଜଡ଼ିତ ମହିଳାମାନେ ବି ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି। ଏପରି ଏକ ସମୂହ ହେଉଛି ଦେବଗଡ଼ କମାସି ଗାଁର ସାବିତ୍ରୀ ଫୁଲେ ସେଲ୍ଫ ହେଲ୍ପ ଗ୍ରୁପ୍। ଏହି ଗ୍ରୁପ୍ ସହ ଜଡ଼ିତ ମହିଳାମାନେ ଅଁଳାରୁ କ୍ୟାଣ୍ଡି, ମୁରବା ଓ ଜୁସ୍ ପ୍ରସ୍ତୁତ କରୁଛନ୍ତି। ODOP ଜରିଆରେ ଏସବୁ ନୂତନ ବଜାରମାନଙ୍କରେ ପହଞ୍ଚିପାରିବା ଫଳରେ ଏମାନଙ୍କର ଆୟରେ ବି ବୃଦ୍ଧି ଘଟିଛି। ଏହିପରି ଅନ୍ୟ ଏକ ଗାଁରେ ବିନ୍ଧ୍ୟବାସିନୀ ସେଲ୍ଫ ହେଲ୍ପ ଗ୍ରୁପ୍ ରହିଛି। ଏହି ଗ୍ରୁପ୍ର ମହିଳାମାନେ ଅଁଳାରୁ ଆଚାର, ଡାଇଜେଷ୍ଟିଭ୍ ପାଉଡର ଭଳି ଅନେକ ଜିନିଷ ପ୍ରସ୍ତୁତ କରୁଛନ୍ତି। ଏହି ମହିଳାମାନଙ୍କୁ ମେସିନାରୀ ମିଳିଛି, ଲୋନ୍ର ସୁବିଧା ମିଳିଛି, ସ୍ଥାନୀୟ ବ୍ୟବସାୟିକ ମେଳାରେ ଯୋଗ ଦେବାର ସୁଯୋଗ ମଧ୍ୟ ମିଳିଛି, ଆଉ ଦେଖୁ ଦେଖୁ ସେମାନଙ୍କ ଆୟ ବି ଖୁବ୍ ବଢ଼ିଯାଇଛି। ବନ୍ଧୁଗଣ, ଆମ ଦେଶର ପ୍ରତ୍ୟେକ ଅଞ୍ଚଳରେ ଏପରି କିଛି ନା କିଛି ବିଶେଷତ୍ୱ ନିଶ୍ଚୟ ରହିଛି। କେଉଁଠି ବିଶେଷ ପ୍ରକାରର ଫଳ ରହିଛି, କେଉଁଠି ପାରମ୍ପରିକ କଳା ରହିଛି, ତ କେଉଁଠି ଅନନ୍ୟ କୌଶଳ ରହିଛି। ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ ହେଉଛି ଏହି ବିଶେଷତ୍ୱଗୁଡ଼ିକୁ ଆଗକୁ ବଢ଼ାଇବାର ଅଭିଯାନ। ଆମର ପ୍ରଚେଷ୍ଟା ଏହା ହେବା ଦରକାର ଯେ ଆମ ଗାଁ ଓ ଛୋଟ ସହରଗୁଡ଼ିକର ପରିଚୟ ଖାଲି ସ୍ଥାନୀୟ ବଜାର ପର୍ଯ୍ୟନ୍ତ ସୀମିତ ନ ରହୁ, ତାହା ଦେଶର ଅନ୍ୟାନ୍ୟ ଅଞ୍ଚଳ ପର୍ଯ୍ୟନ୍ତ ପହଞ୍ଚୁ ଓ ବିଶ୍ୱ ବଜାର ପର୍ଯ୍ୟନ୍ତ ବି ଯାଉ। ଏହାଦ୍ୱାରା ଭୋକାଲ୍ ଫର୍ ଲୋକାଲ୍ ଅଭିଯାନକୁ ବି ବଳ ମିଳିଥାଏ।

0: ଏହା ଦେଶକୁ ଆତ୍ମନିର୍ଭର କରିବା ପାଇଁ ମଧ୍ୟ ପ୍ରେରଣା ଯୋଗାଇଥାଏ। ଆଗକୁ ଆସୁଥିବା ପର୍ବପର୍ବାଣୀରେ ଆମେ ଭୋକାଲ ଫର୍ ଲୋକାଲ ମନ୍ତ୍ରକୁ କେବେ ହେଲେ ବି ଭୁଲିଯିବା ନାହିଁ। ମୋର ପ୍ରିୟ ଦେଶବାସୀଗଣ, ସେପ୍ଟେମ୍ବର ମାସ କୁପୋଷଣ ସହ ଲଢ଼ିବା ପାଇଁ ସମର୍ପିତ। ପୋଷଣ ମାସରେ ଭିନ୍ନ ଭିନ୍ନ କ୍ଷେତ୍ର ସହ ଜଡ଼ିତ ଲୋକ ଓ ସଂସ୍ଥାମାନେ ଏହି ମହତ୍ କାମକୁ ମିଳିମିଶି କରିଛନ୍ତି। କୁପୋଷଣକୁ ମୁକାବିଲା କରିବା ପାଇଁ ଚଳିତ ବର୍ଷ ଅନେକ ପ୍ରଶଂସନୀୟ ପଦକ୍ଷେପ ନିଆଯାଇଛି। ଛତିଶଗଡ଼ ହର୍ ଘର୍ ମୁନ୍ଗା ଘର୍ ଘର୍ ମୁନ୍ଗା ଅଭିଯାନ ଆରମ୍ଭ କରିଛି। ଏହାଦ୍ୱାରା ଲୋକମାନଙ୍କୁ ପୁଷ୍ଟିକର ସଜନା ଛୁଇଁ ଅର୍ଥାତ୍ ମୋରିଙ୍ଗାକୁ ନିଜ ନିଜ ଖାଦ୍ୟରେ ସାମିଲ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଗୁଜୁରାଟ ବି ୱାଙ୍ଗି ପ୍ରତିଯୋଗିତା ଅର୍ଥାତ୍ ମିଲେଟ୍ସରୁ ପ୍ରସ୍ତୁତ ବ୍ୟଞ୍ଜନଗୁଡ଼ିକର ପ୍ରତିଯୋଗିତା ଆରମ୍ଭ କରିଛି। ଏହି ପଦକ୍ଷେପ ଜରିଆରେ ଶସ୍ତା ଓ ପୁଷ୍ଟିକର ସ୍ଥାନୀୟ ଖାଦ୍ୟପେୟକୁ ପ୍ରୋତ୍ସାହିତ କରାଯାଉଛି। ବର୍ତ୍ତମାନ ସୁଦ୍ଧା 2 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇସାରିଲେଣି। ଏ କ୍ଷେତ୍ରରେ ମହାରାଷ୍ଟ୍ର ବି ପ୍ରଶଂସନୀୟ ଉଦ୍ୟମ ଜାରି ରଖିଛି। ସେଠି ଟିଚର୍ସ, ଅଙ୍ଗନବାଡ଼ି କର୍ମୀ ଓ ପିଲାମାନଙ୍କ ବାପା ମା ସଚେତନତା ମାନେ ମିଳିମିଶି ପୋଷଣ ବାଟିକାଗୁଡ଼ିକର ଯତ୍ନ ନେବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହା ମିଜୋ ସମାଜର ତଲ୍ଲୋ ମଡ଼ିଆନା ପରମ୍ପରା ସଦୃଶ। ଏହାର ଅର୍ଥ ହେଲା ନିଃସ୍ୱାର୍ଥପର ସେବା ଓ ଅନ୍ୟକୁ ସାହାଯ୍ୟ କରିବାରେ ସର୍ବଦା ଆଗରେ ରହିବା। ଏପରି ପ୍ରଚେଷ୍ଟା ଖୁବ୍ ପ୍ରଶଂସନୀୟ। ଅଙ୍ଗନବାଡ଼ି କେନ୍ଦ୍ର ସହ ଜଡ଼ିତ ସେହି ଲୋକଙ୍କୁ ନେଇ ମୁଁ ଗର୍ବିତ, ଯେଉଁମାନେ ଏପରି ପଦକ୍ଷେପରେ ନିଜକୁ ସାମିଲ କରିଛନ୍ତି। ଏହି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବର୍ତ୍ତମାନ ପୋଷଣ ଟ୍ରାକର ଦ୍ୱାରା ଡିଜିଟାଲି ଯୋଡ଼ି ହୋଇସାରିଛନ୍ତି। ପାଖାପାଖି 9 କୋଟି ହିତାଧିକାରୀ ଏଥିରେ ପଞ୍ଜୀକୃତ ହୋଇସାରିଛନ୍ତି। ଏହାଦ୍ୱାରା ଶିଶୁମାନଙ୍କର ମହିଳା ସମ୍ଭବ ହୋଇପାରିଛି। ଆମକୁ କୁପୋଷଣ ବିରୁଦ୍ଧରେ ଲଢ଼େଇକୁ ଏପରି ଭାବରେ ଆଗକୁ ନେବାର ଅଛି। ଆମକୁ ଆମ ସମାଜକୁ କୁପୋଷଣଠାରୁ ସମ୍ପୂର୍ଣ୍ଣ ରୂପେ ମୁକ୍ତ କରିବାର ଅଛି। ବନ୍ଧୁଗଣ, ଆମେ ସମସ୍ତେ ଏହି ମାସରେ ସମ୍ପୂର୍ଣ୍ଣ ଶ୍ରଦ୍ଧା ଓ ଉତ୍ସାହର ସହ ଗଣପତି ବପ୍ପାଙ୍କ ସ୍ୱାଗତ କରାଗଲା। ଏହି ପବିତ୍ର ଅବସର ସମ୍ପୂର୍ଣ୍ଣ ବାତାବରଣକୁ ଆନନ୍ଦ ଉଲ୍ଲାସରେ ଭରିଦିଏ। ବନ୍ଧୁଗଣ, ବିଘ୍ନହର୍ତ୍ତା ଭଗବାନ ଶ୍ରୀ ଗଣେଶ ହେଉଛନ୍ତି ଜ୍ଞାନ, ବୁଦ୍ଧି ଓ ଶୁଭ କାର୍ଯ୍ୟ ଆରମ୍ଭର ପ୍ରତୀକ। ତାଙ୍କ ପ୍ରତି ଅଗାଧ ଶ୍ରଦ୍ଧା କେବଳ ଭାରତରେ ନୁହେଁ, ଅନ୍ୟତ୍ର ଯେପରି ଶ୍ରୀମାନ ପନ୍ଥୁନ୍ ଥିର୍ଖାନୋନ୍ ମହୋଦୟଙ୍କ କଥା ଦେଖନ୍ତୁ, ଦେଖିବାକୁ ଗଲେ ସେ ଥାଇଲାଣ୍ଡର ଅଧିବାସୀ। ସେଠି ଭଗବାନ ଶ୍ରୀ ଗଣେଶଙ୍କ ପୂଜା ଫ୍ରା ଫିକାନେତ୍ ରୂପରେ କରାଯାଏ। ଆଉ ଯେତେବେଳେ ସେ 19 ବର୍ଷର ହୋଇଥିଲେ, ସେତେବେଳେ ତାଙ୍କ ବାପା ତାଙ୍କୁ ଭଗବାନ ଶ୍ରୀ ଗଣେଶଙ୍କର ଏକ ଫଟୋ ଉପହାର ସ୍ୱରୂପରେ ଦେଇଥିଲେ। ଏଇଠୁ ତାଙ୍କ ମନରେ ଅଗାଧ ଭକ୍ତି ଜାତ ହୋଇଥିଲା। ସେ ଭଗବାନ ଶ୍ରୀ ଗଣେଶଙ୍କ ସହ ଜଡ଼ିତ ପରମ୍ପରାର ଅଧ୍ୟୟନରେ 4 ଦଶନ୍ଧିରୁ ଅଧିକ ସମୟ ଅତିବାହିତ କରିସାରିଲେଣି। ସେ ଭାରତ ଓ ନେପାଳ ସହିତ ଏସିଆର ଅନେକ ଦେଶ ଭ୍ରମଣ କରିଛନ୍ତି। ମହାରାଷ୍ଟ୍ର ସହ ତାଙ୍କର ଘନିଷ୍ଠ ସମ୍ବନ୍ଧ ରହିଛି। ଅଷ୍ଟବିନାୟକ ପରମ୍ପରା ବିଷୟରେ ଜାଣିବା ପରେ ସେ ଅନେକ ଥର ଏଠାକୁ ଆସିସାରିଲେଣି। ତାଙ୍କ ପ୍ରଚେଷ୍ଟା ଦ୍ୱାରା ଥାଇଲାଣ୍ଡର ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଅଷ୍ଟବିନାୟକ ଯାତ୍ରା ଲୋକପ୍ରିୟ ହୋଇପାରିଛି। ସେ 2002 ମସିହାରେ ଉତ୍ତର ଥାଇଲାଣ୍ଡର ଚିଆଙ୍ଗମାଇରେ ଗଣେଶ ହିମାଲ ମ୍ୟୁଜିୟମର ସ୍ଥାପନା କରିଛନ୍ତି। ଆଜି ସେଠି 10,000ରୁ ଉର୍ଦ୍ଧ୍ୱ ଗଣେଶ ମୂର୍ତ୍ତି ରହିଛି। ମ୍ୟୁଜିୟମରେ ସେହି ଭକ୍ତମାନଙ୍କ ପାଇଁ ଅଷ୍ଟବିନାୟକ ମୂର୍ତ୍ତିମାନ ରହିଛି, ଯେଉଁମାନେ ଭାରତ ଆସିପାରିବେ ନାହିଁ। ଏଠି ପ୍ରତି ରବିବାର ସକାଳୁ ପାଖାପାଖି 10ଟା ବେଳେ ଗଣେଶ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଏ। ଗଣପତିଙ୍କ ସହ ଜଡ଼ିତ ବିଶେଷ ଦିନମାନଙ୍କରେ ମଧ୍ୟ ଅନୁଷ୍ଠାନ ଆୟୋଜିତ ହୁଏ। ଏହା ସୂଚାଇ ଦିଏ ଯେ ଭାରତର ଆସ୍ଥା, କଳା ଓ ସାଂସ୍କୃତିକ ପରମ୍ପରାଗୁଡ଼ିକ ଅନ୍ୟ ଦେଶମାନଙ୍କରେ ମଧ୍ୟ କିପରି ଲୋକପ୍ରିୟ ହେବାରେ ଲାଗିଛି। ମୋର ପ୍ରାର୍ଥନା, ଗଣପତି ବପ୍ପାଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ସବୁବେଳେ ରହିଥାଉ। ବନ୍ଧୁଗଣ, ମନ୍ କି ବାତ୍ର ପ୍ରତ୍ୟେକ ଅଧ୍ୟାୟ ପରେ ମୋତେ ଅନେକ ବିଷୟରେ ଆପଣଙ୍କର ବାର୍ତ୍ତା ମିଳିଥାଏ। ଆପଣ ଏହିପରି ଭାବେ ପ୍ରେରଣାଦାୟୀ କାହାଣୀ ପଠାଉଥାନ୍ତୁ। ଯେତେବେଳେ ଆପଣ ନିଜ ଆଖପାଖରେ ହେଉଥିବା ଏପରି ପ୍ରଚେଷ୍ଟାଗୁଡ଼ିକର ପ୍ରଶଂସା କରନ୍ତି, ସେତେବେଳେ ସେମାନଙ୍କର ଉତ୍ସାହ ଆହୁରି ବଢ଼ିଯାଏ। ମନ୍ କି ବାତ୍ ମାଧ୍ୟମରେ ତାଙ୍କ ବିଷୟରେ ଜାଣି ଦେଶର ଅନ୍ୟାନ୍ୟ ଅଞ୍ଚଳର ଲୋକମାନେ ମଧ୍ୟ ପ୍ରେରିତ ହୁଅନ୍ତି। ଏହି ଯାତ୍ରା ଏହିପରି ଭାବେ ଆପଣଙ୍କ ସହଯୋଗରେ ନିରନ୍ତର ଆଗକୁ ବଢ଼ିଚାଲୁ। ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଆପଣ ଆପଣଙ୍କ ପରିଜନ ଓ ସାଙ୍ଗସାଥୀଙ୍କ ସହ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତୁ। ମୁଁ ଆପଣ ସମସ୍ତଙ୍କୁ ପୁଣି ଥରେ ଶୁଭକାମନା ଜଣାଉଛି। ବହୁତ ବହୁତ ଧନ୍ୟବାଦ। ନମସ୍କାର।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ଜରିଆରେ ଦେଶବାସୀଙ୍କୁ କହିଥିବା ମନ୍ କି ବାତ୍ର ଶୁଣିଲେ ଓଡ଼ିଆ ରୂପାନ୍ତର।

0: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଲୋଚନା। ତା ପୂର୍ବରୁ ଶୁଣିନେବା ବିଜ୍ଞାପନ।
1: ହଁ ଭାଇ, କାଡ଼େ ଚାଲ ହୋ,
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନ ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
1: କେଠେ ମିଳୁଛି ଏତେ ସୁବିଧା
2: ଜାଣିନ କି? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗ୍ରୱାଲା, ମେନ୍ ଟ୍ରାଫିକ ସ୍କୋୟାର, ତିନିକୁଣିଆ ଛକ, ବାରିପଦା।
1: ତାହେଲେ ଯିବା ନା କି କହୁଛ?
2: ଚାଲ।

ସେ ମାଇ ସଞ୍ଜରେ ସୀତାପୁର ବଜାର ମୁଣ୍ଡରେ ନିଶା ସେବୀଙ୍କର ଘମାଘୁଟିଆ ମିଟିଂ ଆରମ୍ଭରେ ଘମାଘୁଟିଆ ବାସନା ବାହାରୁଥିଲେ ବି କିଛି ସମୟ ଅନ୍ତେ ଅନେକ ଅଚେତନ ଅଧଚେତନ ଅବଚେତନ ଅବସ୍ଥାକୁ ଚାଲିଗଲେ। ସବୁ ନିଶାରେ ଡିଗ୍ରୀ ହାସଲ କରି ନିଶା ତାଲିମ ଦେଉଥିବା ଶ୍ରୀମାନ ରଘୁଦାଦା ଚାରିଆଡ଼େ ପକ୍ଷୀ ନଜର ବୁଲେଇ ଆଣିଲେ। ଆଠକାଳି ବାରମାସୀ ଶଙ୍ଖସାରୁ ପରିକା ଚିକ୍ ଚିକ୍ କରୁଥିବା ଚନ୍ଦାମୁଣ୍ଡଟାକୁ ସାଉଣୀ ସାଉଣୀ କହିଲେ, ଭାଇମାନେ ସବୁ ବିଭାଗର ନିଶାସେବୀ ଭାଇମାନେ, ମାଷ୍ଟର, ଚାଷୀ, ଶ୍ରମିକ, ମଜୁରିଆ, ଚାକିରିଆ, ଅଫିସରିଆ, ବେକାରିଆ, ଚୋର ଡକାୟତ, ପକେଟମାର, ଲୁଟମାର, ବୁଦ୍ଧିଜୀବୀ, ଆଇନଜୀବୀ, ଟାଉଟରଜୀବୀ, ରାଜନୀତିଜୀବୀ, ଭିକ୍ଷାଜୀବୀ ସଭିଙ୍କର ସଂଘ ଅଛି। ଆମେ ନିଶାସେବୀବାଲା ଏଯାଏ ସଂଘ କରିନାହାନ୍ତି କାହିଁକି? ଏ ପ୍ରଶ୍ନ ମୋର ସଭି ଭାଇମାନଙ୍କୁ। ଚଟ୍ କରି କିଏ ଜଣେ କହିଲା, ରଘୁଦାଦାଙ୍କର ମଗଜକୁ ଏ କଥାଟା ଏଇ ପଶିଲା, ଅନ୍ୟ କାହାର ମଗଜକୁ ଆଗରୁ ଢୁକିବ କେମିତି, କାହାର ଏମିତି ମାତବର ବିରେନ ଅଛି। କଣ୍ଠଟା ତାଙ୍କର ଧଡ଼ଧଡ଼ିଆ ଶୁଭିଲା ଶେଷ ଆଡ଼କୁ। ପ୍ରଶଂସାରେ ରଘୁଦାନାଙ୍କର ମନଟା ଏତେ ମୋଟ ହେଇଗଲା ଯେ ଲଙ୍ଗଳ ଦୌଡ଼ି ବି ପାଇଲାନି। ପୁଣି ଥରେ ଚନ୍ଦା ତାଳକୁ ଆଉଁସି ଆଉଁସି ଆରମ୍ଭ କଲେ, ଇଛୁଣିକା ସଂଘଟା ଗଢ଼ା ହେଇଗଲା, ସୀତାପୁର ନିଶାସେବୀ ସଂଘ। ମୁଁ ହେଲି ପ୍ରେସିଡେଣ୍ଟ, ନାଲୁ ସର୍ଦ୍ଦାର ସେକ୍ରେଟେରୀ। କାନ ଶୁଣିଲା ଭଳି ତାଳିମାଡ଼ ହେଲା। ଅର୍ଦ୍ଧଚେତନ ଅଚେତନ ଅବସ୍ଥା ପ୍ରାପ୍ତ ସବୁ ନିଶାସେବୀ ହଠାତ୍ ସଚେତନ ହୋଇ ବେତାଳିଆ ତାଳିମାଡ଼ କଲେ ଦୁଇ ଚାରି ମିନିଟ ଯାଏ। ତା ସହିତ ସ୍ଲୋଗାନ, ସୀତାପୁର ନିଶାସେବୀ ସଂଘ ଜିନ୍ଦାବାଦ ଜିନ୍ଦାବାଦ, ଅମର ରହେ ଅମର ରହେ। ରଘୁଦାଦାଙ୍କର ଗମ୍ଭୀର ସ୍ୱର, ସାଇଲେନ୍ସ ସାଇଲେନ୍ସ, ଶୁଣ ବଡ଼ ଗହନ କଥା, ପାନୀୟ ଧୂଆଁ ସୁଡ଼ୁକା ଓରଫ ନିଶାସେବୀଙ୍କ ଇଜ୍ଜତର ପ୍ରଶ୍ନ। ପୁରାଣ ଶାସ୍ତ୍ରରେ ଅଛି, ଦେବତାମାନେ କାଳେ ସୋମରସ ପାନ କରୁଥିଲେ, ଦେବଦେବ ମହାଦେବଙ୍କ ଭକ୍ତ ଜଣ ଚିଲମ ସେବା କରନ୍ତି, କାହିଁ ସେମାନଙ୍କୁ ତ କେହି ସୋମରସିଆ କହୁନି, ଚିଲମିଆ ଧୂଆଁଖର କହୁନି। ଆମେ ନିଶା ସେବନ କଲୁ ବୋଲି ଆମକୁ ମଦୁଆ, ମାତାଲି, ସରାପିଆ, ଗଞ୍ଜଡ଼ିଆ, ନିଶାକୋର, ଧୂଆଁକୋର, ଚିଲମିଆ କହିବ, ଆଜେ ବାଜେ ହିନି ମାନିଆ ଅପରଛନ୍ଦିଆ ନାଁରେ ଡାକିବ, ସେ କଥା ହେଇପାରିବନି। ନା, ସେ କଥା ହେଇପାରିବନି। ଆଜିଠୁ ଆମକୁ ନିଶାସେବୀ, ନିଶା ସେବନକାରୀ, ନିଶା ସେବକ ବୋଲି କୁହ, କିନ୍ତୁ ହିନିମାନିଆ ନାଁରେ କହିଲେ ₹100 ଜୋରିମାନା କିମ୍ବା ଏକ ମାସ ହାଜତରେ ରହି ଘଣା ପେଲିବା ବ୍ୟବସ୍ଥା ଭାରତୀୟ ଦଣ୍ଡବିଧି ଆଇନରେ ରହୁ। ରାଜ୍ୟ ଓ କେନ୍ଦ୍ର ସରକାର ଏ ବାବଦରେ ଏକ ମାସ ମଧ୍ୟରେ ଆଇନ ତିଆରି କରନ୍ତୁ। ଏ ହେଲା ଆମ ସଂଘର ସରକାରଙ୍କ ନିକଟରେ ପହଲା ନମ୍ବର ଦାବି। ଭାଇମାନେ, ଆମେ ନାନା ନିଶା ସେବନ କରି ଅନ୍ତ ପିତ କଲିଜାକୁ ଜଖମ କରୁଛୁ। ଆମ ପଇସାରେ ସରକାରଙ୍କର ରାଜକୋଷ ଭର୍ତ୍ତି ହେଉଛି, ବଢ଼ତି ବି ହେଉଛି, ଆମକୁ ବାହାବା ଦେବା କଥା ନା, ସେ ସବୁ ଚୁଲିକି ଗଲା, ଖାଲି ମିଳୁଛି ବେଇଜ୍ଜତି ବେଖାତିରି। ନା, ଯେତେଦିନ ହେଇଥିଲା ସେତେଦିନ, ଏବେ ଆମେ ସରକାରଙ୍କ ପାଖରୁ ହକ ଆଦାୟ କରିବା, ଅଲବତ୍ ଆଦାୟ କରିବା। ଜନସେବୀ, ଧନସେବୀ, ସ୍ୱେଚ୍ଛାସେବୀ, ସମାଜସେବୀ, ଦେଶସେବୀ, ରାଜନୀତିସେବୀ, ସାହିତ୍ୟସେବୀ, କଳାସେବୀଙ୍କ ପାଇଁ ଯେମିତି ଉପାଧିର ବ୍ୟବସ୍ଥା ରହିଛି, ଆମେ ନିଶାସେବୀଙ୍କ ପାଇଁ ସେହିଭଳି ଉପାଧି ସମ୍ମାନର ବ୍ୟବସ୍ଥା ହେଉ। ସରକାର ବାବଦରେ ଏକ ମାସ ମଧ୍ୟରେ ପ୍ରେସ୍ ବିଜ୍ଞପ୍ତି ଜାରି କରନ୍ତୁ। ଏ ହେଲା ଆମର 2 ଦାବି। ଭାଇମାନେ, ପ୍ରାଣୀମାନେ ଜଳପାନ କରି ଜୀବନ ବଞ୍ଚାଉଥିବାରୁ ଅଭିଧାନରେ ଜୀବନ ଅର୍ଥ ଜଳ ବା ପାଣି ଲେଖାଯାଇଛି। ଆମେ ନିଶାସେବୀମାନେ ନିଶାପାନ କରି ଜୀବନ ରଖୁଥିବାରୁ ଏଣିକି ଅଭିଧାନକାରମାନେ ଅଭିଧାନରେ ଜୀବନ ଅର୍ଥ ପାଣି ଓ ନିଶା ଉଭୟ ଲେଖନ୍ତୁ। ସରକାର ମହାଶୟ, ଏକ ମାସ ମଧ୍ୟରେ ଆମ ବିଶ୍ୱବିଦ୍ୟାଳୟଗୁଡ଼ିକରେ

ଥିବା ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗକୁ ନିର୍ଦ୍ଦେଶନାମା ଜାରି କରନ୍ତୁ। ଏହା ହେଲା ଆମ ନମ୍ବର 3 ଦାବି। ରେ କାରବାର ତ କରିବୁ, ଏତେ ଲୁଚା ଛପା କାହିଁକି? କେଉଁ ଗଳି କନ୍ଦିରେ ନିଶା ପାଣି ଦୋକାନ ଖୋଲିବ? ଆମେ ନିଶା ସେବୀଙ୍କୁ ତ ଲାଜ ନାହିଁ। ଆମେ କୂଳରୁ ହେଲୁ ବାହାର ହେ ସରକାର, ନିଶା ପ୍ରୀତି କରି ଗଳାହାର ହେ ସରକାର। କେ ତୁମେ ମୁହଁ ଲୁଗା ପକୁଛୁ କାହିଁକି? ଗଳି କନ୍ଦିରେ ନିଶା ପାଣି ଦୋକାନ ଖୋଜୁ ଖୋଜୁ ନିଶା ଝୁଙ୍କ ଧିମେଇ ଯାଉଛି। ବାହାଘର ବେଳେ ସିନା ଝୋଟି ସୁନ୍ଦର, ତାପରେ ଆଉ କ'ଣ ଥାଏ? ତେଲ ଲୁଣ ଗୁଜୁରାତି ପନିପରିବା ଲୁଗାପଟା ଦୋକାନ ଭଳି ଏବେଠୁ ନିଶା ପାଣି ଦୋକାନ ରାସ୍ତା କଡ଼ରେ ଖୋଲାଯାଉ, ମେଳା ମହୋତ୍ସବରେ ଉଠା ଦୋକାନ ପରି ପକାଯାଉ। ଏ ହେଲା ଆମ ନମ୍ବର 4 ଦାବି। ସରକାର ଏ ବାବଦରେ ଶୀଘ୍ର ବ୍ୟବସ୍ଥା କରନ୍ତୁ। ଆମର 5 ନମ୍ବର ଦାବି ଆମ ପାଇଁ ଯେତେ ନୁହେଁ ସରକାରଙ୍କ ସ୍ୱାର୍ଥ ପାଇଁ ବେଶୀ। ଏଣେ କହୁଛନ୍ତି ରାଜକୋଷରେ ପଇସା ନାହିଁ, ତେଣେ କେତେକ ନିଶାକୁ ନିବାରଣ କରୁଛନ୍ତି। କି ହୋ, ଏ ନିଶା ସେବୀ ତ ନିଶା ସେବନ କରିବ। ତୁମେ ଅମୁକ ନିଶା ଇଞ୍ଜୁରିୟସ୍ ଟୁ ହେଲ୍ଥ, ସମୁକ ନିଶା ଇଞ୍ଜୁରିୟସ୍ ଟୁ ହେଲ୍ଥ, ମେ ବି ଇଞ୍ଜୁରିୟସ୍ ଟୁ ହେଲ୍ଥ ବୋତଲ ପ୍ୟାକେଟ୍ ଉପରେ ଲେଖୁଛ କାହିଁକି? ଲୋକେ ଭୟ କରୁଛନ୍ତି, ଆକୁ ଖାଇଲେ କ୍ୟାନ୍ସର, ତାକୁ ଖାଇଲେ TB, କଳା ଝାଡ଼ା ହେବ, ଡାକ୍ତରମାନେ କହିବାରୁ ନିଶା ସେମିଙ୍କ ସଂଖ୍ୟା ଆସ୍ତେ ଆସ୍ତେ କମିଯାଉଛି। ଏଣେ ପୁଅ ମୁଣ୍ଡକୁ ହାତ ତ ତେଣେ ତେଲ ଘଡ଼ିକୁ ହାତ। ରାଜକୋଷକୁ ପଇସା ଆସିବାକୁ ଯଦି ସରକାର ଚାହୁଁଛନ୍ତି ଏସବୁ ଲେଖାଲେଖି କୁହାବୋଲା ବନ୍ଦ କରନ୍ତୁ। ଏ ହେଲା ଆମ ନମ୍ବର 5 ଦାବି। ଏମିତି ଅନେକ ଦାବି ଅଛି, ଏତିକି ପୂରଣ ହେବା ପରେ ଆମେ ଅନ୍ୟ ଦାବି ସବୁ ପେଶ କରିବା। ହଁ, ଏ ଦାବି ଗୁଡ଼ିକ ପୂରଣ ପାଇଁ ସରକାରଙ୍କୁ ମାସେ ସମୟ ଦେବା। ହଠାତ୍ କିଏ ଜଣେ କହିଲା, ଯଦି ଟାଇମ୍ ଭିତରେ ପୂରଣ ନ ହୁଏ? ରଘୁ ଦାଦାଙ୍କ ସ୍ୱର ପଞ୍ଚମକୁ ଉଠିଗଲା। ଷ୍ଟ୍ରାଇକ୍ ହେବ, ନିଆଁ ଜଳିବ, ରାସ୍ତାଘାଟେ ନିଆଁ ଜଳିବ, ଦଳେ ସ୍ଲୋଗାନ ଆରମ୍ଭ କରିଦେଲେ। ନିଶାସେବୀ ସଂଘ ଜିନ୍ଦାବାଦ, ଜିନ୍ଦାବାଦ ଆମର ସଂଘ, ଅମର ରହେ, ଅମର ରହେ ସରକାର, ତୁମେ ଆମର ଦାବି ମାନିନିଅ, ମାନିନିଅ, ନହେଲେ ନିଆଁ ଜଳିବ, ରାସ୍ତାଘାଟେ ନିଆଁ ଜଳିବ, ରାସ୍ତା ଘେରାଉ ହେବ, ଚକ ବନ୍ଦକୁ ଅଖ ବନ୍ଦ ହେବ। ମିଟିଂ ସରିଗଲା, ସମସ୍ତେ ଉଠିବା ଉଠିବା ହେଲେଣି। ନାଲୁ ସର୍ଦ୍ଦାର ଚନ୍ଦନ ଦେଶ ବୀରାପାନ ଷ୍ଟାଇଲରେ ନିଶକୁ ମୋଡ଼ି ଦେଇ ଛିଡ଼ା ହୋଇ ପଡ଼ି କହିଲେ, ସମସ୍ତଙ୍କୁ ବସି ପଡ଼ିବାକୁ ହାତ ଥାମି ଇସାରା ଦେଲେ। ସେ ପ୍ରସ୍ତାବ ଦେଲେ ଗୋଟେ ନିଶା ପାଣି ସେବନ ପ୍ରତିଯୋଗିତା ହେଉ। ତରଳ, କଠିନ, ଧୂଆଁ, ସୁଡ଼ୁକା, ଟେଳୁ ଅଲଗା ଅଲଗା ନିଶା ପାଇଁ ଅଲଗା ଅଲଗା ବିଭାଗ ରହିବ। ପୁରସ୍କାର ରହିବ ଉତ୍ତମ, ମଧ୍ୟମ ଓ ଅଧମ। ନିଶା ପାଣିରେ ଯାହାର ଅନ୍ତତଃ 20-25 ବର୍ଷର ଅଭିଜ୍ଞତା ଥିବ ତାକୁ ବିଚାରକ ଭାବରେ ନିମନ୍ତ୍ରଣ କରାଯିବ। ପାନୀୟ ସେବନ କରି ଅନ୍ତନାଡ଼ି ପୋଡ଼ି ଯିଏ କଳା ଝାଡ଼ାରେ ଭୋଗୁଥିବ, ଧୂଆଁ ସେବନ କରି ଯିଏ TB, କ୍ୟାନ୍ସର ଆଦି ରୋଗରେ ପଡ଼ି ମରଣକୁ ହାତ ଗଣି ଅପେକ୍ଷା କରିଥିବ, ସେମାନଙ୍କୁ ବିଚାରକ କରି ଆଣିଲେ ଆହୁରି ଭଲ ହେବ। ଏମିତି ମାତବର ବିଚାରକ ନହେଲେ ପ୍ରତିଯୋଗିତା କ'ଣ ଜମିବ? ପାଠ ପଢ଼ି ଯଦି ପରୀକ୍ଷା ନଦେଲ, ସେ ପଢ଼ାର ମୂଲ୍ୟ କ'ଣ? ନିଶା ପାଣି ସେବନ କରି ଯଦି ପରୀକ୍ଷା ନଦେଲ, ସେବନରେ ଉନ୍ନତି ହେବନି। ନୂଆ ପିଲାମାନେ ଏବେ ଯେ ହାଲି ହାଲି ନିଶା ପାଣି ସୁରୁ କରୁଛନ୍ତି, ସେମାନେ କେତେ ଶିଖିଲେ ଜାଣିପାରିବେନି। ପ୍ରତିଯୋଗିତା ହେଲେ ସେମାନଙ୍କ ଲିମିଟ୍ କେତେ ଅନ୍ତ ଜାଣିପାରିବେ। ଅଧିକ ଲୋକ ଏ ଲାଇନ୍କୁ ଆସିବେ, ଅଧିକ ଲୋକ ନିଶା ପାଣି ସେବନ କଲେ ସରକାରଙ୍କର ଅବକାରୀ ଆୟ ବଢ଼ିବ। ଏଣୁ ପୁରସ୍କାର, ସାର୍ଟିଫିକେଟ୍, ଖର୍ଚ୍ଚ ବହନ କରିବାକୁ ଆମେ ଅବକାରୀ ବିଭାଗକୁ ଲେଖିବା। ନାଲୁ ସର୍ଦ୍ଦାର କଥା ନ ଶୁଣୁ ରଘୁଦାତା ଛିଡ଼ା ହୋଇପଡ଼ି ତାଳିମାରି କହିଲେ, ଅତି ଉତ୍ତମ ପ୍ରସ୍ତାବ, ଚମତ୍କାର ପ୍ରସ୍ତାବ। ଅନ୍ତତଃ ପ୍ରତି 3 ମାସରେ ଥରେ ଏଭଳି ପ୍ରତିଯୋଗିତା ହେବା ଉଚିତ, ବରଂ ମାସକୁ ହେଲେ ଆହୁରି ଭଲ। ଆଉ ଗୋଟେ କଥା, ଆମ ନିଶାସେବୀ ସଂଘର ପ୍ରତ୍ୟେକ ସଭ୍ୟ ଅତି କମ୍ରେ 2 ଜଣ ନୂଆ ଲୋକକୁ ଆମ ଭିତରକୁ ଆଣନ୍ତୁ। ଆମର ଲକ୍ଷ୍ୟ ହେବା ଉଚିତ 100ରୁ 100 ତ ସମ୍ଭବ ନୁହେଁ, 80% ନାରୀ ପୁରୁଷ ନିର୍ବିଶେଷରେ ଆମ ନିଶାସେବୀ ଗୋଷ୍ଠୀରେ ସାମିଲ ହେବା ଆବଶ୍ୟକ। ତାହେଲେ ପରିବାର ସମାଜରେ ଆମ ପ୍ରତି ଖାତିର ଇଜ୍ଜତ ବଢ଼ିବ, ସର୍ବେ ହୋଇବେ ଏକାକାର, ନଥିବ ଭେଦର ବିଚାର। ପ୍ରସ୍ତାବ ପାସ୍ ହେଇ ପ୍ରତିଯୋଗିତାର ଜାଗା ଦିନ ସ୍ଥିର ହୋଇଗଲା। ଜୋରଦାର ତାଳି ମାଡ଼, ଆଉ ଥରେ ସ୍ଲୋଗାନ ଦେଇ ସେ ଜାଗାକୁ ପ୍ରକମ୍ପିତ କରି ମିଟିଂ ଶେଷ ହୋଇଗଲା। ଇଆଡ଼େ ଛେଳି ମେ ମେକୁ ସିଆଡ଼େ ବାଘ ଭୋକିଲା। ସୀତାପୁର ଗାଁ ମଝିରେ ମହିଳା ସମିତି ଘରେ ଅଞ୍ଚଳର ଝିଅ ବୋହୂ ମା'ମାନଙ୍କର ଜୋରଦାରିଆ ମିଟିଂ। ନିଶାସେବୀ ସଂଘକୁ ସାବାଡ଼ କରିବ ନୂଆ ସଂଘ ଛାଞ୍ଚୁଣି ଝାଡ଼ୁ ଓ ପନିକି ଓଗେର ସଂଘ। ସବୁ ଦେବାଦେବୀ ପ୍ରମୁଖ ଦେବ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ମହିଷାସୁରକୁ ଜୟ କରିପାରିଲେନି। ମା' ଦଶଭୁଜା ଦୁର୍ଗତି ନାଶିନୀ, ଦେବୀ ଦୁର୍ଗା ହେଲେ ଆବିର୍ଭୂତା। ଦଶଭୁଜରେ 10 ଆୟୁଧ ଧରି ମହିଷାସୁର ଆହୁରି କେତେ କେତେ ମାତବର ରାକ୍ଷସକୁ ବିନାଶ କଲେ। ସେ ତ ସତ୍ୟଯୁଗର କଥା, ଏ କଳିଯୁଗରେ ଝିଅ ବୋହୂ ମା'ମାନେ ଛାଞ୍ଚୁଣି ଝାଡ଼ୁ ପନିକି ଆୟୁଧ ଧରି ନିଶା ରାକ୍ଷସକୁ ଧ୍ୱଂସ କରିବେ, ନିଶାମୁକ୍ତ ସମାଜ ଗଢ଼ିବେ। ନିଶା ରାକ୍ଷସ ଆଁରେ ପଡ଼ିଥିବା ବାପ ଭଲ ବାପ ହୋଇପାରେ ନା, ଭାଇ ଭଲ ଭାଇ ହୋଇପାରେ ନା,

0: ସ୍ୱାମୀ ଭଲ ସ୍ୱାମୀ ହୋଇପାରେ ନା। ସଜଡ଼ା ସଂସାର ଉଜୁଡ଼ିଯାଏ, ସୁନା ସଂସାର ଚୁନା ହୋଇଯାଏ, ସ୍ୱର୍ଗ ପାଲଟିଯାଏ ଶ୍ମଶାନ। ସେଇ ନର୍କକୁ ଅମରାବତୀରେ ପାଲଟେଇ ଦେବାକୁ ବାହାରି ପଡ଼ିଲେ ଆଦ୍ୟାଶକ୍ତି, ନାରୀଶକ୍ତି। ଦେବୀ ଦଶଭୁଜା ଆବିର୍ଭୂତ ହେଲା ପରେ ବି କ'ଣ ମହିଷାସୁର ତା ଟାଣପଣ ଛାଡ଼ିଲା? ତୁଚ୍ଛ ତାଚ୍ଛଲ୍ୟ କଲା, ଲଲକାର କଲା, ଦେଲା ଯୁଦ୍ଧଂ ଦେହିର ଆହ୍ୱାନ। ସେଦିନ ନିଶା ପ୍ରତିଯୋଗିତାରେ ପ୍ରତିଯୋଗୀ, ବିଶେଷ କରି କିଶୋର ଯୁବ ପ୍ରତିଯୋଗୀ ଅନେକ, ଦର୍ଶକ ଥାଟ ପଟାଳି ଭାଙ୍ଗୁଛନ୍ତି। ନିଶାର ବିଭାଗ ଯଥା ପାନୀୟ, ଧୂଆଁ, ଟେଳୁ, ସୁଡ଼କା ବିଭାଗ ସବୁ ଅଲଗା ଅଲଗା। ଅଜାଠୁ ନାତି, ଅଣନାତି, ପଣନାତି ଯାଏ ଭାଗ ନେଉଥାନ୍ତି। ନିଜ ନିଜର ଚାମଚା, ଆଗଚଲା, ବତିପେଲାମାନେ ପ୍ରତିଯୋଗୀକୁ ଚିଅରପ କରି କହୁଥାନ୍ତି, ଆହୁରି ଆହୁରି ନିଅ, ଆହୁରି ନିଅ। ବିଚାରକ ପରିଚାଳକମାନେ ବୁଲି ବୁଲି ଦେଖୁଛନ୍ତି ପ୍ରତିଯୋଗିତାର ନିୟମ ଠିକ୍ଠାକ୍ ମାନୁଛନ୍ତି କି ନାହିଁ, ବିଚାରକମାନେ ଲକ୍ଷ୍ୟ କରୁଥାନ୍ତି। ହଠାତ୍ ଶୁଭିଲା ସ୍ଲୋଗାନ, ନିଶାସେବୀ ସଂଘ ମୁର୍ଦ୍ଦାବାଦ, ମୁର୍ଦ୍ଦାବାଦ, ନିଶାସେବୀ ସଂଘ ମୁର୍ଦ୍ଦାବାଦ, ମୁର୍ଦ୍ଦାବାଦ। ପବ୍ଲିକ୍ ଜାଗାରେ ନିଶା କମ୍ପିଟିସନ ଚଳିବ ନାହିଁ, ଚଳିବ ନାହିଁ। ଏ ପୋଲିସ ଧର୍ତ୍ତବ୍ୟ ଅପରାଧକୁ ପୋଲିସ ଧର, ପୋଲିସ ଧର, ତୁରନ୍ତ ଏମାନଙ୍କୁ ଗିରଫ କର, ଗିରଫ କର। ସ୍ଲୋଗାନ ମାରି ସ୍ୱେଚ୍ଛାସେବୀ ସଂଗଠନ ଦୁଇଟି କ୍ରମଶଃ ଜାଗା ଆଡ଼କୁ ମାରି ଆସିଲେ। ନିଶାସେବୀ ସଂଘର ଲୋକେ ଖେପିଗଲେ ସେମାନଙ୍କ ଆଡ଼କୁ, ଚାଲିଲା ବଚସା। ନିଶାସେବୀ ଲୋକେ ହାତ ଦେଖି କହିଲେ, ଏଇ ଏଠୁ ଯିବ ନା ତଣ୍ଟିଆ ଖାଇବ, ମୁହଁର ଭୋଗଳ ଏକ ପାରକେ ବଦଳେଇ ଦେବୁ। ଆମେ ନିଶା ଖାଇଲୁ ଯାହା କହିଲୁ, ତୁମର କ'ଣ ହେଲା? ତୁମ ନାଇଁ କାହିଁକି ଛଟ ଛଟ ହେଉଛି, ଡେଉଁଛି? ଆମେ ଖାଇଲେ ଆମର ଖାଉଛେ, ଯିବ ନା ଦୁଇ ଚାରି ଘୁଷି ଖାଇକି ପଳେଇଯିବ। ସ୍ୱେଚ୍ଛାସେବୀ ବାଲା କାହିଁକି ହାତରୁ ଖାଇକି ପୁଣି ଉପରି ବିଧା ଚାପୁଡ଼ା ଖାଇବେ, ରାତା ଧରି ନେଲେ। ଏତିକି ବେଳେ ଦିଶିଲା ହାତରେ ଛାଞ୍ଚୁଣି, ଝାଡ଼ୁ, ପନିକି ଧରି ଝିଅ ବୋହୁ ମାଆମାନେ ମାଡ଼ି ଆସୁଛନ୍ତି ସିଆଡ଼କୁ। ଶୁଭୁଛି ସ୍ଲୋଗାନ, ଛାଞ୍ଚୁଣି ଝାଡ଼ୁ ପନିକି ସଂଘ ଜିନ୍ଦାବାଦ, ଜିନ୍ଦାବାଦ, ଛାଞ୍ଚୁଣି ଝାଡ଼ୁ ପନିକି ସଂଘ ଜିନ୍ଦାବାଦ, ଜିନ୍ଦାବାଦ, ଆମର ସଂଘ ଅମର ରହେ, ଅମର ରହେ। ଏ ନିଶା ରାକ୍ଷସକୁ ସାବାଡ଼ କରିବ କିଏ, ଆମର ସଂଘ ଆଉ କିଏ? ଛାଞ୍ଚୁଣି ମାରିବୁ ଝାଡ଼ିରେ, ଝାଡ଼ିବୁ ପନିକିରେ, ଦେବୁ ଚୋଟ, ଦେଖିବୁ ଏ ନିଶାସୁରର ବାହୁର କେତେ ତାକତ। ଦର୍ଶକ, ବିଚାରକ, ପରିଚାଳକ, ନିଶାସେବୀ ଲୋକେ ପାଇ ବିଛୁଏଇ ଛୁଁ ମାରିଲେ। ଅର୍ଦ୍ଧଚେତନ ପ୍ରତିଯୋଗୀ ତଳେ ପଡ଼ି କହୁଥାନ୍ତି, ଏ ପଳଉଛ କୁଆଡ଼େ, ଆମକୁ ଉତ୍ତମ, ମଧ୍ୟମ, ଅଧମ ପୁରସ୍କାର ଦିଅ। ଦଉଛୁ ଦଉଛୁ କହି ମହିଳାମାନେ ସେମାନଙ୍କ ପିଠିରେ ଉତ୍ତମ, ମଧ୍ୟମ, ଅଧମ ତ ଥୋଇ ଦେଇଗଲେ ଛାଞ୍ଚୁଣି ଝାଡ଼ୁରେ। ଆଉ ବାପା ଲୋ, ମା ଲୋ, ମରିଗଲୁ ଆଉ, ମାରନା ମାରନା ମାରନା କହି ଉଠି ପଡ଼ି ଧାଇଁଲେ। କାହାର ପ୍ୟାଣ୍ଟ ଖୋଲିଗଲା ତ କାହାର ଲୁଗା ଲୁଙ୍ଗି ଚିରିଗଲା। ୟା ପରେ ସେଠିକି କେଉଁଠି ନିଶାସେବୀ ସଂଘ କି ନିଶା ସେବନ କମ୍ପିଟିସନ ନାଗନ୍ଧ ରହିଲାନି। କାଁ ଭାଁ କେଉଁଠି ନିଶା ସେବା ଲୁଚାଛପା ହେଉଥିବ? ଏ ପେଟେଣ୍ଟ ମେଡ଼ିସିନ ଅନ୍ୟଠି ସୁବିଧା ସୁଯୋଗ ଦେଖି ପ୍ରୟୋଗ କଲେ କେମିତି ହୁଅନ୍ତା? ଜୟ ତୁ ଛାଞ୍ଚୁଣି ଝାଡ଼ୁ ପନିକି ଓକେର ସଂଘ।
1: ଶୁଣିଲେ ଆଲୋଚନା ଛାଞ୍ଚୁଣି ଝାଡ଼ୁ ଜିନ୍ଦାବାଦ। ଆଲୋଚକ ଥିଲେ ପ୍ରଭାକର ଦାସ। ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଗୀତାତୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଓଡ଼ିଆ କଥାଚିତ୍ରର ଗୀତ, କଥାଚିତ୍ର ଜଗା ହାତରେ ପଖା। କଣ୍ଠଦାନ କରିଛନ୍ତି ଅଜିତ ମୁନ୍ନା।

ଅପରାହ୍ନ ଅଧିବେଶନରେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଜ ନିଜ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ଜାରି ରଖିଥିଲେ। ତେବେ ଏହି ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀମାନେ କେତେକ ବିଲ୍ ଗୃହରେ ଉପସ୍ଥାପନ କରିଥିଲେ। ସେଥିମଧ୍ୟରେ ଓଡ଼ିଶା ରାଜ୍ୟ ବୃତ୍ତି ବ୍ୟାପାର ଏବଂ ନିୟୋଜନ କର ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ୍, ଭାରତୀୟ ଷ୍ଟାମ୍ପ ଓଡ଼ିଶା ସଂଶୋଧନ ବିଲ୍, ଓଡ଼ିଶା ରିପିଲିଂ ବିଲ୍, ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ ସଂଶୋଧନ ବିଲ୍, ଓଡ଼ିଶା ସାମୁଦ୍ରିକ ମାଛଧରା ନିଷେଧ ଓ ନିୟନ୍ତ୍ରଣ ବିଲ୍ ପ୍ରମୁଖ ରହିଥିଲା। ବିଲ୍ ଉପସ୍ଥାପନ ପରେ ପରେ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ବୁଧବାର ମଧ୍ୟ ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ଉଭୟ ବିଜେଡି ଓ କଂଗ୍ରେସ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ନିଜ ନିଜ ଆସନକୁ ଫେରି ଗୃହ କାର୍ଯ୍ୟରେ ଭାଗ ନେବା ପାଇଁ ଉପବାଚସ୍ପତି ସେମାନଙ୍କୁ ଯେତେ ଅନୁରୋଧ କଲେ ମଧ୍ୟ କେହି ଶୁଣିନଥିଲେ। ପୂର୍ବାହ୍ନରେ ଗୃହ ମାତ୍ର 5 ମିନିଟ୍ ପାଇଁ ଚାଲିଥିଲା। ତେବେ ହଟ୍ଟଗୋଳ ମଧ୍ୟରେ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ 2ଟି ପ୍ରଶ୍ନର ଉତ୍ତର ରଖିଥିଲେ। ତେବେ ହଟ୍ଟଗୋଳ ମଧ୍ୟରେ ପ୍ରଶ୍ନକର୍ତ୍ତା କିମ୍ବା ମନ୍ତ୍ରୀଙ୍କ ଉତ୍ତର ଠିକଣା ଭାବେ ଶୁଣାଯାଇନଥିଲା। କୃଷିମନ୍ତ୍ରୀ ତାଙ୍କର ଉତ୍ତର ରଖୁଥିବା ବେଳେ ହଟ୍ଟଗୋଳ ଯୋଗୁଁ ଉପବାଚସ୍ପତି ଗୃହକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ତେବେ ଅପରାହ୍ନରେ ମଧ୍ୟ ବିରୋଧୀ ସଦସ୍ୟମାନେ ଗୃହ ମଧ୍ୟରେ ପ୍ରତିବାଦ ଚଳାଇଥିଲେ। ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କାଗଜ ଓ ରିପୋର୍ଟମାନ ଉପସ୍ଥାପନ କରିଥିଲେ। ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ ଗୁରୁବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଗୁରୁବାର ଦିନ ବିରୋଧୀ ସଦସ୍ୟମାନେ ଯଦିଓ ପୂର୍ବ 2 ଦିନ ଭଳି ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ କରିଥିଲେ, ପ୍ରସଙ୍ଗ କିନ୍ତୁ ସମାନ ଥିଲା। ଉଭୟ ବିଜେଡି ଓ କଂଗ୍ରେସ ଏମ୍ଡିଆର୍ ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ହଟ୍ଟଗୋଳ କରିଥିଲେ। ସଦସ୍ୟମାନଙ୍କ ହଟ୍ଟଗୋଳ ମଧ୍ୟରେ ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ପ୍ରଶ୍ନକାଳ ଚଳାଇଥିଲେ। ପ୍ରଥମ ପ୍ରଶ୍ନର ଉତ୍ତର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ କୁମାର ମହାଲିଙ୍ଗ ରଖିଥିବା ବେଳେ ଦ୍ୱିତୀୟ ପ୍ରଶ୍ନର ଉତ୍ତର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରଖିଥିଲେ। ଦ୍ୱିତୀୟ ପ୍ରଶ୍ନ ଉପରେ ପ୍ରଶ୍ନକର୍ତ୍ତା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଅତିରିକ୍ତ ପ୍ରଶ୍ନ ପଚାରୁଥିବା ସମୟରେ ହଟ୍ଟଗୋଳ ଯୋଗୁଁ ଉପବାଚସ୍ପତି ଗୃହକୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଆରମ୍ଭ ମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏହି ହଟ୍ଟଗୋଳ ମଧ୍ୟରେ 2-2 ବିଲ୍ ଗୃହର ଅନୁମୋଦନ ଲାଭ କରିଥିଲା। ଆଜୀବିକା ଏବଂ ନିୟୋଜନ କର ବିଲ୍ 2026 ଏବଂ ଭାରତୀୟ ଷ୍ଟାମ୍ପ ବିଲ୍ 2026 ବିଲ୍ 2 ଗୃହର ଅନୁମୋଦନ ଲାଭ କରିବା ପରେ ଉପବାଚସ୍ପତି ବିଧାନସଭାକୁ ଶୁକ୍ରବାର ପୂର୍ବାହ୍ନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଶୁକ୍ରବାର ଦିନ ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଏମ୍ଡିଆର୍ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ। ତେବେ ବିଜେଡି ସଦସ୍ୟମାନେ ଗୃହ ମଧ୍ୟରେ ପ୍ରତିବାଦ କରୁଥିବା ବେଳେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏକୁଟିଆ ନିଜ ଆସନରେ ଛିଡ଼ା ହୋଇଥିବା ଲକ୍ଷ୍ୟ କରାଯାଇଥିଲା। ଏହା ମଧ୍ୟରେ ଉପବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିଥିଲେ। ପ୍ରଥମ ପ୍ରଶ୍ନର ଉତ୍ତର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ରଖିଥିଲେ। ଦ୍ୱିତୀୟ ପ୍ରଶ୍ନର ଉତ୍ତର ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରଖୁଥିବା ବେଳେ କଂଗ୍ରେସ ସଦସ୍ୟମାନେ ଗୃହକୁ ପ୍ରବେଶ କରି ପ୍ରତିବାଦ କରିଥିଲେ। ସଦସ୍ୟ ତାରାପ୍ରସାଦ ବାହିନୀପତି ଗୃହରେ ପ୍ରବେଶ କରିବା ସହିତ ସ୍ଲୋଗାନ ଦେଇଥିଲେ। କଂଗ୍ରେସ ଓ ବିଜେଡି ସଦସ୍ୟଙ୍କ ପ୍ରତିବାଦ ଜୋରଦାର ହେବାରୁ ଉପବାଚସ୍ପତି ଗୃହକୁ ଅପରାହ୍ନ ଅଧିବେଶନ ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଅପରାହ୍ନ ଅଧିବେଶନରେ ଉପବାଚସ୍ପତି ଗୃହକୁ ସ୍ୱାଭାବିକ କରିବା ପାଇଁ ଉଦ୍ୟମ କରିବା ସହିତ ସର୍ବଦଳୀୟ ବୈଠକ ଡାକିଥିଲେ। କୌଣସି ସୁଫଳ ନ ମିଳିବାରୁ ବିରୋଧୀ ସଦସ୍ୟମାନେ ଗୃହକୁ ଆସି ସେମାନଙ୍କ ଦାବିରେ ହଟ୍ଟଗୋଳ କରିଥିଲେ। ଏହା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ 4ଟି ରିପୋର୍ଟ ଉପସ୍ଥାପନ କରିଥିବା ବେଳେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ 1ଟି ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ବିଧାନସଭାରେ ଏହି 4 ଦିନର ଅବଧି ସମୟରେ ସଦସ୍ୟମାନେ ପଚାରିଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ମନ୍ତ୍ରୀମାନେ ଲିଖିତ ଆକାରରେ ରଖିଥିଲେ। ବିଜେପି ସଦସ୍ୟ ଟଙ୍କଧର ତ୍ରିପାଠୀଙ୍କର ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା କ୍ଷୟକ୍ଷତି ସଂକ୍ରାନ୍ତରେ ସୂଚନା ପ୍ରଦାନ କରିଥିଲେ। ମନ୍ତ୍ରୀ କହିଥିଲେ, ଚଳିତ ବର୍ଷ ବନ୍ୟା ଓ ଅତିବୃଷ୍ଟି ଯୋଗୁଁ ରାଜ୍ୟର 26 ଜିଲ୍ଲାର 37,43,943 ଜଣ ଲୋକ ପ୍ରଭାବିତ ହେଉଛନ୍ତି। ପ୍ରଭାବିତ ଜିଲ୍ଲାରେ 7 ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ 93 ଗୃହପାଳିତ ପଶୁ ମୃତ୍ୟୁବରଣ କରିଛନ୍ତି। 212,533 ହେକ୍ଟର ଫସଲ ନଷ୍ଟ ହୋଇଥିବା ବେଳେ 18,067 ବାସଗୃହ କ୍ଷତିଗ୍ରସ୍ତ ହୋଇଛି। ବ୍ୟକ୍ତିଗତ ସମ୍ପତ୍ତିର ଭରଣା ନିମନ୍ତେ 234,84,86,000 ଟଙ୍କା ଜିଲ୍ଲାମାନଙ୍କୁ ଯୋଗାଇ ଦିଆଯାଇଛି। ରାଜ୍ୟରେ ସଡ଼କ ଦୁର୍ଘଟଣା ସଂକ୍ରାନ୍ତୀୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, 2024 ସଡ଼କ ଦୁର୍ଘଟଣାରେ ରାଜ୍ୟରେ 6,182 ଜଣ ମୃତ୍ୟୁବରଣ କରିଥିବା ବେଳେ 6,717

ଆକାଶବାଣୀ ବାରିପଦା ଷ୍ଟୁଡିଓ ଗୋଟେ ସମୟ ବର୍ତ୍ତମାନ ରାତି 10:20 ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା କରିଛନ୍ତି ନିଜାମ।

0: और टाई ब्रेक के आधार पर रजत पदक जीता। महिला टीम ने जॉर्जिया के साथ ड्रॉ खेलकर देश को कांस्य पदक दिलाया। तिरुवनंतपुरम में पहले एक दिवसीय अंतर्राष्ट्रीय क्रिकेट मैच में भारत ने वेस्टइंडीज को 8 विकेट से हराकर 3 के लक्ष्य के जवाब में भारत ने 41 ओवर और 4 गेंद में 2 विकेट खोकर 300 रन बनाकर जीत हासिल की। विराट कोहली 88 गेंद में 139 रन बनाकर नाबाद रहे। यह उनके एक दिवसीय क्रिकेट का 55वां और अंतर्राष्ट्रीय क्रिकेट करियर का 86वां शतक है। शुभमन गिल ने भी 110 रन बनाए। इसके साथ ही यह समाचार बुलेटिन समाप्त हुआ।
1: ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘରେ ସମୟ ବର୍ତ୍ତମାନ 11:05। ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆସନ୍ତାକାଲି ସକାଳ 6:05 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ସକାଳ 7:00 କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ସୂଚନା ଓ ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। ଗୀତାଞ୍ଜଳି ଶୁଣିପାରିବେ ସକାଳ 8:15। ଦିନ 12:00 ଓଡ଼ିଶୀ କୀର୍ତ୍ତନ। ଦିନ 1:20 ମହିଳା ମହଲ କାର୍ଯ୍ୟକ୍ରମ। ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ସନ୍ଧ୍ୟା 5:30। ଭକ୍ତିଗୀତ ସନ୍ଧ୍ୟା 6:15। ସୁଗମ ସଙ୍ଗୀତ ରାତି 7:00। ଆଦିବାସୀ ଗୀତ ଚାଷବାସ ପ୍ରଚାର କରିବେ ରାତି 7:30। କେତୋଟି ଓଡ଼ିଆ କଥାଚିତ୍ର ଗୀତ ରିଲେ କରି ପ୍ରଚାର କରିବୁ ରାତି 8:00। ରାତି 8:30 ସ୍ୱାସ୍ଥ୍ୟ ଓ ସମ୍ପଦ କାର୍ଯ୍ୟକ୍ରମ। ଇଏ ଥିଲା ଆସନ୍ତାକାଲିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ବାରିପଦା ଏଇଠି ଶେଷ କରୁଛୁ ଆଜିର ଅଧିବେଶନକୁ। ପୁଣି ଆପଣମାନଙ୍କୁ ସ୍ୱାଗତ ଜଣାଇବୁ ଆସନ୍ତାକାଲି ସକାଳ 5:55। ସେତେବେଳେ ପର୍ଯ୍ୟନ୍ତ ଶୁଭରାତ୍ରୀ ସହ ବିଦାୟ ନେଉଛୁ। ଜୟ ହିନ୍ଦ୍।